ଆକାଶବାଣୀ ଭବାନୀ ପାଟଣା ଶ୍ରୋତା ବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 5:58:10। ଆଜି ମଙ୍ଗଳବାର 1948 ଶକାବ୍ଦ ଶ୍ରାବଣ ମାସର 27ତମ ଦିବସ, 2026 ମସିହା ଅଗଷ୍ଟ ମାସର 18 ତାରିଖ। ଈଶ୍ୱରଙ୍କୁ ଭକ୍ତି ପ୍ରଣତି ତଥା ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 110.3 MHz ଏବଂ ନ୍ୟୁଜେନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମାଙ୍ଗାଳିକ

ଆଜିର ଅନୁଚିନ୍ତା ମନର ଯନ୍ତ୍ରଣା ଶରୀରର ଯନ୍ତ୍ରଣା ଠାରୁ ଅଧିକ କଷ୍ଟଦାୟକ, ସେଥିପାଇଁ କେବେ କାହାର ମନକୁ କଷ୍ଟ ଦିଅନ୍ତୁ ନାହିଁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପ୍ରାତଃ 6 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମ୍ବାଦ ପରେ ପରେ ଇଂରାଜୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତିଆର ଗାଠି ବାଡ଼ିଛନ୍ତି ଦ୍ୱୈତକଣ୍ଠରେ ଶଙ୍କର ପ୍ରସାଦ ଦତ୍ତ ଓ ମମତା ମିଶ୍ର। ରଚନା କରିଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର।

ଏଥର ଭକ୍ତି ଅର୍ଘ୍ୟ ବାଢ଼ିଛନ୍ତି ନିଜେ କଣ୍ଠରେ ରମେଶ ପଟ୍ଟନାୟକ, ରଚନା କରିଛନ୍ତି ଲଳିତ କୀର୍ତ୍ତନ ପଟ୍ଟନାୟକ।

ଏତେବେଳେ ଯାଏଁ ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ ପ୍ରାତଃ 6:30। ଏଥର ପ୍ରଚାର କରୁଛୁ ଦିବ୍ୟ ଚେତନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

0: ପ୍ରଣାମ ଆପଣଙ୍କୁ। ଶ୍ରୀକୃଷ୍ଣଙ୍କର ବାଲ୍ୟାବସ୍ଥାର ଏହି ଘଟଣା। ସର୍ବଦା ସାଥୀମାନଙ୍କ ସହ ଖେଳିବାକୁ ଭଲ ପାଉଥିଲେ ଶ୍ରୀକୃଷ୍ଣ। ଥରେ ସାଥୀମାନଙ୍କ ସହ ହିରଣ କ୍ରୀଡ଼ା ଖେଳ ଖେଳୁଥିଲେ। ଏହି ଖେଳରେ ଦୁଇ ପିଲା ହରିଣ ଭଳି ଡେଇଁ ଡେଇଁ ଯାଇଥାନ୍ତି। ନିର୍ଦ୍ଦିଷ୍ଟ ଏକ ଲକ୍ଷ୍ୟସ୍ଥଳରେ ସେମାନଙ୍କୁ ଡେଇଁ ଡେଇଁ ପହଞ୍ଚିବାକୁ ହୋଇଥାଏ। ଯିଏ କମଜୋର ଓ ପଛରେ ଲକ୍ଷ୍ୟସ୍ଥଳରେ ପହଞ୍ଚେ ସେ ପ୍ରଥମେ ପହଞ୍ଚିଥିବା ସାଥୀକୁ କାନ୍ଧରେ କାନ୍ଧେଇ ଆଣିବା ଥିଲା ଏହି ଖେଳର ନିୟମ। ଖେଳରେ ପିଲାମାନେ ବ୍ୟସ୍ତ ଥିବା ସମୟରେ ପ୍ରଳମ୍ବା ନାମଧାରୀ ଏକ ଅସୁର ସେମାନଙ୍କ ସହିତ ବାଳକ ରୂପରେ ମିଶିଯାଇଥିଲା। କପଟରେ ସେ ବଳରାମଙ୍କ ସାଥିରେ ଏହି ଖେଳ ଖେଳିଥିଲା ଏବଂ ଜାଣିଶୁଣି ପଛରେ ରହିଯାଇଥିଲା। ନିୟମ ଅନୁଯାୟୀ ବଳରାମଙ୍କୁ କାନ୍ଧରେ ବସାଇବା କଥା ଏବଂ ତାହା ହିଁ ହୋଇଥିଲା। ବଳରାମଙ୍କୁ ହତ୍ୟା କରିବା ଥିଲା ପ୍ରଳମ୍ବାର ହୀନ ଉଦ୍ଦେଶ୍ୟ। କାନ୍ଧରେ ବସାଇବା ପରେ ପ୍ରଳମ୍ବା ଦ୍ରୁତ ଗତିରେ ବଳରାମଙ୍କୁ ଧରି ଜଙ୍ଗଲ ଆଡ଼କୁ ଆଗେଇଥିଲା। ବଳରାମ କିଛି ଜାଣି ନପାରି ଏ ଘଟଣାରେ ଘାବରେଇ ଯାଇଥିଲେ। ସାଥିରେ ଥିବା ସବୁ ପିଲା ଏଭଳି ଅଭାବନୀୟ ଘଟଣା ଦେଖି ହତଚକିତ ହୋଇଯାଇଥିଲେ। ଏହାର ରହସ୍ୟ କେହି ହେଲେ କିଛି ଜାଣିପାରିନଥିଲେ। କାନ୍ଧରେ ବଳରାମଙ୍କୁ ବସାଇ କ୍ଷିପ୍ର ଗତିରେ ଜଙ୍ଗଲକୁ ଦୌଡ଼ୁଥିବା ପ୍ରଳମ୍ବାର ପଛେ ପଛେ ସେମାନେ ଧାଇଁଥିଲେ। ସେମାନଙ୍କ ସାଥିରେ ଥିବା ଭାଇ ଶ୍ରୀକୃଷ୍ଣଙ୍କୁ ଘଟଣା ସମ୍ପର୍କରେ ଜାଣିବା
1: ଏବେ କରିବାର ନାହିଁ ମାନେ।

ନିୟମ ଅନୁଯାୟୀ ବଳରାମଙ୍କୁ କାନ୍ଧରେ ବସାଇବା କଥା ଏବଂ ତାହା ହିଁ ହୋଇଥିଲା। ବଳରାମଙ୍କୁ ହତ୍ୟା କରିବା ଥିଲା ପ୍ରଳମ୍ବାର ହୀନ ଉଦ୍ଦେଶ୍ୟ। କାନ୍ଧରେ ବସାଇବା ପରେ ପ୍ରଳମ୍ବା ଦ୍ରୁତ ଗତିରେ ବଳରାମଙ୍କୁ ଧରି ଜଙ୍ଗଲ ଆଡ଼କୁ ଆଗେଇଥିଲା। ବଳରାମ କିଛି ଜାଣି ନପାରି ଏ ଘଟଣାରେ ଘାବରେଇ ଯାଇଥିଲେ। ସାଥିରେ ଥିବା ସବୁ ପିଲା ଏଭଳି ଅଭାବନୀୟ ଘଟଣା ଦେଖି ହତଚକିତ ହୋଇଯାଇଥିଲେ। ଏହାର ରହସ୍ୟ କେହି ହେଲେ କିଛି ଜାଣିପାରିନଥିଲେ। କାନ୍ଧରେ ବଳରାମଙ୍କୁ ବସାଇ କ୍ଷିପ୍ର ଗତିରେ ଜଙ୍ଗଲକୁ ଦୌଡ଼ୁଥିବା ପ୍ରଳମ୍ବାର ପଛେ ପଛେ ସେମାନେ ଧାଇଁଥିଲେ। ସେମାନଙ୍କ ସାଥିରେ ଥିବା ଭାଇ ଶ୍ରୀକୃଷ୍ଣଙ୍କୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ବେଶୀ ସମୟ ଲାଗିନଥିଲା। ସେ ଜାଣିପାରିଥିଲେ ଯେ ଏହା ପଛରେ ହୀନ ଉଦ୍ଦେଶ୍ୟ ନିଶ୍ଚିତ ରହିଛି, ଆଉ କାଳ ବିଳମ୍ବ ନକରି ଅସହାୟ ଭାବରେ ପ୍ରଳମ୍ବାର କାନ୍ଧରେ ବସି ବଳରାମଙ୍କୁ ସେ ତାଙ୍କର ଶକ୍ତି ସମ୍ପର୍କରେ ସଚେତନ କରାଇ ଦେଇଥିଲେ। ବଳରାମଙ୍କ ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ କହିଥିଲେ, ଭାଇ ନିଜକୁ କେବେ ବି କମଜୋର ମନେ କରନ୍ତୁ ନାହିଁ, ସେ ଗୋଟେ ରାକ୍ଷସ, ତାକୁ ଠିକଣା ପାନେ ଦିଅନ୍ତୁ, ହିମ୍ମତ ସଞ୍ଚୟ କରି ନିଜ କର୍ତ୍ତବ୍ୟ ସମ୍ପାଦନ କରନ୍ତୁ। ନିଜ ଶକ୍ତି ସମ୍ପର୍କରେ ସଚେତନ ହେବା ସହ ପ୍ରେରଣା ପାଇଲା ପରେ ବଳରାମ ଉତ୍ସାହିତ ହୋଇପଡ଼ିଥିଲେ ଏବଂ ତାଙ୍କର ଶକ୍ତି ଦ୍ୱିଗୁଣିତ ହୋଇଯାଇଥିଲା। ପ୍ରଳମ୍ବାସୁର ମଥାରେ ସେ ଶକ୍ତ ମୁଥ ଉପରେ ମୁଥ ମାରି ଚାଲିଥିଲେ। ବଳରାମଙ୍କର ଭଳି ଅସୀମ ବଳଶାଳୀଙ୍କୁ କାନ୍ଧରେ ବସାଇଥିବା ବେଳେ ତାଙ୍କର ଭୟଙ୍କର ମୁଥ ମାଡ଼ରେ ପ୍ରଳମ୍ବାର ଗତି ଧୀର ହୋଇପଡ଼ିଲା। ମସ୍ତିଷ୍କରେ ଆଘାତ କାରଣରୁ ସେ ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଲା। ବଳରାମଙ୍କ ପ୍ରହାର ସହି ନପାରି ରାକ୍ଷସ ଧରାଶାୟୀ ହୋଇଯାଇଥିଲା ଏବଂ କିଛି କ୍ଷଣ ପରେ ତାର ଶରୀର ନିଷ୍ପନ୍ଦ ହୋଇ ଭୂମିରେ ପଡ଼ି ରହିଥିଲା। ବଳରାମଙ୍କର ଏହି କାର୍ଯ୍ୟରେ ଶ୍ରୀକୃଷ୍ଣଙ୍କ ସହ ସମସ୍ତେ ଖୁବ୍ ଆନନ୍ଦ ହୋଇଥିଲେ। ଭ୍ରାତା ଶ୍ରୀକୃଷ୍ଣଙ୍କୁ ଆଲିଙ୍ଗନ କରି ବଳରାମ କହିଥିଲେ, କୃଷ୍ଣ ତୁ କେବଳ ମୋର ଭାଇ ନୁହରେ, ତୁ ଜଣେ ଉତ୍ତମ ମିତ୍ର ମଧ୍ୟ। ଆଜି ଏହି ସଙ୍କଟ କ୍ଷଣରେ ଯଦି ମୋତେ

ପ୍ରେରଣା ଦେଇନଥାନ୍ତୁ, ମୋର ଶକ୍ତି ବିଷୟରେ ସଚେତନ କରି ମୋତେ ଉତ୍ସାହିତ କରିନଥାନ୍ତୁ, ତାହେଲେ ମୁଁ ଘୋର ସଙ୍କଟରେ ଫସିଯାଇଥାନ୍ତି, ଯେଉଁଥିରୁ ମୁକ୍ତି ପାଇବା କଷ୍ଟସାଧ୍ୟ ହୋଇଥାନ୍ତା। ସତରେ ମୁଁ ତ ବିପତ୍ତିରେ ପଡ଼ି ନିଜ ଶକ୍ତି ସମ୍ପର୍କରେ ଭୁଲିଯାଇ ଅସହାୟ ଅବସ୍ଥାରେ ଥିଲି।

କେତେ ସମୟ ଯାଏ ଶୁଣୁଥିଲି କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଦ୍ୱାଦଶ ସ୍କନ୍ଧର ଦ୍ୱାଦଶ ଅଧ୍ୟାୟଟି ସମୁଦାୟ ଭାଗବତର ଏକତ୍ର କଥନ। ସୂତ ବିଷୟଗୁଡ଼ିକର ସଂକ୍ଷିପ୍ତ ପରିଚୟ ଦେବାକୁ ଯାଇ ପ୍ରଥମେ କହିଛନ୍ତି, ଭାଗବତ ପୁରାଣରେ ସର୍ବପାପହାରୀ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ରୂପ ଓ ଲୀଳା ସଂକୀର୍ତ୍ତନ କରାଯାଇଛି। ଜଗତର ସୃଷ୍ଟି ସ୍ଥିତି ପ୍ରଳୟକର୍ତ୍ତା ପରମବ୍ରହ୍ମଙ୍କ ସ୍ୱରୂପ ଓ ଜ୍ଞାନବିଜ୍ଞାନ ସମ୍ପନ୍ନ ତଦୀୟ ଆଖ୍ୟାନ ବର୍ଣ୍ଣିତ ହୋଇଛି। ଏହି ପ୍ରସଙ୍ଗରେ ପ୍ରଥମ ସ୍କନ୍ଧରେ ରାଜା ପରୀକ୍ଷିତଙ୍କ ଜନ୍ମ, ତାଙ୍କ ପ୍ରତି ବ୍ରହ୍ମସାପ ଓ ବ୍ରହ୍ମସାପ ଯୋଗୁଁ ତାଙ୍କର ମୃତ୍ୟୁ ଆସନରେ ଉପବେଶନ ଓ ତାଙ୍କ ସହିତ ସୁଖଦେବଙ୍କ ସମ୍ବାଦ ଉପସ୍ଥାପିତ ହୋଇଛି।

ଦେବକୁମର ଦଶତାତ, ତେଣୁ ସେ ଦକ୍ଷ ନାମେ ଖ୍ୟାତ। ସେ ନାରୀ ପୂର୍ବ ଜନ୍ମଗତି, ଯେମନ୍ତେ ହୋଇଲା ଉତ୍ପତ୍ତି। ପ୍ରମ୍ଲୋଚା ନାମେ ଅପସରି, କଣ୍ଡୁ ଋଷିଙ୍କ ବିର୍ଜୁ କରି, ଯେମନ୍ତେ ହୋଇଲେ ସେ ଯା।

0: সে পুত্রে নারদঙ্ক হেতু যেমন।
1: ଏତେ ସମୟ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ସମ୍ବଲପୁରୀରେ ପରେ ପରେ ସମ୍ବାଦ ସଂସ୍କୃତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର ପରେ ପରେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ପାଇଁ କହିଛନ୍। କୋଲକାତାନ ହୋଇଥିବା ଆଞ୍ଚଳିକ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ମିଳନୀ କୌଶଳ ମନ୍ଥନଥି ଯୋଗ ଦେଇକରି ସେ କହିଛନ୍, ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନ ଆଉ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱଥି ରାଜ୍ୟ ଆଇଟିଆଇ ଆଧୁନିକୀକରଣ, ବିଶ୍ୱ ଦକ୍ଷତା କେନ୍ଦ୍ର ସମ୍ପ୍ରସାରଣ ଆଉ ଶିଳ୍ପଭିତ୍ତିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନା ଜରି ସ୍କିଲିଂ ଇକୋସିଷ୍ଟମଥି ବ୍ୟାପକ ପରିବର୍ତ୍ତନ ଆସିଛି। କେନ୍ଦ୍ର କୌଶଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମ୍ମିଳନୀଥି ଓଡ଼ିଶା ସହିତ ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ ଆଉ ଗୁଜରାତର ମନ୍ତ୍ରୀ ଆଉ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସ୍କାର୍ଟ ଜଳସେଚନ ଆଉ ଚାହିଦା ଭିତ୍ତିକ ଜଳ ପରିଚାଳନା ବାବଦ କର୍ମଶାଳା ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଯାଇଛି। ରାଜ୍ୟର ଜଳସେଚନ ବ୍ୟବସ୍ଥାକେ ଅଏତକା ଦକ୍ଷ, ଉତ୍ତରଦାୟୀ ଆଉ ଚାଷୀ କୈନ୍ଦ୍ରିକ କରବାର ସହିତ ପାଣିର ସଠିକ୍ ବିନିଯୋଗ ଲାଗି ଆଧୁନିକ ପ୍ରଯୁକ୍ତି ଆଉ ତଥ୍ୟଭିତ୍ତିକ ପରିଚାଳନା ଉପରେ କର୍ମଶାଳାଥି ଜୋର୍ ଦିଆଯାଇଛି। ଏହି ଅବସରରେ ରାଜ୍ୟ ଜଳସେଚନ ବ୍ୟବସ୍ଥା ଡିଜିଟାଲ ପ୍ରଯୁକ୍ତି, ନବସୂଚନ ଆଉ ତଥ୍ୟଭିତ୍ତିକ ପଦ୍ଧତିର ତାଲମେଲ ଜରି ଲକ୍ଷ୍ୟ ହାସଲ ଉପରେ ଆଲୋଚନା କରାଯାଇଥିଲା। ହାଇକୋର୍ଟ ଜିଲ୍ଲା ଅଦାଲତ ଆଉ ତାଲୁକ ସ୍ତର ଅଦାଲତମାନଙ୍କେ ଥିବା ବିଚାରାଧୀନ ମାମଲାମାନଙ୍କର ମଧ୍ୟସ୍ଥତା ଜରିଏ ସରଳ ଆଉ ସହଜ ସମାଧାନ ଲାଗି ସାରା ଦେଶରେ ଆଇବା ଅକ୍ଟୋବର 1 ତାରିଖ ନୁ 3 ନମ୍ଘର ଥର ଲାଗି ନୂଆ ଅଭିଯାନ ମୂଳ ହେବ। ଏଟା ଜିଲ୍ଲା ଆଇନସେବା ପ୍ରାଧିକରଣ ବରଗଡ଼ ସହିତ ତାଲୁକ ଆଇନସେବା କାର୍ଯ୍ୟାଳୟ ପଦମପୁର, ସୋହେଲା, ବରପାଲି ଆଉ ଭେଡେନ୍ ପରିସନ୍ନ ହେବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବିଭୂତି ଭୂଷଣ ନାୟକ କହିଛନ୍। ମଧ୍ୟସ୍ଥତା କାର୍ଯ୍ୟକ୍ରମ ଜରିଏ ଅଦାଲତନ ବିଚାରାଧୀନ ଥିବା ସବୁ ପାରିବାରିକ ବିବାଦ, ମୋଟର ଦୁର୍ଘଟଣା କ୍ଷତିପୂରଣ ମାମଲା, ଖାଉଟି ଅଦାଲତନ ଥିବା ବିବାଦ ବାଗିର ସମାଧାନ କରାଯାଇ ପାରବା। ଏଥିଲାଗି ସାଧାରଣ ଲୋକେ ସମୟ ଆଉ ଖର୍ଚ୍ଚାନୁ ନିସ୍ତାର ପାଇବେ ବୋଲି ଶ୍ରୀ ନାୟକ କହିଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ଆଉ ସମ୍ଭଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ସହଯୋଗଥି ଭାରତୀୟ ସଂସ୍କୃତି ପ୍ରେକ୍ଷାପଟରେ ସାନ୍ତାଳୀ ଆଉ ଅନ୍ୟାନ୍ୟ ଆଦିବାସୀ ଜୀବନ ଶୀର୍ଷକ ଆଲୋଚନାଚକ୍ର ହୋଇଯାଇଛି। କାର୍ଯ୍ୟକ୍ରମଥି କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଯୋଗ ଦେଇକରି ସାନ୍ତାଳୀମାନଙ୍କର ଐତିହ୍ୟ ବାବଦେ ମତ ରଖିଥିଲେ। ଯାତ୍ରୀମାନଙ୍କର ଆବଶ୍ୟକତା ଆଉ ଭିଡ଼କେ ନଜରଥି ରଖିକରି ସମ୍ବଲପୁର ଏର୍ଣ୍ଣାକୁଲମ ଭିତରେ ଖାସ୍ ଟ୍ରେନ୍ ଚଳାଚଳ ଲାଗି ରେଳବାଇ ତରଫ ନିଷ୍ପଭି ନିଆଯାଇଛି। ଏହି ଟ୍ରେନ୍ ଆଇବା କାଲିନୁ ସେପ୍ଟେମ୍ବର 2 ତାରିଖ ଭିତରେ ବୁଧବାର ଦିନର 11:35 ସମ୍ବଲପୁରନୁ ବାହାରିକରି ଶୁକ୍ରବାର ସକାଳର 5:40 ଏର୍ଣ୍ଣାକୁଲମନ ପହଞ୍ଚବା। ସେନ୍ତା ଆଇବା 21 ତାରିଖନୁ ସେପ୍ଟେମ୍ବର 4 ତାରିଖ ଭିତରେ ଶୁକ୍ରବାର ସକାଳର 8:40 ଏର୍ଣ୍ଣାକୁଲମନୁ ବାହାରିକରି ରାତିର 11:15 ସମ୍ବଲପୁରନ ପହଞ୍ଚବା ବୋଲି ରେଳବାଇ ତରଫ ସୂଚନା ଦିଆଯାଇଛି। ଫାଓ ଫୁଟବଲ ଲିଗ୍ ଥି ଚାମ୍ପିୟନ ହୋଇଥିବା ଓଡ଼ିଶା ପୁଲିସର ଦଲକେ ରାଜ୍ୟ ପୁଲିସ ମୁଖ୍ୟାଳୟନ ପୁଲିସ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ସମ୍ବର୍ଦ୍ଧିତ କରିଛନ୍। ବାରବାଟୀ ଷ୍ଟାଡିୟମ୍ନ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ଥି ଓଡ଼ିଶା ପୁଲିସ ଦଳ 5 ଗୋଲ୍ ୟଙ୍ଗ ଉତ୍କଳ କ୍ଲବକେ ହରାଇଥିଲା। ଖେଳାଳିମାନଙ୍କ ପ୍ରତିଭା ଓ ଶୃଙ୍ଖଳାର ପ୍ରଶଂସା କରିକରି ଶ୍ରୀ ମିଶ୍ର କହିଛନ୍, ଏହି ସଫଳତା ଲାଗି ଅଲଗା ପୁଲିସ ଖେଳାଳିମାନଙ୍କୁ ପ୍ରେରଣା ମିଳିବା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗ୍କେ ଯାଇକରି ଅବପାତଟି ବଦଳିଛି। ଏବେ 24 ଘଣ୍ଟା ଭିତରେ ଅବପାତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଉ ବିହାର ଆଡ଼କେ ଯିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ଏତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାନ ଜବରନୁ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଏତାର ସହିତ ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲ୍ଲାନ ଜବର ବର୍ଷାକେ ନେଇକରି ପାଣିପାଗ କେନ୍ଦ୍ର ତରଫ ସତର୍କ କରାଯାଇଛି। ଚଲତି ମୌସୁମୀଥି ରାଜ୍ୟ 947.7 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:05।

0: ಲಕ್ಷ್ಯ ರಕ್ತ ವರ್ಣಪರ ಸಂಚೇತನ ಪ್ರಸಾರಿತ. ಋತು ವಿಭಾಗೇನ ಅದ್ಯ ಬಿಹಾರ, ಛತ್ತೀಸ್ಗಢ, ಪೂರ್ವ ಮಧ್ಯಪ್ರದೇಶ, ಹಿಮಾಚಲ ಪ್ರದೇಶ, ಒಡಿಶಾ, ಪಶ್ಚಿಮೋತ್ತರ ಪ್ರದೇಶಾನಾಂಚ ವಿಭಿನ್ನೇಷು ಭಾಗೇಷು ಅತಿವೃಷ್ಟೇಃ ಸಂಭಾವನಾ ಪೂರ್ವಾನುಮಾನಿತ. ಬ್ಯಾಡ್ಮಿಂಟನ್ ಕ್ರೀಡಾಯಾಂ ಭಾರತಸ್ಯ ಆಯುಷ ಶೆಟ್ಟಿ ನವದೆಹಲ್ಯಾಂ ಆಯೋಜಿತಾಯಾಂ BWF ಬ್ಯಾಡ್ಮಿಂಟನ್ ವಿಶ್ವಸ್ಪರ್ಧಾಯಾಂ ಪುರುಷಾಣಾಂ ಏಕಲವರ್ಗಸ್ಯ ಪ್ರಥಮಚರಣೆ ವಿಶ್ವಸ್ಯ ಪ್ರಥಮ ಕ್ರಮಾಂಕಿತಂ ವರ್ತಮಾನ ವಿಜೇತಾರಂ ಚ ಚೀನದೇಶೀಯಂ ಶೀ ಯು ಕ್ಯುಯಿ ಇತ್ಯೇನಂ ಪರಾಜಿತ್ಯ ವಿಜಯಂ ಅವಾಪ್ತವಾನ್. ತತ್ರೈವ ಪಿವಿ ಸಿಂಧು ತಥಾ ಮಹಿಳಾನಾಂ ಯುಗಲವರ್ಗಸ್ಯ ಭಾರತೀಯ ಯುಗಲಂ ತ್ರಿಸಾ ಜೌಲಿ ಗಾಯತ್ರಿ ಗೋಪಿಚಂದ ಅಪಿ ದ್ವಿತೀಯ ಚರಣೆ ಪ್ರವಿಷ್ಟೆ ಇತಿ ವಾರ್ತಾಃ.
1: ଏତେ ସମୟ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର ପରେ ପରେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଦ ସମୟ ବର୍ତ୍ତମାନ ପ୍ରାତଃ 7:00। ଆଜି ଆମ କେନ୍ଦ୍ରରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସମ୍ୟକ ସୂଚନା। ଚଳିତ ଅଧିବେଶନରେ 7:25 ଶୁଣିବେ ଓଡ଼ିଆରେ ଆଲୋଚନା, ଚାଷର କଥା ପ୍ରଚାର କରିବ 7:40। 7:45 ଶୁଣିବେ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। 8:30 ପ୍ରଚାର କରିବେ ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। 8:35 ଶୁଣିବେ ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ବୈଦେଶିକ ବିଳାସ ପ୍ରଚାର କରିବୁ 8:45। 9:00 ହିନ୍ଦୀ କଥାଚିତ୍ର ଗୀତ ଓ 9:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିବେ ପୂର୍ବାହ୍ନ 10:10। ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ସୁଗମ ସଙ୍ଗୀତ, ଗାଁ ମାଆର କଥା ଶୁଣିବେ ଦିନ 12:30। ଦିନ 1:10 ପ୍ରଚାର କରିବୁ ଚାଷର କଥା, ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଶୁଣିବେ ଦିନ 1:20। ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ର ଗୀତ। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରଚାର କରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ଶୁଣିବେ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତ୍ରଟିଏ ସନ୍ଧ୍ୟା 5:30। 6:30 ପ୍ରଚାର କରିବୁ ଲୋକଗୀତ କ୍ରମରେ ଖଞ୍ଜଣୀ ଭଜନ, ରାତ୍ର 7:00 ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ଦେଶବନ୍ଦନ ପ୍ରଚାର କରିବୁ ରାତ୍ର 8:00। 8:15 ପ୍ରଚାର କରିବୁ ହିନ୍ଦୀ ଭକ୍ତି ଗୀତ। ସ୍ପୋର୍ଟସ୍ କେନ୍ ରାତ୍ର 8:30 ସ୍ପଟ୍ଲାଇଟ୍ ପ୍ରଚାର କରିବୁ ରାତ୍ର 9:15 ଓ 9:30 ଶୁଣିବେ ମନି ଟକ୍ ଏଣ୍ଡ ମାରାଥନ୍। ଅନୁରୋଧରେ ହିନ୍ଦୀ କଥା ଚିତ୍ର ଗୀତ ପ୍ରଚାର କରିବେ ରାତ୍ର 10:00। ରାତ୍ର 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସରୋଦ ବାଦନ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ପରେ ପରେ ଶୁଣିବେ ଆମର ସ୍ୱାସ୍ଥ୍ୟ ଓ ସମ୍ବାଦ ଓଡ଼ିଆରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ସକାଳ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ଭୋଗରାଇଠାରେ ସର୍ବାଧିକ 217 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ, ଜଳକା, ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଓ ଭଦ୍ରକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତିର ଆକଳନ କରି ପ୍ରଭାବିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ବନ୍ୟା ଯୋଗୁଁ 6ଟି ଜିଲ୍ଲାର 66ଟି ବ୍ଲକର 785,000 ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱରରେ ସର୍ବାଧିକ 2,03,000 ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟାରେ 6ଟି ବ୍ଲକର 65ଟି ଗ୍ରାମପଞ୍ଚାୟତର 137ଟି ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ପୌରପାଳିକାର 11ଟି ୱାର୍ଡର 148,315 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା 2,77,000 ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବନ୍ୟାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 6ଟି ବ୍ଲକର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଯାଜପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଆଜି ପାଇଁ ବନ୍ଦ ଘୋଷଣା କରାଯାଇଛି। ହୀରାକୁଦ ଜଳଭଣ୍ଡାରର 7ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର 619.75 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 191,33 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 143,669 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ଚୟନ ପ୍ରକ୍ରିୟା ନେଇ ଆଗତ ଜନସ୍ୱାର୍ଥ ମାମଲାର ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହେବ। ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଲୋକସେବା ଆୟୋଗ ଶୁଣାଣି ସମୟରେ ନିଜ ନିଜ ପକ୍ଷ ରଖିବେ। ତିନିଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହେବ ବୋଲି ଜଣାପଡ଼ିଛି। ଦେଶର ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ଓଡ଼ିଶା ଉଭା ହୋଇଛି ବୋଲି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। କୋଲକାତାଠାରେ ଆଞ୍ଚଳିକ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ମିଳନୀ କୌଶଳ ମନ୍ଥନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଲାଗି ଆଇଟିଆଇଗୁଡ଼ିକର ଆଧୁନିକୀକରଣ, ବିଶ୍ୱ ଦକ୍ଷତା କେନ୍ଦ୍ରର ସମ୍ପ୍ରସାରଣ ଏବଂ ଶିଳ୍ପଭିତ୍ତିକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ 2026-27 ଶିକ୍ଷାବର୍ଷ ଲାଗି ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ 934 ଜଣ ଛାତ୍ରଛାତ୍ରୀଙ୍କ ଚୟନ ହୋଇଛି। ଚଳିତ ବର୍ଷ ରାଜ୍ୟର 21 ବିଶ୍ୱବିଦ୍ୟାଳୟ ଏବଂ 114 ମହାବିଦ୍ୟାଳୟରେ ମୋଟ 32,563 ଆସନ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ରାସାୟନିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜରୁରୀ

0: ଜରୁରୀକାଳୀନ ସଂସ୍ଥା ଏବଂ ବିପଦଜନକ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସୂଚନା ଆଦାନ ପ୍ରଦାନ ଓ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଅଧୀନରେ ରୁଫ୍ଟପ୍ ସୋଲାର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି କେନ୍ଦ୍ରାପଡ଼ା ଜିଲ୍ଲାରେ ସୂର୍ଯ୍ୟରଥର ଶୁଭାରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ସୂର୍ଯ୍ୟରଥ ସରକାରୀ ସହାୟତା ଏବଂ ସଂଯୋଗୀକରଣ ପ୍ରକ୍ରିୟା ସମ୍ପର୍କରେ ସଚେତନ କରିବ। ନୟାଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଦାବି ଓ ଆପତ୍ତି ପ୍ରକ୍ରିୟାର ବିଚାର ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍କୁ ଆଜି ପାଇଁ ବାତିଲ କରାଯାଇଛି। ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ ଲିଙ୍କ୍ ଟ୍ରେନ୍ ବିଳମ୍ବ ଥିବା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବନମାଳିପୁର ଓ ଖାଳିସାହିରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରଠାରେ ଆସନ୍ତା ମାସ 3-6 ତାରିଖ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ପ୍ରତିଯୋଗିତାରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ଖେଳାଳିମାନେ ଅଂଶଗ୍ରହଣ କରିବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜିଥିରେ ଆସନ୍ତୁ ଶୁଣିବା ଅପସ୍ମାର ବାତରୋଗର ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସୌମ୍ୟକାନ୍ତ ପଣ୍ଡା।
2: ଅପସ୍ମାରର ଆକ୍ଷରିକ ଅର୍ଥ ହେଲା ସାମୟିକ ଭାବରେ ସ୍ମରଣ ଶକ୍ତି ଲୋପ ପାଇବା। ପୃଥିବୀର ସବୁଠାରୁ ପୁରୁଣା ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ମତରେ ଦୁଃଖ, ଭୟ, କ୍ରୋଧ, ମାନସିକ ଉଦ୍ବେଗ, ହଠାତ୍ ଶୋକ ସମ୍ବାଦ ପାଇଲେ, ଆକସ୍ମିକ ବିପଦର ସମ୍ମୁଖୀନ ହେଲେ, ଶିଶୁ ଜନ୍ମ ସମୟରେ ମସ୍ତିଷ୍କ ଆଘାତପ୍ରାପ୍ତ ହେଲେ, ଗଛ ବା ଉଚ୍ଚ ସ୍ଥାନରୁ ପଡ଼ି ମୁଣ୍ଡରେ ଆଘାତ ଲାଗିଲେ ଏହି ରୋଗ ହୋଇଥାଏ। ପୁରୁଷ ଓ ସ୍ତ୍ରୀ ଉଭୟ ଏ ରୋଗରେ ପୀଡ଼ିତ ହୋଇଥାନ୍ତି। ସ୍ତ୍ରୀ ଲୋକମାନଙ୍କର ଜରାୟୁ ଦୋଷ, ସ୍ୱାମୀ ସୁଖର ଅଭାବ, ପ୍ରେମରେ ପ୍ରତାରଣା, ଋତୁ ବୈଷମ୍ୟ, ହଠାତ୍ ମାସିକ ସ୍ରାବ ବନ୍ଦ ହୋଇଗଲେ, ସନ୍ତାନ ପ୍ରସବ ପରେ କୌଣସି ଉଦ୍ବେଗ ଦେଖାଦେଲେ ତଥା ବିଭିନ୍ନ ମାନସିକ ଦୁଶ୍ଚିନ୍ତା କାରଣରୁ ଏହି ରୋଗ ହୋଇପାରେ। ଏଥିରେ ମହିଳାମାନଙ୍କର ଅସ୍ୱାଭାବିକ ଋତୁସ୍ରାବ, ଛାତି ପେଟ ଥରିଥାଏ, ମୁଣ୍ଡ ବୁଲାଏ, ପରିସ୍ରା ପୋଡ଼ା, ପାଦରେ ଛୁଞ୍ଚି ଫୋଡ଼ିଲା ପରି ବେଦନା, ଆଖିକୁ ଝାପ୍ସା ଦିଶିଥାଏ। ବେଳେବେଳେ ରୋଗିଣୀ ହଠାତ୍ ହସିଥାଏ ବା କାନ୍ଦିଥାଏ ଏବଂ ଅଯଥାରେ ଅନ୍ୟମାନଙ୍କୁ ବିଭିନ୍ନ ଦୋଷାରୋପ କରିଥାଏ। ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନେ ବହୁ ସଂଖ୍ୟାରେ ଏହି ରୋଗରେ ପୀଡ଼ିତ ହୁଅନ୍ତି। ଯୌବନ ସମୟରେ ସାଧାରଣତଃ ଏହି ରୋଗ ଦେଖାଯାଏ। ସ୍ତ୍ରୀ ଲୋକମାନେ ପୀଡ଼ିତ ହେଉଥିବା ଏହି ରୋଗକୁ ଯୋଷାପସ୍ମାର ରୋଗ ବୋଲି ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣନା କରାଯାଇଛି। ରଜସ୍ୱଳା ସ୍ତ୍ରୀ ସହ ସହବାସ, ଅତିରିକ୍ତ ସ୍ତ୍ରୀ ସମ୍ଭୋଗ, ଅସ୍ୱାଭାବିକ ଶୁକ୍ରକ୍ଷୟ, ହସ୍ତମୈଥୁନ, ଅତ୍ୟଧିକ ମଦ୍ୟପାନ, କୃମିଜନିତ କାରଣରୁ ପୁରୁଷମାନଙ୍କୁ ଏହି ରୋଗ ହୋଇଥାଏ। ଏହି ରୋଗର ଲକ୍ଷଣ ଆରମ୍ଭ ହେବା ମାତ୍ରେ ବାତ ମାରିବା ବା ଫିଟ୍ସ ହୋଇଥାଏ, ଗୋଡ଼ ହାତ ଛଟଛଟ ହୁଏ, ଥରିଥାଏ, ପାଟିରୁ ଲାଳସ୍ରାବ ହୋଇଥାଏ, ଜିଭ କାମୁଡ଼ି ହୋଇ କ୍ଷତ ହେବାର ସମ୍ଭାବନା ଥାଏ, ଆଖି ତରାଟି ହୋଇଯାଏ, ହାତ ଗୋଡ଼ ମୁଠା ମୁଠା କରିଥାଏ ରୋଗୀ, ବେହୋସ ହୋଇଯିବାର ସମ୍ଭାବନା ଥାଏ। ଚେତାଶୂନ୍ୟ ଅବସ୍ଥାରେ ରୋଗୀର ଦାନ୍ତ ପାଟି ବନ୍ଦ ହୋଇଯାଇଥିବାରୁ ପାଟି ବାଟେ କିଛି ଔଷଧ ଦେବା ସମ୍ଭବ ହୁଏ ନାହିଁ। ଶ୍ୱାସ ପ୍ରଶ୍ୱାସ ପ୍ରଖର ହୋଇଥାଏ, ନିଶ୍ୱାସରେ ଘଡ଼ଘଡ଼ ଶବ୍ଦ ଶୁଣାଯାଏ। କେତେକ ଘରୋଇ ଚିକିତ୍ସା ଏଥିପାଇଁ ବହୁତ ଲାଭକାରୀ ହୋଇଥାଏ। ଚେତନା ଶୀଘ୍ର ଫେରାଇ ଆଣିବା ପାଇଁ 2 ବୁନ୍ଦା ରସୁଣ ରସ ବା ବେଗୁନିଆ ରସରେ ଅଫିମ ଟିକେ ମିଶାଇ ନାକରେ 2 ବୁନ୍ଦା ଲେଖାଏଁ ପକାଇବେ କିମ୍ବା ସାଇନୋଭିନ୍ ନାଜାଲ ଡ୍ରପ୍ ପକାଇଲେ ରୋଗୀର ଚେତା ଫେରିଆସେ। ଜଷ୍ଟିମୁଧୁ ପାଣି କଖାରୁ ରସରେ ମିଶାଇ ପିଇବେ। ଅପମାର୍ଗ ଚେର ବା ପତ୍ର 5 ଗ୍ରାମ, ପାନମଧୁରୀ 5 ଗ୍ରାମ ଲେଖାଏଁ ନେଇ 10ଟି ଗୋଲମରିଚ ସହ ବାଟି ପ୍ରତିଦିନ ସକାଳେ ସନ୍ଧ୍ୟାରେ 2 ଥର ଖାଇବେ। ବ୍ରାହ୍ମୀର ପଞ୍ଚାଙ୍ଗ ଯେପରିକି ଫଳ, ଫୁଲ, ପତ୍ର, ପୁଷ୍ପ ଏବଂ ଚେର ଏବଂ ଜଟାମାଂସୀ ଚୂର୍ଣ୍ଣ ମିଶାଇକି ଖାଇବେ। ଶ୍ୱେତ ଅରଖ ଫୁଲ ଏବଂ ଗୋଲମରିଚ ସମାନ ଭାଗରେ ନେଇ ଚୂର୍ଣ୍ଣ କରି 1 ଗ୍ରାମ ଲେଖାଏଁ 5 ବୁନ୍ଦା ମହୁ ସହ ଖାଇଲେ ଏହି ରୋଗ ଆରୋଗ୍ୟ ହୋଇଥାଏ। ଗୋଲାପ ଫୁଲ 50 ଗ୍ରାମ, ଡାଳିମ୍ବ ପତ୍ର 100 ଗ୍ରାମ ଏକତ୍ର ସିଝାଇବେ। 2 ଲିଟର ପାଣିରେ ଏଇଟା ସିଝାଇ 50 ଭାଗରୁ 1 ଭାଗ ଅର୍ଥାତ 40 ମିଲିଲିଟର ରହିଲେ ଗାଈ ଘିଅ 10 ମିଲିଲିଟର ମିଶାଇ 4 ଭାଗରୁ 1 ଭାଗ ଲେଖାଏଁ ସକାଳେ ସନ୍ଧ୍ୟାରେ ଖାଲି ପେଟରେ ପିଇଲେ ଏହି ରୋଗ ଆରୋଗ୍ୟ ହୋଇଥାଏ। ଏହାଛଡ଼ା ଆୟୁର୍ବେଦୀୟ ଔଷଧ ହିସାବରେ ଚତୁର୍ମୁଖ ରସ, ଅପସ୍ମାର ଭଞ୍ଜନ ବଟିକା, ବାତ କୁଳାନ୍ତକ ରସ, ଉନ୍ମାଦ ଗଜକେଶରୀ ରସ, ବ୍ରାହ୍ମୀ ବଟିକା, ଛାଗଳାଦି ଘୃତ, ଶିବା ଘୃତ,

0: ଗବ୍ୟଘୃତ ଆଦି ଔଷଧ ବିଭିନ୍ନ ଅନୁପାନରେ ଦିଆଯାଏ। ମୁଣ୍ଡରେ ମାଲିସ କରିବା ପାଇଁ ମହାନାରାୟଣ ତୈଳ, ଗୁଡ଼ୁଚ୍ୟାଦି ତୈଳ ଆଦି ଦିଆଯାଇଥାଏ। ରୋଗୀକୁ ଏହି ରୋଗରେ ଏକୁଟିଆ ଛାଡ଼ିବା ଉଚିତ ନୁହେଁ, କାରଣ ରୋଗୀ ଯଦି ନଦୀ ପୋଖରୀରେ ଗାଧୋଉଥିବ ଏବଂ ସେହି ସମୟରେ ତାକୁ ରୋଗର ଆକ୍ରମଣ ହୋଇଥାଏ ବା ଫିଟ୍ସ ମାରିଥାଏ, ତେବେ ରୋଗୀର ପ୍ରାଣହାନି ହେବାର ସମ୍ଭାବନା ଥାଏ। ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କଲେ ଏହି ରୋଗ ସହଜରେ ଆରୋଗ୍ୟ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ।

0: ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କଲେ ଏହି ରୋଗ ସହଜରେ ଆରୋଗ୍ୟ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅପସ୍ମାର ବାତ ରୋଗର ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ସୌମ୍ୟକାନ୍ତ ପଣ୍ଡା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏ କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନିର୍ବାଚନ ସମୟରେ ଜବତ କଳାଟଙ୍କା ସହ ଜଡ଼ିତ ଅପରାଧିକ ମାମଲାର ସମୟସୀମାବଦ୍ଧ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଆରମ୍ଭ ହେବ ସପ୍ତଧାରା ଶକ୍ତି ସଂକଳ୍ପ ଅଭିଯାନ। 2024 JSSC CGL ପରୀକ୍ଷା ସହ TDPL ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ବାତିଲ କଲେ ଝାଡ଼ଖଣ୍ଡ ସରକାର। ଓଡ଼ିଶାର ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଏବଂ ଗାଲେ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ସ୍ଥିତି ଦୃଢ଼। ନିର୍ବାଚନ ସମୟରେ ଜବତ ହେଉଥିବା ସନ୍ଦେହଜନକ କଳାଟଙ୍କା ସହିତ ଜଡ଼ିତ ଅପରାଧିକ ମାମଲାର ସମୟସୀମାବଦ୍ଧ ତଦନ୍ତକୁ ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ଏନ୍କେ ସିଂଙ୍କ ଖଣ୍ଡପୀଠ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଆଗତ ଏକ ଆବେଦନ ଉପରେ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ନିର୍ବାଚନ ପ୍ରକ୍ରିୟାରେ ଅବୈଧ ଆର୍ଥିକ କାରବାର ଗଣତନ୍ତ୍ର ତଥା ନିର୍ବାଚନ ପ୍ରକ୍ରିୟା ପାଇଁ ଏକ ଆହ୍ୱାନ। ନିର୍ବାଚନ ସମ୍ବନ୍ଧୀୟ ନଗଦ କିମ୍ବା ସମ୍ପତ୍ତି ଜବତକୁ ସନ୍ଦିଗ୍ଧ ନିର୍ବାଚନୀ ଅପରାଧ ଭାବେ ଗ୍ରହଣ କରିବାକୁ ଖଣ୍ଡପୀଠ କହିଛନ୍ତି। 24 ଘଣ୍ଟା ମଧ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଥବା ଏ ସଂକ୍ରାନ୍ତ କୋର୍ଟକୁ ରିପୋର୍ଟ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଜବତର ବର୍ଷକ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। କୌଣସି ବିଳମ୍ବ କ୍ଷେତ୍ରରେ ଏ ସଂକ୍ରାନ୍ତ ରିପୋର୍ଟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବାକୁ ପଡ଼ିବ। ଏଭଳି ତଦନ୍ତର ତ୍ରୈମାସିକ ସ୍ଥିତି ରିପୋର୍ଟ ମଧ୍ୟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 10 ଲକ୍ଷ ଟଙ୍କାର ଅଧିକ ନଗଦ ଜବତ କ୍ଷେତ୍ରରେ ଆୟକର କର୍ତ୍ତୃପକ୍ଷଙ୍କୁ ସୂଚନା ପ୍ରଦାନ କରିବାକୁ କୋର୍ଟ କହିଛନ୍ତି। 2014 ଲୋକସଭା ନିର୍ବାଚନ ସମୟରେ ବେଲାରୀରେ ବ୍ୟାପକ କଳାଧନ ଜବତ ସମ୍ପର୍କିତ ଏକ ଆବେଦନ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଉଥିବା ପ୍ରାର୍ଥୀ, ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଆଗତ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ କୋର୍ଟ ବ୍ୟବସ୍ଥା କରିବାକୁ ଖଣ୍ଡପୀଠ ହାଇକୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସପ୍ତଧାରା ଶକ୍ତି ସଂକଳ୍ପ ଅଭିଯାନ ଆଜିଠାରୁ ଆରମ୍ଭ ହେବ। ନୂଆଦିଲ୍ଲୀର ପୁସା କ୍ୟାମ୍ପସ୍ରେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିବେ। ଏହାର ଅବ୍ୟବହିତ ପୂର୍ବରୁ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସପ୍ତଧାରା ଶକ୍ତି ଉପରେ ଆଲୋକପାତ କରିଥିଲେ। କୃଷି ଏବଂ ଗ୍ରାମୀଣ ଭାରତ ପାଇଁ ଏହି ଦୃଷ୍ଟିକୋଣ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରଦାନ କରିବ। ସରକାରଙ୍କ ଜନକୈନ୍ଦ୍ରିକ କାର୍ଯ୍ୟକ୍ରମ, ସ୍ୱଚ୍ଛ ତଦାରଖ ବ୍ୟବସ୍ଥା ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଏହି ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ସପ୍ତଧାରା ଶକ୍ତି ଦୃଷ୍ଟିକୋଣରେ କୃଷି ଏବଂ ଖାଦ୍ୟ ଉତ୍ପାଦନକୁ ମଜବୁତ କରିବା, ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ପ୍ରଦାନ ଏବଂ ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ଅଧିକ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସାମ୍ପ୍ରତିକ ବୈଷୟିକ ସଙ୍କଟ ମଧ୍ୟରେ କୃଷକଙ୍କୁ ରିହାତି ମୂଲ୍ୟରେ ସାର ଯୋଗାଇବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ମନ୍ତ୍ରୀ ଶ୍ରୀ ସିଂ ଏହି ଅବସରରେ ଉଲ୍ଲେଖ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମାର୍ଗଦର୍ଶିକା, ଲକ୍ଷ୍ୟପତି ଦିଦି କାର୍ଯ୍ୟକ୍ରମର ସମ୍ପ୍ରସାରଣ ଏବଂ ଗ୍ରାମାଞ୍ଚଳ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଝାଡ଼ଖଣ୍ଡର ଜେଏସ୍ଏସ୍ସି ସିଜିଏଲ୍ 2024 ପରୀକ୍ଷା ଏବଂ ଟିଡିପିଏଲ୍ ସଂସ୍ଥା ଦ୍ୱାରା ପରିଚାଳିତ ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଯାଇଛି। ଏଥିସହ 2014 ମସିହାରୁ ଝାଡ଼ଖଣ୍ଡ ଲୋକସେବା ଆୟୋଗ ଏବଂ ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ପରିଚାଳିତ ସମସ୍ତ ନିଯୁକ୍ତି ପରୀକ୍ଷାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଝାଡ଼ଖଣ୍ଡରେ ଛାତ୍ର ପ୍ରତିବାଦ 24 ଦିନ ଅତିକ୍ରମ କରିଛି। ସମସ୍ତ ଦାବି ଉପରେ ଆଲୋଚନା ପାଇଁ ସରକାରଙ୍କୁ ଛାତ୍ର ପ୍ରତିବାଦକାରୀ ଗୋଷ୍ଠୀ ପ୍ରସ୍ତାବ ଦେଇଛନ୍ତି। ଗୁଜରାଟର ଗାନ୍ଧୀନଗରଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ବ୍ରିକ୍ସ ଯୁବ ପରିଷଦ ବୈଠକ ଏବଂ ସମ୍ମିଳନୀ ଆୟୋଜିତ ହେବ। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀକୁ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏବଂ ଅଂଶୀଦାର ଦେଶଗୁଡ଼ିକର ପ୍ରତିନିଧି ଏଥିରେ ଯୋଗଦେଇ ଯୁବବର୍ଗଙ୍କ ମଧ୍ୟରେ ବ୍ରିକ୍ସ ସଂଗଠନର ଗୁରୁତ୍ୱ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବେ। ଆସନ୍ତା 22 ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ସଦସ୍ୟ ରାଷ୍ଟ୍ର ଏବଂ ଅଂଶୀଦାର ଦେଶଗୁଡ଼ିକର ଯୁବ ମନ୍ତ୍ରୀ ଓ ପ୍ରତିନିଧି ମଣ୍ଡଳୀ ଯୋଗଦେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ସକାଳ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ଭୋଗରାଇଠାରେ ସର୍ବାଧିକ 270 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଏବଂ ଭଦ୍ରକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତିର ଆକଳନ କରି ପ୍ରଭାବିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ବନ୍ୟା ଯୋଗୁଁ 6 ଜିଲ୍ଲାର 66 ବ୍ଲକର 7,85,000 ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱରରେ ସର୍ବାଧିକ 2,03,000 ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟା ସୁଦ୍ଧା 2,77,000 ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଆଧାରରେ ସମନ୍ୱିତ ତଥା ନିବେଶ ଅନୁକୂଳ ଜମି ଆବଣ୍ଟନ ବ୍ୟବସ୍ଥାର ନିରନ୍ତର କାର୍ଯ୍ୟକାରିତା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଶିଳ୍ପ କରିଡର ବିକାଶ ଏବଂ କାର୍ଯ୍ୟାନ୍ୱୟନ ଟ୍ରଷ୍ଟର ଉଚ୍ଚସ୍ତରୀୟ ତଦନ୍ତ କର୍ତ୍ତୃପକ୍ଷଙ୍କ ତୃତୀୟ ବୈଠକରେ ଅଧ୍ୟକ୍ଷତା କରି ଅର୍ଥମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଟିମ୍ ଇଣ୍ଡିଆର ଭାବନା ସହ ଶିଳ୍ପ ବିକାଶ ଅଗ୍ରସର ହେବା ଉଚିତ। ପ୍ରକଳ୍ପ ଅନୁମୋଦନଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ଉଚିତ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ଯୋଗଦେଇ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଭବ୍ୟ ଏବଂ ଭବିଷ୍ୟତର ଶିଳ୍ପ ବିକାଶ ପଦକ୍ଷେପ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ସହ ସମନ୍ୱିତ ହେବା ଉଚିତ। ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସୃଷ୍ଟି ହୋଇଥିବା ସୁଯୋଗର ଉପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ଗୋଏଲ ଆହ୍ୱାନ ଦେଇଛନ୍ତି। ଉଦ୍ୟୋଗ କ୍ଷେତ୍ରରେ ନିବେଶ ଏବଂ ସଶକ୍ତ ବଜାର କ୍ଷେତ୍ର ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ଆଭାସୀ ମାଧ୍ୟମରେ ଯୋଗଦେଇ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜାତୀୟ ଜଳପଥ ପଦକ୍ଷେପକୁ ଶିଳ୍ପ କରିଡର ସହ ସମନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଦୃଢ଼ ଯୋଗାଯୋଗ, ଜମି ଉପଲବ୍ଧତା, ସ୍ଥାନୀୟ ସମ୍ବଳ ସୁବିଧା ଏବଂ ବଜାର ସମ୍ଭାବନା ପ୍ରଦାନ କରୁଥିବା କ୍ଷେତ୍ର ଆଧାରିତ ଶିଳ୍ପ ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ସୋନୱାଲ ପରାମର୍ଶ ଦେଇଛନ୍ତି। କେରଳମର ଭିଞ୍ଜିଞ୍ଜାମ ସାମୁଦ୍ରିକ ବନ୍ଦରରୁ ଆଜିଠାରୁ ପ୍ରତ୍ୟକ୍ଷ ରପ୍ତାନୀ ଏବଂ ଆମଦାନୀ କାର୍ଯ୍ୟ ଆରମ୍ଭ ହେବ। ବନ୍ଦର, ଜାହାଜ ଚଳାଚଳ, ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ ପୂର୍ବାହ୍ନରେ ଏହି ସେବାର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ତେବେ ରପ୍ତାନୀ ଏବଂ ଆମଦାନୀ କ୍ଷେତ୍ର ପାଇଁ ଏହା କାର୍ଯ୍ୟକାରୀ ହେବା ପରେ ଏହି ସାମୁଦ୍ରିକ ବନ୍ଦରର କାର୍ଯ୍ୟକାରିତା ଅଧିକ ବୃଦ୍ଧି ପାଇବ ବୋଲି ମନ୍ତ୍ରଣାଳୟ କହିଛି। ଗତବର୍ଷ ମେ ମାସ 2 ତାରିଖରେ ଏହି ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ଶ୍ରୀଲଙ୍କାର ଗାଲେଠାରେ ଚାଲିଥିବା ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କା ବିରୁଦ୍ଧରେ ଭାରତର ଦୃଢ଼ ସ୍ଥିତିରେ ରହିଛି। ଗତକାଲି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ ରନ୍ ବ୍ୟବଧାନରେ ଶ୍ରୀଲଙ୍କାଠାରୁ 178 ରନ୍ ଆଗୁଆ ରହିଛି। ଶ୍ରୀଲଙ୍କା ପ୍ରଥମ ଇନିଂସ 284 ରନ୍ରେ ସୀମିତ ରହିଥିଲା। ଭାରତର ପ୍ରଥମ ଇନିଂସ 462 ରନ୍ରେ ସମାପ୍ତ ହୋଇଥିଲା। ଆଜି ଭାରତ ତା'ର ଦ୍ୱିତୀୟ ଇନିଂସର ବ୍ୟାଟିଂ ଆରମ୍ଭ କରିବ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍

0: ଖେଳାଯିବ। ନେଦରଲାଣ୍ଡସର ଆମଷ୍ଟେଲଭେନ୍ଠାରେ ଏହି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଭାରତ ଗତକାଲିର ମ୍ୟାଚ୍ରେ ଇଂଲଣ୍ଡଠାରୁ 2-4 ଗୋଲ୍ରେ ପରାସ୍ତ ହୋଇଛି। ଡୁରାଣ୍ଡ କପ୍ ଫୁଟବଲ ପ୍ରତିଯୋଗିତାର ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି 5-2 ଗୋଲ୍ରେ ସିଙ୍ଗଲାଜୋଙ୍ଗ ଦଳକୁ ପରାସ୍ତ କରିଛି। ଏଥିସହ ନର୍ଥ ଇଷ୍ଟ ୟୁନାଇଟେଡ୍ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ନିର୍ବାଚନ ସମୟରେ ଜବତ କଳାଟଙ୍କା ସହିତ ଜଡ଼ିତ ଅପରାଧିକ ମାମଲାର ସମୟସୀମାବଦ୍ଧ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଆରମ୍ଭ ହେବ ସପ୍ତଧାରା ଶକ୍ତି ସଂକଳ୍ପ ଅଭିଯାନ। 2024 ଜେଏସ୍ଏସ୍ସି ସିଜିଏଲ୍ ପରୀକ୍ଷା ସହ ଟିଡିପିଏଲ୍ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ବାତିଲ କଲେ ଝାଡ଼ଖଣ୍ଡ ସରକାର ଏବଂ ଓଡ଼ିଶାର ଯାଜପୁର ଓ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସମ୍ବାଦ ଏତିକିରେ ଶେଷ ହେଲା।
1: ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୀ, ସମୟ ବର୍ତ୍ତମାନ ପ୍ରାୟ 7:25। ଏଥର ପ୍ରଚାର କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଲୋଚନା ଓଡ଼ିଆରେ। ଆଜିର ଆଲୋଚ୍ୟ ବିଷୟ ଯୋଗେଶ୍ୱର ଶିବ ଓ ଶ୍ରାବଣ ମାହାତ୍ମ୍ୟ। ଆଲୋଚନା କରିଛନ୍ତି ଲିଙ୍ଗରାଜ ମିଶ୍ର।

0: ଶ୍ରେଣୀହୀନ ସାମାଜିକ ଉତ୍ଥାନର ବାର୍ତ୍ତା ବହନ କରେ। ଶିବ ଆରାଧନା ସହ ଶକ୍ତି ବା ପାର୍ବତୀଙ୍କର ଆରାଧନା କରାଯାଇଥାଏ। ଶିବ ଶକ୍ତି ତତ୍ତ୍ୱ କ'ଣ ତାହା ସାଧାରଣ ଭକ୍ତ ଜାଣେ ନା, ତେଣୁ ସେ ତାଙ୍କର ଶରଣାପନ୍ନ ହୋଇଥାଏ, ନିଜର ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରିଥାଏ, ଯଥାଶକ୍ତି ନୈବେଦ୍ୟ ଅର୍ପଣ କରେ, ଧୂପ ଦୀପ ଗନ୍ଧପୁଷ୍ପ ଆଦିର ଆୟୋଜନ କରେ। ଶ୍ରାବଣର ବାରିଧାରା ଓ କର୍ଦ୍ଦମାକ୍ତ ପଥରେ ସେ ହୁଏ ଶିବପୀଠକୁ ଧାବମାନ। ଆଗମ ନିଗମ ତନ୍ତ୍ରମନ୍ତ୍ରର ସ୍ୱରୂପ କ'ଣ ସେ ଜାଣେ ନା, ସେ କିନ୍ତୁ ନିଜକୁ ଶିବମୟ କରିଦେବାର ସାଧନାରେ ଯାତ୍ରୀ ହୋଇଥାଏ। ଏହି ଭାବନାକୁ ମହର୍ଷି ପୁଷ୍ପଦନ୍ତ ପ୍ରକାଶ କରି ଗାଇଛନ୍ତି, ତବ ତତ୍ତ୍ୱମ୍ ନ ଜାନାମି କିଦୃଶୋଷି ମହେଶ୍ୱର ଯାଦୃଶୋଷି ମହାଦେବ ତାଦୃଶାୟ ନମୋ ନମଃ ଓଂ ନମୋ ଶିବାୟ।
1: ଆଲୋଚ୍ୟ ବିଷୟ ଯୋଗେଶ୍ୱର ଶିବ ଓ ଶ୍ରାବଣ ମାହାତ୍ମ୍ୟ। ଆଲୋଚନା କରିଥିଲେ ଲିଙ୍ଗରାଜ ମିଶ୍ର।

କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲେ ବନ ରହିବି ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ। ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ। ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ।

ନିଜ ଯାନବାହନ ଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଳାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ ନିୟମ ମାନି ଗାଡ଼ି ଚଲାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ମଦବିଡ଼ି ନୁହେଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମତେ ସାହାଯ୍ୟ କରନ୍ତୁ। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ। ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ। ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟେ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା।

0: ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାୟତଃ 7:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀଙ୍କ ସକାଶେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର କଥା।
1: ମାନେ ଲୋକେ ଯେନ୍ତା ସବୁ ପ୍ରକାର ଖାଦ୍ୟ ନେଇ ମିଳିଲେ ଭଲ କରି ନେଇ ବଢ଼ିପାରୁ, ଗଛର ଲାଗି ବି ଠିକ୍ ସାର ଠିକ୍ ପରିମାଣରେ ନେଇ ଦେଲେ ଖାଦ୍ୟର ଅଭାବ ହେସି ଆରୁ ଗଛ ଭଲ କରି ବଢ଼ି ନେଇ ପାରେ କି ଫୁଲ ଫଲ ବି ଭଲ କରି ନେଇ ଦିଏ। ମାତ୍ର ଆମର ମନେ ଗୋଟେ ସବୁବେଳେ ଚିନ୍ତା ଆସି ଯେ କେନ୍ ଚାଷର ଲାଗି କେତେ ଲେଖା ଆରୁ କେତେବେଳେ ଏ ସାର ମାନେ ଦେମା ବୋଲି। ହେଲେ ଆପଣମାନେ ଚିନ୍ତା ନେଇ କରନ୍, ଆଜି ଆମେ ସେ ବିଷୟ ନେଇ ଏକା ଜାନ୍ମା। ପ୍ରକୃତିରେ ଦେଖ୍ମା ବେଲେ ଗଛ ମନକେ ମୂଲ କରି ଜବକ୍ଷା ଜାନ୍ସାର ଯେନ୍ଟାକେ ନାଇଟ୍ରୋଜେନ୍ ବଲ୍ସନ୍ ଆର୍ ବସ୍ତାନେ ଏନ୍ ଲେଖା ହେଇଥିସି, ଫସ୍ଫରସ୍ ସାର ଯେନ୍ଟାକେ ପି ବୋଲି ଲେଖା ହେଇଥିସି ଆର୍ ପଟାସ୍ ସାର ଯେନ୍ଟାକେ କେ ବୋଲି ଲେଖା ହେଇଥିସି ବେଶୀ କରି ଦରକାର ହେସି। ଆମେ ଖୁବ୍ ଲୋକ ଭାବ୍ସୁଁ ଯେ ଅଧିକା ସାର ଦେଲେ ଅମଲ ଅଧିକା ହେବା ବୋଲିକରି, ହେଲେ ସେଟା ଆମର ଭୁଲ ଧାରଣା। ପ୍ରକୃତିରେ ଦେଖ୍ମା ବେଲେ ଅଧିକ ସାର ଦେଲେ ଆମର ଅଧିକ ଖର୍ଚ୍ଚା ହେସି ଆର୍ ତାର ସନେ ଗଛକେ ବି ଖୁବ୍ ଗୁଡ଼ା ନେହେଲା ରୋଗ ପୋକ ମାନେ ଲାଗିକରି ଫସଲକେ ନଷ୍ଟ କରିଦେସନ୍, ଯାହାଥିଲାଗି ଅମଲ କମିଯାଏସି। ତ ହେଥିର୍ଲାଗି ଆମେ ଜାଣି ରଖ୍ବାକେ ପଡ଼୍ବା ଯେ କେନ୍ ସାରର କାମ କାଣା ଆର୍ ସେଟା ମାନେ କେତେ ଲେଖା ଦେଲେ ଗଛର ନୁକସାନ ନେଇ ହିଏ ନା। ଆମେ ସାର ବସ୍ତା ମାନକେ ଲେଖା ହେଇଥିବାଟା ଦେଖିଥିସୁଁ NPK 19:19:19 ବୋଲି, ଇଟା ହେଲା ମୂଲ ସାର ମାନଙ୍କର ପରିମାଣ। ବେଲେ ଏନ୍ ଯେନ୍ଟା ଯବକ୍ଷା ଯାନ୍ସାର 19 ଭାଗ, ଫସ୍ଫରସ 19 ଭାଗ ଆରୁ ପଟାସ 19 ଭାଗ। ହେଲେ ଏବେ ଆମେ ଜାନ୍ମା କେନ୍ ସାରର କାମ କାଣା। ପ୍ରଥମଟା ହେଲା ଯବକ୍ଷା ଯାନ୍ସାର, ଯେନ୍ଟା ୟୁରିଆ ସାର ଦେଲେ ଗଛକେ ମିଳିଥିସି। ଏ ସାର ଗଛକେ ବଢ଼ବାର୍ ଲାଗି ଡେଙ୍ଗା ଆରୁ ଶାଗୁଆ ଦିଶ୍ବାରନେ ସାହାଯ୍ୟ କରିଥିସି। ଯଦି ଏ ସାର କମିଗଲା ବେଲେ ଗଛର ପତରମାନେ ହଲଦିଆ ହେଇକରି ଗଛମାନେ ବୁଠି ବୁଠି ହେଇଯାଏସି। ତେନ୍କେ ଜାନ୍ମା ଫସ୍ଫରସ ବିଷେନେ, ଯେନ୍ଟା ଗଛର ମୂଲ ଚେର୍କେ ଆରୁ କାଣକେ ମଜବୁତ କରିଥିସି ଆରୁ ଫୁଲ ଫଲ ବି ଆଇବାରନେ ସାହାଯ୍ୟ କରିଥିସି। ଇଟା DAP ସାର ଦେଲେ ଗଛକେ ମିଳିଥିସି। ପଟାସ ସାର ହେଲା ଗଛର ଡାକ୍ତରେ, ବେଲେ ଗଛର ରୋଗ ପୋକର୍ଷନେ ଲଢ଼େଇ କରବାର ତାକତ ଦେସି ଗଛକେ। ଇଟା MOP ସାର ଦେଲେ ଗଛକେ ମିଳିପାରସି। ଯେତେବେଳେ ଗଛେନେ ପଟାସ ସାରର ଅଭାବ ହେଇଯାଏସି ଗଛ ଆର୍ ଫଲ ମାନେ ସତେଜ ନେଇ ଦିଶନ୍ ନା। ଯଦି ଆମେ ୟୁରିଆ ସାରକେ ଅଧିକ ଦେଇଦେଲୁ ବେଲେ ଗଛ ମାନେ ଦୁର୍ବଳ ହେଇକରି ଟିକେ ପବନ ହେଲେ ପୁଣି ଢୁଲି ଯାଏସନ୍ ଆରୁ ରୋଗ ପୋକ ବି ଖୁବ୍ ଧରସି। ହେନ୍ତା ଆମେ ଯଦି ଫସ୍ଫରସ ସାରକେ ଅଟକା ଦେଇଦେମା ବେଲେ ଗଛ ମାଟ ନୁ ଜିଙ୍କ ଆର୍ ଲୁହା ନେଇ ଆନିପାରେ ନା, ସେ ଜିନିଷର ଅଭାବ ହେଇଯାଏସି ଗଛେନେ। ହେନ୍ତା ଆମେ ଯଦି ଫସ୍ଫରସ ସାରକେ ଅଟକା ଦେଇଦେମା ବେଲେ ଗଛ ମାଟ ନୁ ଜିଙ୍କ ଆର୍ ଲୁହା ନେଇ ଆନିପାରେ ଆର୍ ସେ ଜିନିଷର ଅଭାବ ହେଇଯାଏସି ଗଛେ, ଯେନ୍ଟା ସେ ଆରାମସେ ମାଟ ନୁ ଆନିପାରିଥିତା। ଯଦି ଆମର ଅଜାନ୍ତେ ଗଛେନେ ପଟାସ ଖୁବ୍ ଦି ହେଇଗଲା ବେଲେ ମାଟର ଖତୁଆ ଭାଗ କମିଯିବାର ସନେ ଗଛର ଲାଗି ଜରୁରୀ ଥିବାର କ୍ୟାଲସିୟମ ବି ନେଇ ମିଳେ ନା ଗଛକେ। ତ ଏତିକି ସମସ୍ୟାର ସମାଧାନ ହେଲା ଆମେ ଆଗ୍ନୁଇକା ଇ ସବୁ ସାର ମାନେ କେନ୍ଟା କେତେ ଲେଖା ଦେଲେ ଗଛର କ୍ଷତି ନେଇ ହେବା ସେ ବିଷୟରେ ଜାଣି ରଖମା। ଧାନ ଗଛେନେ ମୂଲ ସାର ହିସାବନେ DAP 50 kg ଆର୍ ପଟାସ 20 kg ଲେଖା ଦେଇପାରମା। ତେନ୍କେ 21 ଦିନ ଗଲେ ୟୁରିଆ 30 kg ଦେମା। ତେନ୍କେ 45 ଦିନ ଗଲା ଉତାରୁ ୟୁରିଆ 20 kg ଆର୍ 10 kg ପଟାସ ସାର ଦେମା ବେଲେ ସାରର ଆର୍ ଅଭାବ ନେଇ ହେ ନା ଗଛକେ। ଏଇଟା ତ ଗଲା ଧାନ ଚାଷରେ ସାର ଦିଆ ଦୁଇ କଥା। ଏବେ ଆମେ ଜାନ୍ମା ଶାଗ ଡାଲ ଚାଷ ମନକେ କେତେ କାଣା ସାର ଦେମା। ବାଇଗନ ମରିଚର ଲାଗି ମୂଲ ସାର ହିସାବରେ DAP 50-70 kg, ପଟାସ 30 kg ଆର୍ ୟୁରିଆ 20 kg ଲେଖା ଦେଲେ ଏଇ ଗଛମାନେ ଠିକ୍ ପାସେ ବଢ଼ିପାରସନ୍। ଆର୍ ଗୋଟେ କଥା ଆମେ ନେଇ ଭୁଲମା ଯେ ଏଇ ଗଛମାନକେ ଫୁଲ ଧରିଲା ବେଲେ ଏକାସନେ ୟୁରିଆ ଆର୍ DAP ନେଇ ଦେଇକରି ଭାଗ ଭାଗ କରି ଦେମା ବେଲେ ଗଛମାନକେ ସାର ଲଗାତାର ମିଳିପାରବା। ଆମେ ଯଦି ଇ NPK ସାର 19-19-19 ଯେନ୍ଟା ପାନ୍ନେ ଭଲ କରି ଗୁଲି ହେଇଯାଏସି ତାକେ 1 ଲିଟର ପାନ୍ନେ 10 ଗ୍ରାମ ଗୁଲି କରି ସ୍ପ୍ରେ କର୍ମା ବେଲେ ସାରକେ ଭଲ କରି ଗଛ ନେଇ ପାର୍ସି। ଏବେ ଆମେ ଯେନ୍ ଯେନ୍ କଥା ମାନେ ଜାଣିଲୁ, ଇ ସବୁ କଥା ମନକର ଭିତରୁ ମୂଲ କଥାକେ

0: ନାଇଁ ପାଶ୍ରୀ ଜିମା, ସେଟା ହେଲା ଗଛ ବଢ଼ବାର୍ ଲାଗି, ଜବଖିଆତ ଜାନ ଚେର ବଜର ହେବାର୍ ଲାଗି, ଫସ୍ଫରସ ଆର୍ ଫୁଲ ଫଲ ବେଶୀ ଆରୁ ଭଲ କରି ହେବାର୍ ଲାଗି ପଟାସ ସାର ଠିକ ପରିମାଣରେ ଦେବାକେ ପଡ଼ବା ଆମକେ। ଏବେ ଆମେ ଜାଣିଲା ହିସାବନେ ଠିକ ସମୟମନକେ ଚାଷେ ଠିକ ପରିମାଣରେ ଠିକ ଠିକ ଏନ୍ପିକେ ସାର ଦେମା ବେଲେ ଆମର ଅଯଥା ପଇସା ଖର୍ଚ୍ଚ ନେଇ ହେ ଆରୁ ଅମଲ ବି ବେଶୀ ହେବା, ତାର ସନେ ଭଲ ନିରୋଗିଆ ଫଲ ମାନେ ବି ମିଳିପାରବା। ତ ଚଷା ଭାଇ ବହିନ ମାନେ, ଏବେ ଇ ଏନ୍ପିକେ ସାର ବାବଦନେ ଆମେ ଯେତିକି କଥା ଜାଣିଲୁ ତାକେ ଚାଷେ ଲଗାଲେ ଆଗଲି ଠାନୁ ଏବେ ଆର ଏତକା ଅମଲ ହେବା, ଇଥିନେ କିଛୁ କହିବାର ନାଇଁ ନା।
1: ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା, ଉପସ୍ଥାପନା କରିଥିଲେ ପ୍ରଣତୀ ମିଶ୍ର, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ବିଜୟ ମଲ୍ଲଙ୍କ ରଚନାରୁ ଶକ୍ତି ମିଶ୍ରଙ୍କ କଣ୍ଠରେ, ଶରତ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରଥମ ଗୀତଟି।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶରତ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବିଭୁ କିଶୋରଙ୍କ କଣ୍ଠରେ ବସନ୍ତରାଜ ସାମଲଙ୍କ ସଙ୍ଗୀତ ରଚନାରୁ।

ଏଥର ପ୍ରଚାର କରୁଛୁ ହିନ୍ଦୀରେ ସମାଚାର ସମାଚାର ପ୍ରଭାତ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ ପରେ ପରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ।

0: କାର୍ଯ୍ୟକ୍ରମ
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
2: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ଶୁଣିଲି ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତି ଅର୍ଘଟି ବାଢ଼ିଛନ୍ତି ଜୀବନାନନ୍ଦ ଅଧିକାରୀ। ବିକାଶ ଶୁକ୍ଲାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଅଲିକ ବିଶ୍ୱାଳଙ୍କ ରଚନାରୁ।

ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ।

ରାବଣର ପରିହାସ ବ୍ୟଞ୍ଜକ କଥା ଶୁଣି ବିଭୀଷଣ ହାତ ଯୋଡ଼ି କହିଲା, ଚାର ସତ କହୁଛି। ହନୁମାନ ଆସିବା ଓ ବାଳିକି ରାମ ବିନାଶୀ ଥିବା କଥା ଭୁଲି ତୁ ବଣା ହେଉଛୁ। ରାବଣ କହିଲା, ଇନ୍ଦ୍ରକୁ ମୁଁ ଦ୍ୱାରପାଳ ପାଖରେ ବସାଇଛି, ତ୍ରିପୁରାରୀ ଶିବକୁ ନୃତ୍ୟ କରାଇଛି, ସେମାନେ ମୋ ଆଜ୍ଞା ଲଙ୍ଘିଲେ କି? ବଜ୍ର ଆଉ ଶୂଳ ମୋ ଲୋମବଙ୍କା କରିପାରେ ନା, ବାନର ଓ ନର କ'ଣ କରିପାରିବେ? ବିଭୀଷଣ ପ୍ରତି ଉତ୍ତର କଲା, ଚିତ୍ତରେ ଟିକେ ବିବେକ କର ବା ବିବେଚନା କର। ବୃଷାଙ୍କ ବା ଶିବଙ୍କ ଗିରି କୈଳାସକୁ ଟେକିଥିଲେ ମଧ୍ୟ ବୈକୁଣ୍ଠରେ ପଶା କାଟି ବୋଇପାରିଲୁ ନାହିଁ। ଇନ୍ଦ୍ରଙ୍କ ବଜ୍ରରେ ନମୁଚି ରାକ୍ଷସ ନ ମରିଥିଲେ ବି ସମୁଦ୍ର ଫିଣରେ ସେ ବଧ ହେଲେ। ସକ୍ରୋଧ ହୋଇ ଲଙ୍କେଶ କହିଲା, ପରର ଦର୍ପ ବା ବୀରତ୍ୱ ଦେଖେଇ ମୋତେ ବରଜୁ ବା ବର୍ଜନ କରୁଛୁ। ନିଜ ନାମ ପୂର୍ବରୁ ବସୁଧା ନାମ ବା ମହିରାବଣ ନାମକ ପୁତ୍ରକୁ କହି ବିଭୀଷଣକୁ ଲଙ୍କାରୁ ବାହାର କରାଇଲା। ବିବିଧ ଆଦି ଚାରିମନ୍ତ୍ରୀ ସଙ୍ଗେ ଆକାଶରେ ବିହଗ ବା ପକ୍ଷୀ ଭଳି ଗଲେ ବିଭୀଷଣ। ବଳାହକ ବା ମେଘ ଭଳି ବିଢ଼ାଇ ହୋଇଥିବା ଧଳା ଲୁଗାର ବକପନ୍ଥୀ ଭଳି ଦିଶୁଥିଲେ ସେମାନେ। ଦେହରୁ ବହୁଥିବା ଶ୍ୱେଦ ଜଳ ଭଳି ଓ ମୁକୁଟ ଥିଲା ଇନ୍ଦ୍ରଧନୁ ପରି। ମେଘ ପର୍ବତ ପାଖରେ ପହଞ୍ଚିବା ପରି ସୁଗ୍ରୀବ ପାଖରେ ପ୍ରବେଶ କଲେ ବିଭୀଷଣ। ସୁବଳ ପର୍ବତ ରୂପୀ ବଟରେ ରାମ ରୂପୀ ବିଷ୍ଣୁ ଥିଲେ। ସତେ କି ରକ୍ଷ ବା ରାକ୍ଷସଙ୍କ ପାଇଁ ପ୍ରଳୟ ହେବ। ବିଭୀଷଣ ଆସିବା ଖବର ପାଇ ଲକ୍ଷ୍ମଣ ତାଙ୍କୁ ସମୁଦ୍ର ସ୍ନାନ କରାଇ ଜ୍ୟୋତିଷ ଜଳରେ ପାତ୍ର ବୁଡ଼ାଇ ଶୁଭାଶୁଭ ବେଳା ବୁଝିଲା ଭଳି ତାଙ୍କ ଉଦ୍ଦେଶ୍ୟ ବୁଝିଲେ। ହରି ବା ମର୍କଟମାନଙ୍କ ସଙ୍ଗେ ବିହରି ବିଚରଣ କରି ବିଭୀଷଣ ହରି ବା ଶୁଆ ଚଢ଼େଇ ଭଳି ପୋଷା ମାନିଗଲା ଆଉ ରାମଙ୍କୁ ବିଲୋକି ବା ବିଶେଷ ଭାବରେ ଦେଖି ଶୁଆ ଭଳି ରାମ ରାମ ପଠିଲା ବା ପଢ଼ିଲା। ରାମଙ୍କୁ ସେ ଜାଣିଥିଲା, ମର୍କଟ ମେଳରେ ରାମଗାଥା ଶୁଣିଲା। ରାମଙ୍କୁ ବିଶେଷ ଭାବେ ଦେଖି ତାର ବଣୁଆ ଭାବ ଯାଇ ମୁକ୍ତିର ଦ୍ୱାର ସ୍ୱରୂପ ଜନ୍ମ ଜନ୍ମାନ୍ତରର ସେଇ ଚିରନ୍ତନ ରାମ ନାମ କହିଲା। ଏହି ସୂଚନା ମିଳୁଛି, ମର୍କଟମାନେ ହରିରୂପୀ ରାମଙ୍କ ସଙ୍ଗେ ରହି ହରି ହୋଇଛନ୍ତି, ଅର୍ଥାତ୍ ଭାବକୁ ପାଇଛନ୍ତି। ବୈକୁଣ୍ଠପୁରର ଲୋକ ଚତୁର୍ଭୁଜ ହେଲା ଭଳି ବିଭୀଷଣ ତାଙ୍କ ମେଳରେ ହରିତ୍ୱ ପାଇଲେ ଓ ହରି ଭାବରେ ମଜ୍ଜି ହରିସ୍ୱରୂପ ହେଲେ। ହରିଶବ୍ଦ ପ୍ରୟୋଗରେ ଭାବର ଏହି ବିପୁଳତା ଅଳ୍ପରେ ପ୍ରକଟ ହୋଇଛି। ବିଭୀଷଣ ଭାବୁଛନ୍ତି, ଇଏ ବିଶ୍ୱ ଆତ୍ମା,

ସୁମନା ବା ଦେବତାମାନଙ୍କ ମୁଦ ବା ଆନନ୍ଦ ପାଇଁ ଇଏ ଅବତାର। ହରି ବୋଲି ହୃଦୟରେ ସେ ବିଚାର କଲା। ଏତେ ହରି ବା ଏତେ ମର୍କଟ ପାଦ ବନ୍ଦନା କରିବା ଲକ୍ଷ୍ୟ କରି ଭାବିଲା ବିଭୀଷଣ, ଏ କାଲି ହରି ଅର୍ଥାତ୍ ଚନ୍ଦ୍ର ବା ସୂର୍ଯ୍ୟ ନୁହନ୍ତି, ଇଏ ହରି ବୋଲାଉଥିବା ସୂର୍ଯ୍ୟ ଚନ୍ଦ୍ର ଇନ୍ଦ୍ର ଯମ ପ୍ରଭୃତିଙ୍କର ବନ୍ଦନୀୟ ପରମ ବ୍ରହ୍ମ ହରି, ଯିଏ ତା ହୃଦୟରେ ବାସ କରୁଛନ୍ତି। ହଠାତ୍ ମାୟା ଘାରିବାରୁ ମନେ ହେଲା, ଏ ଦଣ୍ଡକ ବା ଦଣ୍ଡଧାରୀ ଯମ କି? କିନ୍ତୁ ଦଣ୍ଡକରେ ବା ମୁହୂର୍ତ୍ତକ ମଧ୍ୟରେ ତାଙ୍କୁ ବୈକୁଣ୍ଠ ମୂର୍ତ୍ତି ଅର୍ଥାତ୍ ବିଷ୍ଣୁ ମୂର୍ତ୍ତି ଦିଶିଲା। ସେ ବସୁଧା ପାତ ହେଲା ଅର୍ଥାତ୍ ତଳେ ପଡ଼ି ଦଣ୍ଡ ପ୍ରଣାମ କଲା। ଦଣ୍ଡକ ବା ଶ୍ରୀ ରାମ ବୋଇଲେ ବା କହିଲେ, ଉଠ, ନିଜ ଦୁଇ କର ବା ଦୁଇ ହାତକୁ କକ୍ଷରେ ବା କାଖରେ ବିନ୍ୟସ୍ତ କରି ବା ଥୋଇ ସେ ଉଭା ହେଲେ। ତାକୁ ପାଖରେ ବସାଇ ତା ଚିତ୍ତ ରସାଇ ବା ତା ମନକୁ ଆନନ୍ଦ କରାଇ ଶ୍ରୀରାମ ବରଦାୟକ ହେଲେ ଅର୍ଥାତ୍ ବର ପ୍ରଦାନ କରି କହିଲେ, ବିଶ୍ୱରେ ରାମ ନାମ ଥିବା ଯାଏ ଏ ବିଗ୍ରହରେ ବା ଏ ଦେହ ନେଇଥିବୁ। ଶସ୍ତ୍ର ଘୋଡ଼ା ହୋଇଥିବା ବସ୍ତ୍ର କାଢ଼ି ତା ମୁଣ୍ଡରେ ଶାଢ଼ୀ ବାନ୍ଧି କହିଲେ, ତୁ ଲଙ୍କେଶ ଆଜିଠାରୁ ହେଲୁ। ବିଧି ମତେ ଲଙ୍କାର ବ୍ୟବସ୍ଥା କଥା ପଚାରିବାରୁ ବିଭୀଷଣ ସବୁ କଥା କହିଲେ, ରାବଣ କିପରି ବିରଜା ମଣ୍ଡଳ ବା ଆମ ଉତ୍କଳର ବିରଜା ଦେବୀଙ୍କ ଅଞ୍ଚଳ ଆସି ବ୍ରହ୍ମାଙ୍କ ବରରେ ବଳିଆନ ହେଲା ତାହା ବର୍ଣ୍ଣନା କଲେ। ଏଇଠି ଶେଷ ହେଲା ବୈଦେହୀଶ ବିଳାସର 39 ଛାନ୍ଦ।

ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ବୈଦେହୀ ଶୁଭିଳାସ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଦୀ ସମୟ ବର୍ତ୍ତମାନ ପ୍ରାତଃ 9। ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଉଦିତ ନାରାୟଣ ଏବଂ ଅଲକା ୟାଜ୍ଞିକଙ୍କ ଦ୍ୱୈତ କଣ୍ଠରେ, ସମୀରଙ୍କ ରଚନାରୁ ହିମେଶ ରେଶମିଆଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରଥମ ଗୀତଟି, ହିନ୍ଦୀ କଥାଚିତ୍ର ଏତରାଜରୁ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ର ହମ୍ ହୋ ଗଏ ଆପକେର ଶୀର୍ଷକ ଗୀତଟି କୁମାର ସାନୁ ଏବଂ ଅଲକା ୟାଗ୍ନିଙ୍କ ଦ୍ୱୈତକଣ୍ଠରେ ଗୀତଟିକୁ ରଚନା କରିଛନ୍ତି ସମୀର। ଗୀତଟିକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ।

ଗୀତଟିରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଅନୁରାଧା ପୋଡ଼ୱାଲ। ଗୀତଟିକୁ ରଚନା କରିଛନ୍ତି ଫୈଜ୍ ଅନୱର। ସଙ୍ଗୀତରେ ସଜେଇଛନ୍ତି ନିଖିଲ ବିନୟ। ହିନ୍ଦୀ କଥାଚିତ୍ର ତୁମ୍ବିନ୍।

ଗୀତଟିରେ କଣ୍ଠଦାନ କରିଛନ୍ତି ଆନନ୍ଦ ରାଜ ଆନନ୍ଦ। ଗୀତଟିକୁ ରଚନା କରିଛନ୍ତି ସମୀର। ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ରାଜ ଆନନ୍ଦ। ହିନ୍ଦୀ କଥାଚିତ୍ର ମସ୍ତି।

ଏତେସମୟ ଯାଏଁ ଶୁଣୁଥିଲେ କେତୋଟି ହିନ୍ଦୀ କଥା ଚିତ୍ରଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ସାଲ ବେଗଙ୍କ ରଚନାରୁ ଭିକାରୀ ବଲଙ୍କ କଣ୍ଠରେ ଓଡ଼ିଆ କଥାଚିତ୍ର ଭକ୍ତ ସାଲବେଙ୍ଗ।

କାର୍ଯ୍ୟକ୍ରମରେ ଏଥର ପ୍ରଚାର କରୁଛୁ ଅକ୍ଷୟ ମହାନ୍ତି ଏବଂ ବାଣୀ ଜୟରାମଙ୍କ ଦ୍ୱୈତକଣ୍ଠରେ ବୃନ୍ଦାବନ ଜେନାଙ୍କ ରଚନାରୁ ରମେଶ ନାଇଡୁଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ କଥାଚିତ୍ର ପତିପତ୍ନୀର ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶ୍ରୀକାନ୍ତ ଗୌତମଙ୍କ ରଚନାରୁ ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିବେଦିତା ଏବଂ ସୌରୀଙ୍କ ଦ୍ୱୈତକଣ୍ଠରେ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ପାରିବେନି କେହି ଅଲଗା କରିର ଗୀତଟି।

କୃଷ୍ଣ ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମନ୍ମଥ ମିଶ୍ର। ଓଡ଼ିଆ କଥାଚିତ୍ର ବଧୁ ନୁହେଁ ମୁଁ ବନ୍ଧୁ।

ଏତେ ସମୟ ଯାଏଁ ଶୁଣୁଥିଲେ କେତୋଟି ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ ପୂର୍ବାହ୍ନ 10:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ହିନ୍ଦୀରେ ପରେ ପରେ ଇଂରାଜୀରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଯେତେ ଦୁଃଖ ଦେଲେ ଦିଅ ଦୀନବନ୍ଧୁ, କରିବନି ଅଭିମାନ, ଝଣ୍ଟିବା ଆଗରୁ ଧରିନେବା ହାତ, ଏତିକି ହିଁ ନିବେଦନ। ନମସ୍କାର, ନମସ୍ତେ, ଶୁଭ ସକାଳ। ନୂତନ ସକାଳର ଶୁଭେଚ୍ଛା ଓ ଶୁଭକାମନା ସହ ସ୍ୱାଗତ କରୁଛି ଆଜିର ଖୋଲା ଝରକାର ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ପ୍ରତିଟି ସପ୍ତାହ ପରି ଏଥର ମଧ୍ୟ ଆମେ ପରଷିଦେବୁ ଆପଣଙ୍କ ସକାଶେ କିଛି ମିଠା ମିଠା କଥା ସାଙ୍ଗକୁ ଅନେକ ସୁମଧୁର ଗୀତ। କଥା ହେବା କିଛି ଜଣା, କିଛି ଅଜଣା, କିଛି ପୁରୁଣା, କିଛି ନୂଆ କଥା, ଦୁଃଖ କ୍ଲାନ୍ତକୁ ଭୁଲି ଶୁଣିନେବା ଆସନ୍ତୁ କିଛି ମିଠା ମିଠା କଥା ଏବଂ କିଛି ମିଠା ମିଠା ଗୀତ। ତେବେ ଶ୍ରୋତାବନ୍ଧୁ, ଆଉ ଡେରି ନ କରି ଆସନ୍ତୁ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏକ ସୁନ୍ଦର ସୁମଧୁର ଗୀତଟିଏ।

ବାଧା ଆସିଲେ ମଧ୍ୟ ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟା ଜାରି ରଖିଥିବା ପ୍ରେରଣା ଦେବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୋତାବନ୍ଧୁ, ଜୀବନର ପଥ କେବେ ବି ସରଳ ନୁହେଁ। କେତେବେଳେ ଆମେ ପରୀକ୍ଷାରେ ବିଫଳ ହେଉ, କେତେବେଳେ ଚାକିରି ମିଳେ ନାହିଁ, ବ୍ୟବସାୟରେ କ୍ଷତି ହୁଏ, ସମ୍ପର୍କରେ ସମସ୍ୟା ଆସେ, ଆଉ କେତେବେଳେ ନିଜ ଉପରୁ ହିଁ ଆମର ବିଶ୍ୱାସ କମିଯାଏ। ସେତେବେଳେ ମନରେ ଗୋଟିଏ ପ୍ରଶ୍ନ ଆସେ, ମୁଁ ଆଉ କ'ଣ କରିପାରିବି? ଠିକ୍ ସେହି ସମୟରେ ନେଭର୍ ଗିଭ୍ ଅପ୍ର ବାର୍ତ୍ତା ଆମକୁ କହେ, ବିଫଳତା ଶେଷ ନୁହେଁ, ଏହା ହେଉଛି ପୁଣି ଥରେ ଆରମ୍ଭ କରିବାର ଏକ ସୁଯୋଗ। ପ୍ରକୃତରେ ବିଫଳତା ଆମକୁ ଦୁର୍ବଳ କରିବା ପାଇଁ ଆସେ ନାହିଁ, ଏହା ଆମକୁ ଅଧିକ ଅନୁଭବୀ ଓ ଶକ୍ତିଶାଳୀ କରିବାର ଏକ ଶିକ୍ଷା। ଗୋଟିଏ ଶିଶୁ ଚାଲିବା ଶିଖିବା ବେଳେ ଅନେକ ଥର ପଡ଼ିଯାଏ, କିନ୍ତୁ ସେ ପଡ଼ିଯାଇ ଚାଲିବାର ଚେଷ୍ଟା ଛାଡ଼ିଦିଏ ନାହିଁ, ପୁଣି ଉଠେ, ପୁଣି ଚେଷ୍ଟା କରେ ଏବଂ ଶେଷରେ ନିଜ ପାଦରେ ଚାଲିବା ଶିଖିଯାଏ। ଆମ ଜୀବନରେ ମଧ୍ୟ ଏହି ମନୋଭାବ ଆବଶ୍ୟକ। ଇତିହାସରେ ଅନେକ ସଫଳ ବ୍ୟକ୍ତିଙ୍କ ଜୀବନ ଆମକୁ ଏହି ଶିକ୍ଷା ଦେଇଥାଏ। ବୈଜ୍ଞାନିକ ଥମାସ୍ ଏଡିସନ୍ ଅନେକ ପରୀକ୍ଷାରେ ବିଫଳ ହେବା ପରେ ମଧ୍ୟ ନିଜର ପ୍ରୟାସ ଜାରି ରଖିଥିଲେ। ଭାରତର ପୂର୍ବତନ ରାଷ୍ଟ୍ରପତି ଓ ମହାନ ବୈଜ୍ଞାନିକ ଡକ୍ଟର APJ ଅବଦୁଲ କଲାମଙ୍କ ଜୀବନ ମଧ୍ୟ ସଂଘର୍ଷ, ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତିର ଏକ ଉଜ୍ଜ୍ୱଳ ଉଦାହରଣ। ସେମାନଙ୍କ ଜୀବନ ଆମକୁ ଶିଖାଏ, ସ୍ୱପ୍ନ ବଡ଼ ହେଲେ ବାଧାକୁ ଭୟ କରିବା ନୁହେଁ, ବରଂ ବାଧାକୁ ଅତିକ୍ରମ କରିବାର ସାହସ ରଖିବା ଆବଶ୍ୟକ। କେବେ ହାର ନ ମାନିବା ଦିବସଟି କେବଳ ଗୋଟିଏ ଦିନ ପାଳନ କରିବାର ଦିବସ ନୁହେଁ, ଏହା ଆମ ଜୀବନର ଏକ ମନୋଭାବ। ଏହି ଦିନ ଆମେ ନିଜକୁ ପଚାରିବା, ଆମେ କେଉଁ ସ୍ୱପ୍ନକୁ ଆଧାରରେ ଛାଡ଼ି ଦେଇଛୁ, କେଉଁ ଲକ୍ଷ୍ୟ ପାଇଁ ଚେଷ୍ଟା କରିବା ବନ୍ଦ କରିଦେଇଛୁ। ହୁଏତ ଆଜି ପୁଣି ଥରେ ସେହି ସ୍ୱପ୍ନ ଦିଗରେ ଗୋଟିଏ ଛୋଟ ପଦକ୍ଷେପ ନେବାର ସମୟ ଆସିଛି। ସଫଳତାର ଏକ ଦିନରେ ମିଳେ ନାହିଁ, ଛୋଟ ଛୋଟ ପ୍ରୟାସ, ଧୈର୍ଯ୍ୟ, ଶୃଙ୍ଖଳା ଓ ନିରନ୍ତର ପରିଶ୍ରମ ହିଁ ଦିନେ ଆମକୁ ସଫଳତାର ଶିଖରରେ ପହଞ୍ଚାଇଥାଏ। ତେଣୁ ଆଜି ଯଦି ଆପଣଙ୍କ ଜୀବନରେ କୌଣସି ବିଫଳତା ଆସିଛି, ତେବେ ନିଜକୁ ବିଫଳ ମଣିଷ ବୋଲି ଭାବନ୍ତି ନାହିଁ। କହନ୍ତୁ, ମୁଁ ପଡ଼ିଛି କିନ୍ତୁ ହାର ମାନି ନାହିଁ, ମୁଁ ପୁଣି ଉଠିବି ଏବଂ ପୁଣି ଚେଷ୍ଟା କରିବି। ବିଶେଷ କରି ଯୁବପିଢ଼ି ପାଇଁ ଏହି ଦିନର ବାର୍ତ୍ତା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ପରୀକ୍ଷାର ଫଳ, ପ୍ରତିଯୋଗିତା, ଚାକିରି କିମ୍ବା ଜୀବନର କୌଣସି ଅସଫଳତା ଆପଣଙ୍କ ସମ୍ପୂର୍ଣ୍ଣ ଭବିଷ୍ୟତକୁ ନିର୍ଦ୍ଧାରଣ କରେ ନାହିଁ। ଗୋଟିଏ ବିଫଳତା ହେଉଛି ଗୋଟିଏ ଅଧ୍ୟାୟ, ସମଗ୍ର ପୁସ୍ତକ ନୁହେଁ। ତେଣୁ ଆସନ୍ତୁ, କେବେ ହାର ନ ମାନିବା ଏହି ଦିବସ ଅବସରରେ ଆମେ ଏକ ସଂକଳ୍ପ ନେବା। ପରିସ୍ଥିତି ଯେତେ କଷ୍ଟକର ହେଉ, ଆମେ ଆଶା ହରାଇବା ନାହିଁ। ବିଫଳତା ଆସିଲେ ତାଠାରୁ ଶିଖିବା, ଭୁଲ ହେଲେ ସୁଧାରିବା ଏବଂ ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିବା। ରାସ୍ତାରେ କେତେ ବାଧା ଆସିଲା ତାହା ନୁହେଁ, ଆମେ କେତେଥର ଉଠି ଆଗକୁ ବଢ଼ିଲୁ ତାହା ହିଁ ଆମ ପରିଚୟ। ଆସନ୍ତୁ, ହାର ନ ମାନିବା, ନିଜ ଉପରେ ବିଶ୍ୱାସ ରଖିବା, ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ନିରନ୍ତର ଚେଷ୍ଟା କରିବା।

ଆଜି ଆମେ ଏକ ଏମିତି ଦିନ ବିଷୟରେ ଆଲୋଚନା କରିବା ଯାହା ଆମ ଜୀବନରେ ଆଶା, ସାହସ ଓ ଆତ୍ମବିଶ୍ୱାସର ବାର୍ତ୍ତା ନେଇ ଆସେ। ଏହି ଦିନଟି ହେଉଛି ନେଭର ଗିଭ୍ ଅପ୍ ଡେ, ଅର୍ଥାତ୍ କେବେ ହାର ନ ମାନିବା ଦିବସ। ପ୍ରତିବର୍ଷ ଅଗଷ୍ଟ 18 ତାରିଖରେ ନେଭର ଗିଭ୍ ଅପ୍ ଡେ ବା କେବେ ହାର ନ ମାନିବା ଦିବସ ପାଳନ କରାଯାଏ। ଜୀବନରେ ବିଫଳ, ପ୍ରତିକୂଳ ପରିସ୍ଥିତି, ନିରାଶ ଓ

ବର୍ଷା ଆସିଲେ ପ୍ରକୃତିର ରୂପ ବଦଳିଯାଏ। ଆକାଶରେ ଘନ କଳମେଘ, ମାଟିରୁ ଉଠୁଥିବା ସନ୍ଧ୍ୟା ବାସ୍ନା, ଝିପିଝିପି ବର୍ଷାର ଶବ୍ଦ, ନଦୀ ନାଳରେ ବଢ଼ୁଥିବା ଜଳ ଏବଂ ସବୁଜିମାରେ ଭରି ଯାଉଥିବା ପୃଥିବୀ ବର୍ଷା ପ୍ରକୃତିକୁ ଯେପରି ନୂଆ ଜୀବନ ଦିଏ, ସେହିପରି ମଣିଷର ମନକୁ ମଧ୍ୟ ଭିଜାଇ ଦେଇଥାଏ ବର୍ଷା। ସେଥିପାଇଁ ହଜାର ହଜାର ବର୍ଷ ଧରି ବର୍ଷା ସାହିତ୍ୟିକମାନଙ୍କ କଳ୍ପନା, ଅନୁଭବ ଓ ସୃଜନର ଏକ ପ୍ରମୁଖ ବିଷୟ ହୋଇ ରହିଛି। କବିତା, ଗଳ୍ପ, ଉପନ୍ୟାସ, ଗୀତ ଓ ନାଟକ ସବୁଠି ବର୍ଷା କେବେ ପ୍ରେମର ପ୍ରତୀକ, କେବେ ବିରହର ଭାଷା, କେବେ ଆଶାର ସନ୍ଦେହ, କେବେ ମଣିଷ ଜୀବନର ସଂଘର୍ଷର ଚିତ୍ର ହୋଇ ଦେଖାଦେଇଛି। ଭାରତୀୟ ସାହିତ୍ୟରେ ବର୍ଷାର ଚିତ୍ରଣ ଅତ୍ୟନ୍ତ ପୁରାତନ। ସଂସ୍କୃତ ସାହିତ୍ୟର ମହାକବି କାଳିଦାସଙ୍କ ମେଘଦୂତ ବର୍ଷା ଓ ମେଘକୁ କେନ୍ଦ୍ର କରି ଥିବା ଏକ ଅମର କାବ୍ୟ। ଏଠାରେ ମେଘ କେବଳ ପ୍ରକୃତିର ଏକ ଅଂଶ ନୁହେଁ, ଏହା ବିରହୀ ପକ୍ଷର ଯକ୍ଷର ଦୂତ। ନିଜ ପ୍ରିୟାଙ୍କ ପାଖକୁ ସନ୍ଦେଶ ପଠାଇବା ପାଇଁ ଯକ୍ଷ ମେଘକୁ ଅନୁରୋଧ କରେ। ମଣିଷର ଭାବନା ପରସ୍ପରଠାରୁ କେତେ ଗଭୀର ଭାବରେ ଜଡ଼ିତ, ଶ୍ରୋତାବନ୍ଧୁ, ଓଡ଼ିଆ ସାହିତ୍ୟରେ ମଧ୍ୟ ବର୍ଷାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଓଡ଼ିଶାର ଜୀବନ ଓ ସଂସ୍କୃତି କୃଷି ସହିତ ଗଭୀର ଭାବେ ଜଡ଼ିତ, ତେଣୁ ବର୍ଷା କେବଳ ଏକ ପ୍ରାକୃତିକ ଘଟଣା ନୁହେଁ, ଏହା ଚାଷୀର ଆଶା, ମାଟିର ଜୀବନ ଓ ଗାଁର ଅର୍ଥନୀତି ସହିତ ଜଡ଼ିତ। ଓଡ଼ିଆ କବିତାରେ ବର୍ଷା କେବେ ନବଜୀବନର ପ୍ରତୀକ, କେବେ ପ୍ରେମର ଋତୁ ଏବଂ କେବେ ବିରହର ଅନୁଭୂତିକୁ ତୀବ୍ର କରୁଥିବା ଏକ ପରିବେଶ ଭାବେ ଆସିଛି। କବିମାନେ ମେଘର ଗର୍ଜନ, ବିଜୁଳିର ଚମକ, ବର୍ଷାଧାରା, କଦମ୍ବ ଫୁଳର ସୁଗନ୍ଧ ଓ ଭିଜା ମାଟିକୁ ନିଜ ଭାବନା ସହିତ ଯୋଡ଼ି ଦେଇଛନ୍ତି। ବର୍ଷା ଶୁଖିଯାଇଥିବା ପୃଥିବୀକୁ ନୂଆ ଜୀବନ ଦିଏ। ଶୁଖିଲା ଗଛରେ ନୂଆ ପତ୍ର ଆସେ, ନଦୀନାଳ ଜଳରେ ପୂର୍ଣ୍ଣ ହୁଏ, ମାଟି ସବୁଜ ହୋଇଉଠେ। ଏହି କାରଣରୁ ଲେଖକ ଓ କବିମାନେ ବର୍ଷାକୁ ନବଜାଗରଣ ଓ ନୂଆ ଆଶାର ପ୍ରତୀକ ଭାବରେ ବ୍ୟବହାର କରିଛନ୍ତି। ମଣିଷ ଜୀବନରେ ଯେପରି ଦୁଃଖ ପରେ ସୁଖ ଆସେ, ଅନ୍ଧକାର ପରେ ଆଲୋକ ଆସେ, ସେହିପରି ଗ୍ରୀଷ୍ମର ତାପ ପରେ ବର୍ଷା ପୃଥିବୀକୁ ଶୀତଳ କରିଦିଏ। ବର୍ଷାର ପ୍ରଭାବ କେବଳ ସାହିତ୍ୟରେ ସୀମିତ ନୁହେଁ, ଓଡ଼ିଆ ଓ ଭାରତୀୟ ସିନେମା ଗୀତରେ ବର୍ଷା ପ୍ରେମ, ରୋମାନ୍ସ, ବିରହ ଓ ସମ୍ପୃକ୍ତିକୁ ପ୍ରକାଶ କରିବାର ଏକ ଲୋକପ୍ରିୟ ମାଧ୍ୟମ। ବର୍ଷା କେବଳ ଆକାଶରୁ ଝରୁଥିବା ଜଳ ନୁହେଁ, ସାହିତ୍ୟରେ ଏହା ଏକ ଭାବନା, ଏକ ଅନୁଭବ ଏବଂ ଏକ ପ୍ରତୀକ। କେବେ ଏହା ପ୍ରେମର ଭାଷା, କେବେ ବିରହର ବେଦନା, କେବେ ଚାଷୀର ଆଶା ଓ କେବେ ନୂଆ ଜୀବନର ସନ୍ଦେଶ। ବର୍ଷାର ପ୍ରତ୍ୟେକ ବୁନ୍ଦ ଯେପରି ଏକ ଅକୁହା କବିତା, ମେଘ ଯେପରି ଏକ କବିର କଳ୍ପନା, ଆଉ ବର୍ଷାଧାରା ଯେପରି ସେହି କଳ୍ପନାର ଶବ୍ଦ।

ଓ ତୀକ୍ଷ୍ଣତାର ମୁଖ୍ୟ କାରଣ। ଲବଙ୍ଗରେ କିଛି ଆଣ୍ଟି ଅକ୍ସିଡେଣ୍ଟ ଉପାଦାନ ମଧ୍ୟ ରହିଥାଏ। ପାରମ୍ପରିକ ଭାବରେ ଲବଙ୍ଗକୁ ଦାନ୍ତ ଓ ମୁଖର ଅସୁବିଧା, ଥଣ୍ଡା କାଶ ଭଳି ସାଧାରଣ ସମସ୍ୟାରେ ଘରୋଇ ଉପାୟ ଭାବେ ବ୍ୟବହାର କରାଯାଇଆସୁଛି। ଲବଙ୍ଗର ସବୁଠାରୁ ପରିଚିତ ଘରୋଇ ବ୍ୟବହାର ହେଉଛି ଦାନ୍ତ ଯନ୍ତ୍ରଣା ସମୟରେ। ଲବଙ୍ଗରେ ଥିବା ୟୁଜେନଲ୍ରେ ସ୍ଥାନୀୟ ଭାବେ ବେଦନା କମାଇବା ଓ ଜୀବାଣୁ ବିରୋଧୀ ଗୁଣ ଥିବାରୁ ଦାନ୍ତ ଚିକିତ୍ସାରେ ୟୁଜେନଲ୍ର ବ୍ୟବହାର ହୋଇଥାଏ। ଦାନ୍ତରେ ବାରମ୍ବାର ଯନ୍ତ୍ରଣା ହେଲେ କେବଳ ଲବଙ୍ଗ ଉପରେ ନିର୍ଭର କରିବା ଠିକ୍ ନୁହେଁ। ଦାନ୍ତର ମୂଳ ସମସ୍ୟା ଜାଣିବା ପାଇଁ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ମଧ୍ୟ ଆବଶ୍ୟକ। ଆମ ଘରୋଇ ପରମ୍ପରାରେ ଲବଙ୍ଗକୁ ଚା କିମ୍ବା ଗରମ ପାନୀୟରେ ଦେଇ ଖାଇବା କିମ୍ବା ଅନ୍ୟ ମସଲା ସହିତ ବ୍ୟବହାର କରିବା ପ୍ରଚଳିତ। ଏହାର ସୁଗନ୍ଧ ଓ ଉଷ୍ମ ଅନୁଭୂତି ଗଳାକୁ ଆରାମ ଦେଇପାରେ। ତେବେ ଲବଙ୍ଗ କୌଣସି ରୋଗର ନିଶ୍ଚିତ ଚିକିତ୍ସା ନୁହେଁ। ଦୀର୍ଘ ସମୟ ଧରି କାଶ, ଜ୍ୱର କିମ୍ବା ଶ୍ୱାସକଷ୍ଟ ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଖାଦ୍ୟ ପରେ ଅଳ୍ପ ପରିମାଣରେ ଲବଙ୍ଗ ବ୍ୟବହାର କରିବା ଭାରତୀୟ ପରମ୍ପରାର ଏକ ଅଂଶ।

ଶ୍ରୋତାବନ୍ଧୁ, ବର୍ତ୍ତମାନ ନଜର ପକାଇବା କିଛି ସ୍ଥାନୀୟ ଖବର ଏବଂ ପାଣିପାଗ ଉପରେ। ଶ୍ରାବଣ ମାସ ଉପଲକ୍ଷେ ସ୍ଥାନୀୟ ଭଣ୍ଡେଶ୍ୱର ବାବା ଶୈବ ପୀଠରେ ଅନେକ ଭକ୍ତଙ୍କ ସମାଗମ ଦେଖାଦେଇଛି। କଳାହାଣ୍ଡି ଜିଲ୍ଲା ସାରା ବନ ବିଭାଗ ତରଫରୁ ବିଭିନ୍ନ ସ୍କୁଲ କଲେଜ ଅନୁଷ୍ଠାନଗୁଡ଼ିକରେ ବନ ମହୋତ୍ସବ କାର୍ଯ୍ୟକ୍ରମ କରାଯାଇ ବୃକ୍ଷରୋପଣ କରାଯାଉଛି। ସ୍ଥାନୀୟ ଶାସ୍ତ୍ରୀଜୀ ମହିଳା ବିଦ୍ୟାନିକେତନରେ ବୃକ୍ଷରୋପଣ ଉତ୍ସବ ଖୁବ୍ ସୁରୁଖୁରୁରେ ପାଳନ ହୋଇଯାଇଛି। ବର୍ତ୍ତମାନ ନଜର ପକାଇବା ପାଣିପାଗ ଉପରେ। ଆଜି ସ୍ଥାନୀୟ ଭବାନୀପାଟଣା ତଥା ଆଖପାଖ ଅଞ୍ଚଳର ଆକାଶ ସାଧାରଣତଃ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଭବାନୀପାଟଣାର ତାପମାତ୍ରା 23 ଡିଗ୍ରୀ ଥିବାବେଳେ ସର୍ବନିମ୍ନ 20 ଡିଗ୍ରୀ ସେଲସିୟସ୍ ରହିବ ବୋଲି ଅନୁମାନ କରାଯାଉଛି।

ଶ୍ରୋତାବନ୍ଧୁ, ଦେଖୁ ଦେଖୁ ସମୟ କେମିତି ଗଡ଼ିଗଲା ଜଣା ମଧ୍ୟ ପଡ଼ିଲା ନାହିଁ। ଏବେ ସମୟ ଆପଣଙ୍କଠାରୁ ବିଦାୟ ନେବାର। ଯିବା ପୂର୍ବରୁ କହି ରଖୁଛୁ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମର ଠିକଣା, ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା କଳାହାଣ୍ଡି ପିନ୍ 7660001। ଆପଣମାନେ ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଏବେ ଆପଣଙ୍କଠୁ ବିଦାୟ ଚାହୁଁଛୁ। ପୁଣି ସାକ୍ଷାତ ହେବ ଖୋଲା ଝରକାର ଏକ ନୂତନ ଅଧ୍ୟାୟରେ।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସମ୍ୟକ ସୂଚନା। ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସଂଯୁକ୍ତ ପାତ୍ର, ଶୁଭେନ୍ଦୁ କୁମାର ପାଢ଼ୀ, ସଙ୍ଗୀତା ମାସି ଓ ରାଜାରଥ। ଗାଁ ମାଆର କଥା ଶୁଣିବେ ଦିନ 12:30। ଦିନ 1:10 ପ୍ରଚାର କରିବୁ ଚାଷର କଥା। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଶୁଣିବେ ଦିନ 1:20। ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ରୂପରେଖ ସହ ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ। ପୁଣି ଆପଣଙ୍କୁ ସ୍ୱାଗତ ଜଣାଇବୁ ଦ୍ୱିତୀୟ ଅଧିବେଶନରେ ଦିନ 12:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ନମସ୍କାର।

ଆକାଶବାଣୀ ଭବାନୀପାଟଣା ଆମର ଅଗଣିତ ଶ୍ରୋତାମଣ୍ଡଳୀଙ୍କୁ ଶୁଭ ଅପରାହ୍ନ ଜ୍ଞାପନ ପୂର୍ବକ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ସମୟ ଦିନ 12:00 କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ସୁଗମ ସଙ୍ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ସଂଯୁକ୍ତା ପାତ୍ରଙ୍କ କଣ୍ଠରେ ବୃନ୍ଦାବନ ଜେନାଙ୍କ ଗୀତ ରଚନାରୁ।

ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶିଳ୍ପୀ ଶୁଭେନ୍ଦୁ କୁମାର ପାଢ଼ୀଙ୍କ କଣ୍ଠରେ, ଗୀତ ରଚନା ବୃନ୍ଦାବନ ଜେନା।

ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମର ଶେଷ ଗୀତଟି ସଙ୍ଗୀତ ମାସି ଓ ରାଜାରଥଙ୍କ ଦ୍ୱୈତ କଣ୍ଠରେ। ଗୀତ ରଚନା ସୁରେଶ କୁମାର ଦାସ।

ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗାଁ ମାର କଥା।

0: ସୁବିଧା ଅଛି। ଆଗର କଥା ଟିକେ କହିବେ, ଏବର କଥା ଟିକେ କହିବେ।
1: ଭବାନୀପାଟଣା ଠାରୁ ଆମର ଗାଁ ଦୂରତା ହେଉଛି ପ୍ରାୟ 18-20 କିଲୋମିଟର ଭିତରେ ହେବ। ଆଗେ ତ ରାସ୍ତାଘାଟର ସୁବିଧା ନାଇଁ ଥାଇ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଯେତେବେଳେ ହେଲା ତ ସେଠାରୁ ଆମକେ ସୁବିଧା ହେଲା ଭବାନୀପାଟଣା ଯିବାର ଲାଗି। ଫେର ଏବେ ଯେନ୍ ଲକ୍ଷ୍ମୀ ବସ୍ ଚାଲୁଛି ସରକାରଙ୍କ ତରଫରୁ, ସେନେ ଯିବାର ଲାଗି ଲୋକଙ୍କର ଆର ଅସୁବିଧା ନାଇଁ ହେଉଥିଲା। ନହେଲେ ଆଗେ ଚାଲି ଚାଲି ଭବାନୀପାଟଣା ଯାଉଥିଲେ, ନହେଲେ ଗଲେ ସାଇକେଲରେ ଯାଉଥିଲେ। ଗାଡ଼ି ମଟର ତ ସୁବିଧା ନାଇଁ ଥାଇ, ଆଉ ଏବେ ପ୍ରକାର ଗଭର୍ଣ୍ଣମେଣ୍ଟ ଦ୍ୱାରା ସବୁ ପ୍ରକାର ସୁବିଧା ହେଇଛି, ଆଉ ଯିବାର ଲାଗି କୌଣସି ଅସୁବିଧା ନାଇଁ ହେବାର ଆମର।
0: ଏବେ କହନ୍ ଯେ ଆପଣଙ୍କର ଗାଁର ଚାରିଆଡ଼େ କାଣା ସବୁ ପାହାଡ଼ ପର୍ବତ ଝରଣା ମାନେ କାଣା ସବୁ ଅଛି, ତା ପ୍ରାକୃତିକ ପରିବେଶ ସେ ବିଷୟରେ ଟିକେ କହିବେ।
1: ଆମର ଗାଁ ଦେଖବାକେ ଗଲେ ତ ବହୁତ ସୁନ୍ଦର ପ୍ରାକୃତିକ ପରିବେଶ ଅଛି। ଆମର ଗାଁର ଚାରିଆଡ଼େ ପ୍ରାୟ ପାହାଡ଼ ଅଛି, ଯେ ଭିତରେ ବେକେନା ଡଙ୍ଗର ବୋଲିକିରି ଗୋଟେ ବହୁତ ସୁବିଧା। ତାପରେ ପାଖର ଗାଁ ମାନଙ୍କେ ଇଆଡ଼େ ପାଷ୍ଟି କୁଡ଼ି, ସିଆଡ଼େ ଦାତପୁର ପ୍ରାୟ 2-3 କିଲୋମିଟର ଦୂର ଡିଷ୍ଟାନ୍ସରେ ଶିବ ମନ୍ଦିର ଅଛି। ସେନେ ବି ରାସ୍ତା ବହୁତ ସୁନ୍ଦର, ଆମର PWD ରାସ୍ତା ଅଛି, ତ ପ୍ରୋବ୍ଲେମ କିଛି ନାହିଁ। 2-way ପୁରା, ଗାଡ଼ି ମଟର ବହୁତ ଭିଡ଼, ଯେତେବେଳେ ଯେନ୍ ନେକେ ଚାହେଁ ମୁଁ ଆମେ ଆରାମରେ ଯାଇପାରୁଛୁ, ଆମର ଅସୁବିଧା କିଛି ନାହିଁ ନା। ଆଉ ଗାଁରେ ବି ଚାରିଆଡ଼େ ଦେଖିବେ ବୋଲେ ପୋଖରୀର ସୁବିଧା ସବୁ ଅଛି, ହାରାହାରି ଗାଁ ଚାରିଆଡ଼େ 4-5 ପୋଖରୀ ଅଛି। ନଳକୂପ ସଫିସିଏଣ୍ଟ, ଗଭର୍ଣ୍ଣମେଣ୍ଟ ତରଫରୁ ପାଣି ସପ୍ଲାଏ, ଘର ଘରକେ ପାଣି ସପ୍ଲାଏ, ଘର ଘରକେ ବିଦ୍ୟୁତ ସପ୍ଲାଏ। ତାପରେ ସରକାରଙ୍କ ମାଧ୍ୟମରେ ଯେତେ ଯୋଜନା ସବୁ ପ୍ରାୟ ଗାଁର ଲୋକ ପାଉଛନ୍, ତ ପ୍ରୋବ୍ଲେମ ଆଉ କିଛି ନାହିଁ। ତାପରେ ଯେଉଁଟା ଆମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରାୟ ସମସ୍ତଙ୍କୁ ମିଳିଛି, ଆଉ ଗରିବ କେହି ନାହିଁ ନା, ସମସ୍ତେ ଆରାମରେ ହସି ଖୁସି କରି ଖାଉଛନ୍, ସମସ୍ତଙ୍କେ ସବୁ ସୁବିଧା ସରକାରଙ୍କ ତରଫରୁ ମିଳୁଛି।
0: ଏବେ ଆର ଗୋଟେ କଥା ଆପଣଙ୍କୁ ପଚାରିବି ଯେ ଗାଁର ଶିକ୍ଷା ବ୍ୟବସ୍ଥା ମାନେ କେନ୍ତା ଚାଲିଛି, ଆରୁ ପିଲାମାନେ ପାଠ ପଢା ସରିଲା ପରେ କେନ୍ କେନ୍ ସେମାନେ ତାଙ୍କର ସବୁ କାମ ଧାମ କରୁଛନ୍, ଆଉ ତାଙ୍କର ଜୀବନକେ ଆଗେ ବଢ଼େଇ ନେଇଛନ୍, ସେ ବିଷୟରେ କହିବେ ଟିକେ।
1: ଗାଁର ଶିକ୍ଷା ବ୍ୟବସ୍ଥା ବୋଇଲେ ବି ବହୁତ ସୁନ୍ଦର। ଆମର ଗାଁରେ ହାଇସ୍କୁଲ ଅଛି, ତ ପିଲାମାନେ ହାଇସ୍କୁଲରେ ପଢ଼ିଲା ପରେ ପାଖର କଲେଜ ଯେଉଁଟା ନର୍ଲା ବା ଭବାନୀପାଟଣା, ଭବାନୀପାଟଣା ଓମେନ୍ସ କଲେଜ, ଗଭର୍ଣ୍ଣମେଣ୍ଟ କଲେଜ, ଅଟୋନମସ୍ କଲେଜ ଯେଉଁଟା କି ଆଡ଼େ ଉତ୍କେଲା କଲେଜ, ସବୁ ଆଡ଼ମିସନ୍ କରୁଛନ୍। ବହୁତ ଶିକ୍ଷିତ ବାହାରିଲେ ନା, ଆଗେ ତ ନାଇଁ ଥାଇ ସୁବିଧା କିଛି। ଆମେ ପାଷ୍ଟି କୁଡ଼ିକି ପଢ଼ି ଆସୁଥିଲୁ ଆମର ବେଳେ, ଆମର ଗାଁରେ ତୃତୀୟ ପର୍ଯ୍ୟନ୍ତ, ଚତୁର୍ଥ କ୍ଲାସ୍ ଠାରୁ ଆମେ ପାଷ୍ଟି କୁଡ଼ିକି ପଢ଼ି ଆସୁଥିଲୁ। କିନ୍ତୁ ଗାଁରେ ଏବେ ହାଇସ୍କୁଲ ପିଲାମାନେ ବହୁତ +3 ତାପରେ PG କରିକରି ବହୁତ ପିଲା ଅଛନ୍, ଆଉ ବହୁତ ଜାଗାରେ ଏନଗେଜ୍ ବି ହେଇଛନ୍, ବଡ଼ ବଡ଼ ଚାକିରିମାନେ ବି କରୁଛନ୍। ତ ଶିକ୍ଷା ବ୍ୟବସ୍ଥା ବହୁତ ସୁନ୍ଦର, ବହୁତ ବଢ଼ିଆ ଅଛି, ଆମର ଅସୁବିଧା କିଛି ନାହିଁ ନା।
0: ଗାଁରେ ଚାରିଆଡ଼େ ପାହାଡ଼ ପର୍ବତ ସବୁ ଘେରିକରି ଅଛେ, ଗାଁର ଚାଷବାସ ସବୁ କାଣା କାଣା ହେସି, ଆଉ ଲୋକମାନେ କେନ୍ କେନ୍ ଚାଷ କରିକରି ନିଜର ସବୁ ପେଟ ପୋଷିଥିସନ୍, ସେ ବିଷୟଟି କହିବେ।
1: ଚାଷ କ୍ଷେତ୍ରରେ ଆମେ ଦେଖମା ବୋଇଲେ ଆମର ଗାଁ ବହୁତ ଡେଭଲପ୍ କରିଛି ଚାଷରେ। ପ୍ରାୟ ମୁଖ୍ୟ ଚାଷ ହେଉଛି ଆମର ଧାନ, କପା ଆଉ କାନ୍ଦୁଲ। କାନ୍ଦୁଲ ଇଆଡ଼େ କପା ଚାଷ ସାଙ୍ଗେ କାନ୍ଦୁଲ ଚାଷ ବି ହେଉଛି, ଯେହେତୁ କି କପାରେ ବହୁତ ପଇସା ମିଳୁଛି, ସେଥିଲାଗି ଚାଷୀମାନେ କପା ଚାଷକେ ବହୁତ ଗୁରୁତ୍ୱ ଦେଉଛନ୍। ତାପରେ ସେ କପା ଭିତରେ କାନ୍ଦୁଳ ଚାଷ ହେଉଛି ବେଶୀ, ଆଉ ଧାନ ଚାଷ ବି ବହୁତ ହେଉଛି, ଆଉ ଆମର ପାଷ୍ଟିକୁଡ଼ି ମଣ୍ଡିରେ ସବୁ ଧାନ ଦିଆ ହେଉଛି, ଆଉ କୃଷକମାନଙ୍କର ବି କୌଣସି ଅସୁବିଧା ନାହିଁ ପ୍ରାୟ ମୋର ଜାଣିବାରେ। ପଶୁପାଳନ ବି ଛେଳି ଚାଷ, ତାପରେ ଗଲା ମେଣ୍ଢା, ତାପରେ ଗାଈ ଗୋରୁ। ଆଗର ଭଳିଆ ତ ଏମିତି ଗାଈ ଗୋରୁ ନାହିଁ ନା, ଯେମାନେ ଚାଷୀମାନେ ସବୁ ଗାଈ ଗୋରୁ ରଖୁଥିଲେ, କିନ୍ତୁ ଏବେ ଲିମିଟ୍ ଲୋକଙ୍କ ଭିତରେ ଗାଈ ଗୋରୁ ଅଛି। ତ ଛେଳି ମେଣ୍ଢା ଚାଷ ବେଶୀ ହେଉଛି ଆମର ଗାଁରେ, ଆଉ ସେନେ ବି ବହୁତ ଇନକମ୍ କରୁଛନ୍ ଛେଳି ମେଣ୍ଢା ବିକି କରି ଚାଷୀମାନେ, ସେଇଟା ଗୋଟେ ବି ତାଙ୍କର ଅଲଗା ଇନକମ୍ ସୋର୍ସ ସେଇଟା, ଆଉ ବେଶୀ ପଇସା ପାଉଛନ୍ ବୋଲେ କପାରେ।
0: ଗାଁରେ ସବୁ ମାନେ କେନ୍ କେନ୍ ମନ୍ଦିର ଅଛି, ଆଉ କେନ୍ କେନ୍ ଦେବାଦେବୀ ସବୁ ପୂଜା ପାଉଛନ୍, ଆଉ କେନ୍ କେନ୍ ପର୍ବପର୍ବାଣି ଏକଦମ ଧୁମ୍ଧାମ୍ରେ ପାଳନ କରାହେସି, ସେ ବିଷୟଟି କହିବେ।
1: ଗାଁରେ ତ ପ୍ରାୟ ଦେଖବାକେ ଗଲେ ଆମର 7-8 ଦେବୀର ପୂଜା ହେଉଛି, ସେ ଭିତରେ ମୁଖ୍ୟ ହେଉଛନ୍ ଆମର ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଯେନ୍ଟାକି ବର୍ଷକେ ଥରେ ତାଙ୍କର ରଥଯାତ୍ରା ଧୁମ୍ଧାମ୍ରେ ହେଉଛି। ତାପରେ ଆମର ଗାଁ ଦେବୀ ହେଉଛନ୍ତି, ତାପରେ ଆମର ପାତାଳବନ୍ଧ ଅଛି ଯେନ୍ଟା, ସେନେ ଆମର ଉଷାବଳୀ ଦେବୀ ପୂଜା ପାଉଛନ୍, ତାର ସାଙ୍ଗେ ଜାଡ଼େନ ଦେବୀ, ଡୁକ୍ରି ବୁଡ଼ି, ଭୀମା ଦେବୀ, ଏନ୍ତାକିରି ଅନେକ ଦେବୀ ପୂଜା ପାଉଛନ୍।
0: ଆପଣଙ୍କର ଗାଁର ନାଁ ଯେ ନାସି ଗାଁ ବୋଲିକରି ଦିଆହେଇଛି, ସେଟା ନାସି ଗାଁ ବୋଲିକରି କେମିତି ନାମକରଣ କରାଗଲା, ତାର ଇତିହାସ ବିଷୟରେ ଟିକେ କହିବେ।
1: ସେଟା ତ କେତେ ଦୂର ସତ୍ ମୁଇଁ କହି ନେଇପାରେ, ଆମର ଗାଁରେ ପ୍ରାୟ ରାଜା ରାଜୁଡ଼ା ଅମଳର କଥା, ତ ଏଇ ନାସି ଗାଁରେ ବହୁତ ଚୋର ଧୂର୍ତ୍ତ ମାନେ ଏଇଟା ମାନେ ସବୁ ଥିଲେ ବୋଲିକରି ମୁଇଁ ଶୁଣିବାକେ ପାଇଛି। ତ କେତେ ଦୂର ସତ୍ ମୁଇଁ କହି ନେଇପାରେ, କିନ୍ତୁ ଏଇଠିରେ କ'ଣ ହେଉଛି, ସେମାନଙ୍କେ ଦମନ କରାଯାଉଥିଲା, ଏଇଟା ଲୋକ କଥା। ତ ନାସି ଗାଁରେ ସେମାନଙ୍କେ ଦମନ କରାଗଲା, ନାସ ଅର୍ଥ ସଂଗାର କରବାଟା, ତ ସେଇ ହିସାବରେ ଏଟାକୁ ନାସି ଗାଁ ବୋଲିକରି ଦିଆହେଇଛି। ପାଖର ଆଖର ପଡ଼ୋଶୀମାନେ ବି ଯେତେ ଦୁର୍ବ୍ୟବହାର ଉତ୍ପାତ ହେଉଥିଲେ, ସମସ୍ତଙ୍କୁ ନେଇ ସେ ଗାଁ ନାସି ଗାଁର ଲୋକ ନାଶ କରିଥିଲେ,

0: ସେଥିର୍ ଲାଗି ଏଇ ଗାଁର ନାଁ ହଉଛି ନାସିଗାଁ।
1: ଆର ଗୋଟେ କଥା ପଚାରିବି, ବିଭିନ୍ନ ପର୍ବପର୍ବାଣୀ ସମୟରେ ମାନେ ଯେତିକି ଆମର ନୂଆ ପିଢ଼ିମାନେ ଅଛନ୍, ତାଙ୍କର ଅବଦାନ ସେନେ କେନ୍ତା ରହିଛି? ସେମାନେ ସବୁ ସେନେ ମିଶିକରି କରସନ୍ କି ସେନୁ ସେମାନେ ଅଲଗା ରହିସନ୍?
0: ପୂର୍ବ ପରମ୍ପରାକେ ଆଉ ଆଜିକାଲି ନୂଆ ପିଢ଼ି ଗ୍ରହଣ କରବାର ଲାଗି ନାରାଜ ପୁରା। ଆମେ ମାନେ ଅଛୁ ବୁଢ଼ା ମାନେ, ଯେନ୍ଟା ମାନେ ଆମେ ଜାବଡ଼ି କରି ଧରିଛୁ ପୁରୁଣା ସଂସ୍କୃତିକେ। ଏବେ ଗୋଟେ ଉଦାହରଣ ଦେବି ଯେ ଆମର ଛେରଛେରା ପର୍ବ, ଯେନ୍ଟା ଛେରଛେରା କରି ମାଗି ବୁଲୁଥିଲେ ସେଇ ସମୟରେ ସେ ଛେଟ ଦେଖବାକେ ଆଉ ନାଇଁ ମିଲବାର ନା। ଏ ଚେରଚେରା ପର୍ବ କାଣା, ଆଗେ ମାନେ ମାଲିକ ମାନେ ଥିଲେ, ସମସ୍ତେ ଘରେ ହଳିଆ ରଖୁଥିଲେ, ଆଉ ଏଇ ଛେରଛେରା ପର୍ବ ଦିନ ଯେଉଁଟାକି ପୁଷ୍ପୁନେଇ ବୋଲଛୁ, ସେ ପୁଷ୍ପୁନେଇ ଦିନ ସେମାନେ ମୁକ୍ତି ପାଉଥିଲେ, ମୁକ୍ତି ପାଉଥିଲେ ଆର ଭୋଜି ଭାତ ମଜା ମଜଲିସ କରୁଥିଲେ। ସେ ପର୍ବ ଆଜି ନାଇଁ ନା, କିନ୍ତୁ ଆମେ ବୁଢ଼ା ମାନେ କେତେଟା ଅଛୁ ଯେ ସେଇଦିନ ଆମେ ବାଧ୍ୟ ହେଇକରି ପୁଷ୍ପୁନେଇ ପାଳନ କରସୁଁ ଆଉ ଭୋଜି କରିକିରି ଖାଇସୁଁ। ହଁ, ସେ ପରମ୍ପରାକେ ଆମେ ପୁରା ଜାବଡ଼ି କରି ଧରିଛୁ ବୁଢ଼ା ମାନେ କେତେଟା, କିନ୍ତୁ ଆଜିକାଲିର ପିଲାମାନେ ସେ ପର୍ବକେ ନାଇଁ ମାନବାର। ଆଗର ସେ ପୁଷ୍ପୁନେଇ ନାଇଁ, ଛେରଛେରା ନାଇଁ, ଆଜିକାଲି ଖାଲି ନୂଆ ବର୍ଷ ଜାନୁଆରୀ 1ରେ ମାତିଛନ୍। ସେମାନେ ସେଦିନ ଭୋଜି କରୁଛନ୍, କୁକୁଡ଼ା ମାଗଡ଼ା ମଦ ସବୁ କରୁଛନ୍, ଆଉ ମଜା ମଜଲିସ କରୁଛନ୍, ଆଉ ପୁରୁଣା ପରମ୍ପରାକେ ଟୋଟାଲ ଭୁଲିଗଲେ ନା।
1: ଆପଣଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆପଣଙ୍କୁ କିଛି ପଚାରିବି। ଆପଣ ତ କହିଲେ ଆପଣ ଜଣେ ଲେଖକ କବି, ଏଇସବୁ ମାନେ ଲେଖବାର ଲାଗି ଆଉ ବିଭିନ୍ନ କବିତା ରଚନା କରବାର ଲାଗି ମାନେ ଆପଣ କାହାଠାରୁ ପ୍ରେରଣା ପାଇଲେ?
0: ମୁଇଁ ତ ପ୍ରେରଣା ବୋଲେ ଛୋଟ ବେଳେ ମୋର ଗୋଟେ ଅଭ୍ୟାସ ଥିଲା ବହି ପଠନ କରବାଟା। ତାପରେ ଟିଭି ଫିଭି ମାଧ୍ୟମରେ କି ସବୁ ମାଧ୍ୟମରେ ମୁଇଁ ଖାଲି କିଏ କବିତା ପଢ଼ୁଛନ୍, କିଏ ନାଟକ କରୁଛନ୍, କାରଣ ନାଟକ ଦେଖବାର ମୋର ଗୋଟେ ସୋକ୍ ଥିଲା। ଯେତେ ନାଟକ ପ୍ରାୟ ଆସୁଥିଲା କଟକ ଏରିଆରୁ, ପ୍ରାୟ ନାଟକ ଦେଖବାରେ ମୋର ବହୁତ ହବି ଥିଲା, ଆଉ ସେଟାକେ ଫଲୋ କରିକରି ମୁଇଁ ଜଣେ ବି ଆକ୍ଟର୍, ମୁଇଁ ଜଣେ ନାଟକ ରାଇଟର୍, ବିଭିନ୍ନ ରଙ୍ଗମଞ୍ଚରେ ପ୍ରାୟ 10-15 ନାଟକରେ ବି ମୁଇଁ ଅଭିନୟ କରିଛେଁ, ନିଜେ ନାଟକ ଲେଖିଛେଁ, ନିଜେ ନିର୍ଦ୍ଦେଶନା ଦେଇଛେଁ। ଏପରିକି ମୁଇଁ ମୋର ଜୀବନରେ ନାୟକ ଭୂମିକା ହିଁ କରୁଥିଲି, ଆଉ ସେଇ ହିସାବରେ ଏବେ ପ୍ରାୟତଃ ସେ ସବୁ ନାଟକ ମାନେ ବନ୍ଦ ହେଇଗଲା ନା। ତାପରେ ମୋର ରୁଚି ମୁଇଁ ବଢ଼ାଲି, କେମିତି କରି କବିତା ଲେଖିବି, ଗଳ୍ପ ଲେଖିବି। ମୋର ଫେସବୁକ୍, ଇନଷ୍ଟାଗ୍ରାମ ଏସବୁରେ ମୋର ପୁରା ପପୁଲାର ମୁଇଁ କବି ଲେଖବା ଲେଖବା ହିସାବରେ କଳାକାର ଭତ୍ତା ବି ମୁଇଁ ଗଭର୍ଣ୍ଣମେଣ୍ଟ ତରଫରୁ ପାଉଛେଁ। ଆର୍ ମୁଇଁ ପ୍ରାୟ କିଛି ନାଇଁ ହେଲେ ବି 3000-4000 କବିତା ମୁଇଁ ଲେଖି ସାରିଛେଁ, ଗଳ୍ପ କିଛି ନାଇଁ ହେଲେ 60-70 ଗଳ୍ପ। ତାପରେ ମୁଇଁ ଜଣେ ଗୁମରା ଗୁରୁଏ, ଗୀତ ବି ମୁଇଁ 60-70 ଗୀତ ଲେଖିଛେଁ, ଅନେକ ଷ୍ଟେଟ୍ ଲେବୁଲ ବା ବୋଇଲେ ନ୍ୟାସନାଲ ଲେବୁଲରେ ମୁଇଁ ଅନେକ ଷ୍ଟେଜ୍ରେ ଗୀତ ଗାଇଛେଁ, ଆଉ ମୁଇଁ ଜଣେ କୀର୍ତ୍ତନ ଗାୟକ ବି, କୀର୍ତ୍ତନ ବି କରୁଥିଲି ମୁଇଁ, ନାଟକ କରୁଥିଲି ସବୁ ମୋର। ତାପରେ ଜଣେ ପ୍ଲେୟର ବି, କ୍ରିକେଟ ଖେଳୁଥିଲି, ଫୁଟବଲ ଖେଳୁଥିଲି, ଭଲି ଖେଳୁଥିଲି, ସ୍ପୋର୍ଟସରେ ବି ମୋର ରୁଚି ଅଛି, ସବୁରେ ମୋର ରୁଚି ଅଛି। ମୁଇଁ କୌଣସି ଏନ୍ତା ଏକ୍ସପର୍ଟ ନାଇଁ, କିନ୍ତୁ ସବୁ ମୋର ଦ୍ୱାରା ହେସି।
1: ସେନେ ଆର ଗୋଟେ ପ୍ରଶ୍ନ ପଚାରିବି ଯେ ବର୍ତ୍ତମାନର ପିଢ଼ି ଯେନ୍ ଆମର ସଂସ୍କୃତିକେ ଭୁଲବା ଲାଗି ଲାଗିଛନ୍, ପୁରୁଣା ପରମ୍ପରାକେ ସେମାନେ ଛାଡ଼ି ଆସୁଛନ୍, ସେ ଭଳିଆ ଭାଇ ଭଉଣୀମାନଙ୍କର ଲାଗି ଆପଣ କାଣା ବାର୍ତ୍ତା ଦେବା ଲାଗି ଚାହୁଁଛନ୍?
0: ସେମାନଙ୍କେ ତ ମୁଇଁ ବାର୍ତ୍ତା ଦେବି ଯେ ଆଗର ସଂସ୍କୃତିକେ ଟିକେ ଫଲୋ କର, ଆଗର ସଂସ୍କୃତିକେ ବଞ୍ଚେଇ କରି ଯଦି ରଖମା ତାହେଲେ ଆମେ ଆଗ୍କେ ବଢ଼ମା। ଆର୍ ଏବର ସଂସ୍କୃତି ଦ୍ୱାରା ଏବେ ଯେଉଁଟା ପାଶ୍ଚାତ୍ୟ ସଂସ୍କୃତିକୁ ଆମେ ଆପଣଉଛୁ, ଏ ପାଶ୍ଚାତ୍ୟ ସଂସ୍କୃତି ଦ୍ୱାରା ଆମର ପୁରା ପରିବାର ବର୍ବାଦ ହେଇଯାଉଛେ, ଆମେ ବର୍ବାଦ ହେଇଯାଉଛୁ। ତେଣୁ ଏଇ ସଂସ୍କୃତିକେ ଟିକେ କମେଇକରି ଆମର ପୁରୁଣା ସଂସ୍କୃତିକେ ବି ଟିକେ ଜାବଡ଼ିକରି ଧର, ତେବେ ଯାଇକରି ଆମର ପରିବାର ସୁଧରବା, ଘର ସୁଧରବା, ଆମେ ବି ସୁଧରବା, ନହେଲେ ଆମର ଜୀବନ ପୁରା ବର୍ବାଦ ହେଇଯିବା। ତେଣୁ ଆମର ପୁରୁଣା ପରମ୍ପରାକେ, ପୁରୁଣା ସଂସ୍କୃତିକେ ଟିକେ ଆପଣେଇବାକେ ମୁଇଁ ଆପଣମାନଙ୍କୁ ଅନୁରୋଧ କରୁଛେ, ଆଉ ଆଶା କରୁଛେ ରକ୍ଷା କରିବେ।
1: ଯା ହଉ ବାବା, ଆଜି ଆପଣ ଆପଣଙ୍କର ଜୀବନର ବହୁମୂଲ୍ୟ କଥା ସବୁ ଆପଣ ଆମର ଶ୍ରୋତା ବନ୍ଧୁମାନଙ୍କେ କହିଗଲେ, ଆଉ ଏନ୍ତା କଥା କେତେଟା ଯେନ୍ଟା ଶୁଣିକରି ଆମର ନୂଆ ପିଢ଼ି ସେନୁ ନିଶ୍ଚିତ ଭାବରେ ପ୍ରେରଣା ପାଇବେ। ଆପଣଙ୍କର ଏତିକି ମୂଲ୍ୟବାନ ସମୟ ଆମର ଆକାଶବାଣୀକେ ଦେଇଥିବା କାରଣରୁ ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ଆରୁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆରୁ ଜୁହାର ବାବା।
0: ଜୁହାର, ସମସ୍ତଙ୍କ ଜୁହାର, ଆପଣଙ୍କୁ ବି ଜୁହାର।
1: ଶ୍ରୋତା ବନ୍ଧୁ, ଆମେ ନାସି ଗାଁକେ ଯେତେବେଳେ ଆସିଛୁ, ଚାଲନ୍ ସେନର୍ ଅଙ୍ଗନବାଡ଼ି କେନ୍ଦ୍ରକେ ଯିମା, ଆଉ ସେନେ ଆମେ ଆଶା ଦିଦିକେ ଭେଟମା, ତାଙ୍କୁ ପଚାରିକରି ଜାନମା ଯେ ସରକାରଙ୍କର ଯେନ୍ ବିଭିନ୍ନ ପ୍ରକାର ଯୋଜନା ଚାଲିଛି, ତାର୍ ଦ୍ଵାରା ସେନର୍ ପିଲାଠାନୁ ବୁଢ଼ାପଦକେ କେନ୍ତା ଉପକୃତ ହଉଛନ୍, ଏସବୁ ବିଷୟ ନେ ଚାଲନ୍ ଆମେ ଆଶା ଦିଦିଙ୍କେ ପଚାରିକରି ଜାନମା। ଦିଦି, ଆପଣଙ୍କର ପରିଚୟ ଟିକେ ଦେବେ?
2: ମୋର ନାଁ କମଲା ସୁନା, ମୁଇଁ ନାସି ଗାଁ ଗ୍ରାମର ଆଶା ଦିଦି, ପଞ୍ଚାୟତ ନାସି ଗାଁ, ପୋଷ୍ଟ ପାଷ୍ଟିକୁଡ଼ି, ଥାନା ଭବାନୀପାଟନା, ବ୍ଲକ କେସିଙ୍ଗା।
1: ଆପଣ ଇନେ କେତେ ବର୍ଷ ହେଲା କାମ କରି ଆସିଛନ୍?
2: 2007ରୁ।
1: ଆପଣ 2007ରୁ କାମ କରି ଆସୁଛନ୍ ବୋଲେ ବେଶୀ ଦିନ ହେଇଗଲା ନା ଆପଣ ଇନେ ସେବା ଦେଇ ଆସୁଛନ୍। ଏବେ କହନ୍ ଯେ ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା ଉପରେ ତ ଆପଣ କାମ କରୁଛନ୍, ତ ସରକାରଙ୍କର ଯେନ୍ ବିଭିନ୍ନ ପ୍ରକାର ଯୋଜନା ଚାଲିଛି ତାର ଦ୍ୱାରା ଇନେ

0: ଠାନୁ ବୁଢ଼ାପଦ କେ ମାନେ କେନ୍ତା ଉପକୃତ ହଉଛନ୍ ସେ ବିଷୟରେ ଟିକେ କହିବେ। ଗର୍ଭବତୀ ମା ମାନଙ୍କର ଲାଗି କାଣା ସବୁ ସୁବିଧା ଅଛି ସେ ବିଷୟରେ ଟିକେ କହନ।
1: ଆମେ ଜଣେ ମା ଗର୍ଭ ଅଛେ ବୋଲି ଜାଣିଲା ମିନ୍ସ ଆମେ ତାକେ ଡାକସୁଁ, ତାଙ୍କର ଆଧାର କାର୍ଡ, ସେ ସ୍ୱାମୀ ସ୍ତ୍ରୀର ଆଧାର କାର୍ଡ, ପାସବୁକ୍, ତା ସହିତ ଫୋନ ନମ୍ବର ଧରିକର ସାଙ୍ଗେ ଆସବା ଲାଗି କହିସୁଁ। ତାଙ୍କର କେନ୍ ଦିନ ସେମାନେ ତାଙ୍କର ଫାର୍ଷ୍ଟ ପିରିୟଡ଼ଟା କେନ୍ ମାସେ କେତେ ତାରିଖରେ ହେଇଥିଲା ସେଟା ବୁଝସୁଁ। ବୁଝି ସାରିଲା ପରେ ଆମେ ରେକର୍ଡ କରସୁଁ। ରେକର୍ଡ କରି କରି ଧର ମନେକର ଇମ୍ୟୁନେସନ ସମୟ ସେମାନେ ଆସିଛନ୍ ବୋଲେ ଇମ୍ୟୁନେସନରେ ଆସବା ଲାଗି କହିସୁଁ, ଆର ଇମ୍ୟୁନେସନ ଯାଇଥିବାନ ସରିଥିବାନ ବୋଲେ ଆମେ ଭିଏଚଏନ୍ ଟିକେ ଆସବା ଲାଗି ସେମାନଙ୍କେ କହିସୁଁ। ସେମାନଙ୍କେ ଇଞ୍ଜେକ୍ସନ ଦୁଇଟା ଦେବା ପରେ ଗୋଟେ ଫାର୍ଷ୍ଟ ଦିଆଯିବା, ତାପରେ ନେକ୍ସଟ ମାସେ ଗୋଟେ ଦିଆଯିବା। ଆମେ ସେ ବିପଦ ସଂକୁଳ ମା କି ଗୋଟେ ସୁସ୍ଥ ସବଲ ମା ଆମେ ଜାଣିବା ଲାଗି ତାକେ ସବୁ ଟେଷ୍ଟ କରାଇସୁଁ। ସବୁ ଟେଷ୍ଟ କରାଇ ସାରିଲା ପରେ ଯଦି ସେ ମା ବିପଦ ସଂକୁଳ ମା ହେଲେ ସେମାନଙ୍କେ ପ୍ରତି ମାସର 9 ତାରିଖ ଦିନ ଆମେ ପାଷ୍ଟି କୁଡ଼ି ସେ ଶିକେ ଧରିକରି ଯାଇସୁଁ। ସେନେ ସବୁ ଟେଷ୍ଟ କରା ହେସି, ଯାହା ଗଭର୍ଣ୍ଣମେଣ୍ଟ ଥ୍ରୁରୁ ମା ମାନଙ୍କେ ସୁବିଧା ଦିଆଯାଇଛେ ସେଟା ସେମାନେ ପାଇପାରସନ୍। ଯାହା ମାନଙ୍କର ଚେକଅପ୍ ଚାଲବା, ଧର ଅଲ୍ଟ୍ରାସାଉଣ୍ଡ, ସେମାନଙ୍କେ ଡକ୍ଟର ସାର୍ ଲେଖିଲେ ମାନେ ସେମାନେ କେସିଙ୍ଗାକେ ତାଙ୍କର ଇଚ୍ଛା ସେମାନଙ୍କେ ଲେଖି ସାରିଲେ ସେମାନେ ଯେନିକେ ବି ଯାଇପାରନ୍, ସେମାନେ ଯାଇକି ଅଲ୍ଟ୍ରାସାଉଣ୍ଡ ହେସନ୍। ତାଙ୍କର ପ୍ରତି ମାସେ ତାଙ୍କର କେୟାର ଆମେ ନେସୁ, ଭିଏଚଏନ୍ ଟିକେ ଆସବା ଲାଗି, ଇଞ୍ଜେକ୍ସନ ନେଲା ଦୁଇଟା ସରିଲା ପରେ ତାଙ୍କରକେ ବଟିକା ଦେବା ଲାଗି, ତାଙ୍କର ଓଜନ, ତାଙ୍କର ହେମୋଗ୍ଲୋବିନ୍ ବଢ଼ୁଛେ କି ନାଇଁ ସେଟା ଜାଣବା ଲାଗି, ପୃଷ୍ଟିହୀନ କି ସୁସ୍ଥ ସବଲ ମା ସେଟା ଜାଣବା ଲାଗି ଆମେ ସେ ମାର ପ୍ରତି କେୟାର ଆମେ ନେଉଥିସୁଁ। ତାର ସେ ପ୍ରସବ ହେବା ପର୍ଯ୍ୟନ୍ତ, ପ୍ରସବ ହେଇସାରିଲେ ମଧ୍ୟ ଆମେ ଛୁଆର 6 ମାସ ପତେ ଛୁଆକେ କେନ୍ତି କରି କ୍ଷୀର ଦିଆଯିବା, ଛୁଆକେ କେନ୍ତା କରି 6 ମାସ ପୁରଲେ ଖୁଆ ଯାଇସି, ସେ ଅର୍ଦ୍ଧ ତରଳ ଖାଦ୍ୟ, ଇ ସବୁ ବାବଦରେ ବୁଝାସୁଁ। ଛୁଆ ଜନ୍ମ ହେଲା ଏଇଟା ତ ମୁଇଁ ଛୁଆ 6 ମାସର ପରର କଥା କହିଲି, ଜନ୍ମ ଛୁଆ ଯେତେବେଳେ ହେସି ତାକେ କଷ କ୍ଷୀର ଦେବା ଲାଗି ଆମେ କହିସୁଁ। କଷ କ୍ଷୀରରେ ଶକ୍ତିଶାଳୀ ରୋଗ ପ୍ରତିଷେଧକ ଶକ୍ତି ଅଧିକ ଥିସି, ସେଟା ସେମାନଙ୍କେ ନେଇ ଫିଙ୍ଗବା ଲାଗି ଆମେ କହିସୁଁ ଆର୍ ଖୁଆବା ଲାଗି କହିସୁଁ। ଛୁଆକେ କେନ୍ ହିସାବରେ କେନ୍ ପୋଜିସନରେ ଧରାଯାଇସି ସେଟା ମାକେ ଆମେ ବତାସୁଁ। ଛୁଆକେ କେନ୍ ହିସାବରେ ଘୁଡ଼ା ଯାଇସି ଆମେ ଘୁଡ଼େଇବା ପ୍ରଣାଳୀ ସାଗରକେ ଶିଖେଇ ଦେସୁଁ, ଏନ୍ତା କର ଘୁଡ଼େଇବ ବୋଲି କରି। ଛୁଆ କେନ୍ତା ପେଟ ପୁରୁଛେ କି ନାଇଁ ସେଟା ଜାଣବା ଲାଗି, ତାଙ୍କର ସେ ଛୁଆ ପରିସ୍ରା କେତେ ଥର କଲା, କେତେଟା କନା ଚେଞ୍ଜ କଲ ସେ ବାବଦରେ ଆମେ ବୁଝସୁଁ। ଛୁଆକେ ଧରବା ପୂର୍ବରୁ ହାତକେ ଭଲ ଭାବେ ସଫା ସୁତୁରା ରଖବ, 6 ପ୍ରକାର ସଫା ସୁତୁରା ବାବଦରେ ଆମେ ସେମାନଙ୍କୁ ହାତ ଧୁଆ ପ୍ରଣାଳୀ ବୁଝାସୁଁ। ଛୁଆକେ ସର୍ଦି ଖାସି ଜ୍ୱର ମୁଡ଼ ହେବା ବ୍ୟକ୍ତି ପାଖେ ନେଇ ଧରେଇବ, ଚେହେରାରେ ଚୁମା ନେଇ ଦେବ ସେ ବିଷୟରେ ବି ମଧ୍ୟ ଆମେ ବୁଝାସୁଁ। 6 ମାସ ପର୍ଯ୍ୟନ୍ତ ମା କ୍ଷୀର ଏକା, କେବଳ ମା କ୍ଷୀର ଏକା ଦିଆଯିବା ସେ ବାବଦରେ ଆମେ ବୁଝେଇସୁଁ। ମା କ୍ଷୀର 6 ମାସ ପୁରି ସାରିଲା ପରେ ଅର୍ଦ୍ଧ ତରଳ ଖାଦ୍ୟ, ଛୁଆକେ ସଫିସିଏଣ୍ଟ ନେଇ ହେ ମା କ୍ଷୀର, ସେଥିପାଇଁ ଅର୍ଦ୍ଧ ତରଳ ଖାଦ୍ୟ ଦେବା ଲାଗି ମାକେ ଆମେ ବୁଝେଇଥିସୁଁ। ତାପରେ ଆମେ ପ୍ରତି 3 ମାସେ, 6 ମାସେ, 9 ମାସେ, 12 ମାସେ, 16 ମାସେ ଆମେ ଭିଜିଟିଂ କରସୁଁ ଛୁଆକେ। ଛୁଆର ଗ୍ରୋଥ ଆସୁଛେ କି କମୁଛେ କି କେମିତି ହଉଛେ କି ପୃଷ୍ଟିହୀନ ହଉଛେ ସେ ବାବଦରେ ଜାଣବା ଲାଗି ଆମେ ପ୍ରତି ଘରକେ ଯାଇ ଯାଇ କରି ଆମେ ଛୁଆକେ ଦେଖିବା ଲାଗି ଯାଇସୁଁ, ଯାଞ୍ଚ କରିବା ଲାଗି ଯାଇସୁଁ। ଯଦି ପୃଷ୍ଟିହୀନ ଛୁଆ ହେଲେ ସେ ଛୁଆକେ ଆମେ ରେଫର କରସୁଁ, ହସ୍ପିଟାଲକେ ପଠେଇସୁଁ। ଆଉ ମ୍ୟାଲେରିଆ ବାବଦରେ ଯାହାକେ ଜ୍ୱର ହଉଛେ ଆମେ ଆଶା ଦିଦି ପାଖକେ ଆସବ ବୋଲି ତାର ଆଗରୁ ଆମେ ଇନଫର୍ମେସନ୍ ଦେଇଥିସୁଁ, ଆର୍ ଯେନ୍ମାନେ ଜ୍ୱର ହେବା ଲୋକ ଆମର ପାଖକେ ଆସିଲେ ଆମେ ତାଙ୍କ ଆର୍ଡିକେ ଟେଷ୍ଟ କରସୁଁ, ପୋଜିଟିଭ କି ନେଗେଟିଭ ସେ ବାବଦରେ ଆମେ ଜାଣସୁଁ। ଯଦି ପୋଜିଟିଭ ହେଲା ବୋଇଲେ ଆମେ ତୁରନ୍ତ ସେମାନଙ୍କ ହସ୍ପିଟାଲକେ ପଠେଇସୁଁ, ଆଉ ଆମର ପାଖେ ଯେନ୍ଟା ସମ୍ଭବ ଯେନ୍ ପାରାସିଟାମଲ ସେଟା ଆମେ ଦେସୁଁ। ଡାଇରିଆ ଲାଗି ମଧ୍ୟ ସେମାନଙ୍କେ ଆମେ ବୁଝେଇସୁଁ, ଡାଇରିଆ ହେଲା ବୋଲେ ସେମାନଙ୍କେ ମେଟ୍ରନ, ଜିଙ୍କସ, ତା ସହିତ ORS ଦେସୁଁ। ଅଧିକ ପରିମାଣରେ ହେଲେ ସେମାନଙ୍କେ CHCକୁ ପଠାସୁଁ, ଯଦି ଇନେ ନେଇ ଛାଡ଼ୁଛେ ଅଧିକ ପରିମାଣରେ ହଉଛେ ବୋଇଲେ ତମେ ହସ୍ପିଟାଲକେ ଯିବ ବୋଲି କରି ଆମେ ବୁଝାସୁଁ ମା ମାନଙ୍କେ। ତା ସହିତ ଆମେ ମଶାରୀ ବାନ୍ଧିକରି ଶୋଇବା ଲାଗି କହିସୁଁ, ଘର ଚାରିପଟେ ସଫା ସୁତୁରା ରହିବା ଲାଗି କହିସୁଁ, କେନ୍ ଜାଗାରେ ପାଣି ଜମା ହେବା ଲାଗି ନାଇଁ ଦେବ ସେଟା ବୁଝାସୁଁ, ଅନାବନା ଘାସ ବୁଦାକେ ସବୁ ବାହାର କରିବା ଲାଗି ଆମେ ପ୍ରେଜେଣ୍ଟ ଥାଇକରି ସେଟା ବାହାର କରିବାକେ କହିସୁଁ, ନାଲ ନର୍ଦ୍ଦମାକେ ସଫା କରିବା ଲାଗି ବୁଝାସୁଁ, କୁଲରରେ ପାଣି ସପ୍ତାହ ପୂର୍ବରୁ ସଫା କରବା ଚେଞ୍ଜ କରବା ଲାଗି କୁହାହେସି, ରୁବେନରେ ପାଣି ଥିବା ଲାଗି ସେଟାକେ ଜମା ହେବା ଲାଗି ନାଇଁ ଦେବ ବୋଲିକରି କହିସୁଁ, ଟାୟାରନେ ପ୍ଲାଷ୍ଟିକ ବୋତଲ ଘର ଚାରି ପଛ ପଟେ ଯଦି ସେମିତି ଜାଗା ମନକେ ପାଣି ଜମା ହେଇଛେ ବୋଲେ ସେ ଜାଗା ମନକେ ତମେ ଫିଙ୍ଗି ଦିଅ କିମ୍ବା ଘୁଡ଼େଇ ଖାପି କରି ରଖ ବୋଲି କରି ସେମାନଙ୍କେ ମା ମାନଙ୍କେ ବୁଝାସୁଁ। ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଠାନୁ ସୁରକ୍ଷିତ ରଖବା ଲାଗି ହେଲେ ମଶାରୀ ଟାଣି ଶୋଇବ, ଗରମ ଖାଦ୍ୟ ଖାଇବ ସେଟା ବୁଝା ହେସି, ଖାଦ୍ୟକେ ଘୋଡ଼େଇ କରି ରଖବା ଲାଗି ବୁଝା ହେସି, ପାଣି ଡଙ୍କି ମାଧ୍ୟମରେ ପାଣି କାଢି କରି ପିଇବା ଲାଗି ବୁଝା ହେସି। ହଁ, ଗର୍ଭବତୀ ମା ମାନଙ୍କେ ନେବା ଆଣବା ଲାଗି ସେମାନଙ୍କେ ସମୟ ହେଇଯାଇଛି, ସେ ସମୟରେ ଆମେ ଗଭର୍ଣ୍ଣମେଣ୍ଟ ଯେନ୍ ସୁବିଧା ଦେଇଛନ୍ ଗାଡ଼ି ନେବା ଆଣବା ଲାଗି ସେ ବାବଦରେ

0: ଓ ପଇସା ଦେବି ବୋଲି ସେ ହେଲେ ଦେବା କା
1: ଦେବା ଏବେ ଦେଖାଯାଉଛି ଯେ ଲୋକମାନେ ଛେଲିଣି ଖତର ବ୍ୟବହାର ବେଶୀ କରୁଛନ୍, ସେଟା ଆପଣ ସବୁ ସଂଗ୍ରହ କରିକିରି ବିକା ବିକି କରସନ୍?
0: ନାଇଁ ସେଟା ତ ଛେଲ୍ ମିଳିଲେଣି ମନେ ନାଇଁ କେନ, ଏଟା ରଗଲା ଲୋକ ଛେଲ ବହୁତ ଥିଲା ଲୋକ ବିକୁଛନ୍।
1: ହଉ ଦାଦା, ଆଜି ଆପଣ ଆମକେ ସମୟ ଦେଲେ, ଏତିକି ଆପଣଙ୍କର ମୂଲ୍ୟବାନ କଥା ଆମର କାର୍ଯ୍ୟକ୍ରମକେ କହିଥିବାର କାରଣରୁ ଆମର ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆର ଜୁହାର ଦାଦା।
0: ଜୁହାର ଆଜ୍ଞା।
1: ଶ୍ରୋତା ବନ୍ଧୁ, ଆମେ ନାସି ଗାଁକେ ଯେତେବେଳେ ଆସିଛୁ, ଚାଲନ୍ ସେନର୍ ଜଣେ ଅଙ୍ଗନବାଡ଼ି ଦିଦିକେ ଆମେ ଭେଟ୍ମା, ତାଙ୍କୁ ପଚାରି କରି ଜାନ୍ମା ତାଙ୍କର ଗାଁରେ ସରକାରଙ୍କର ଯେନ୍ ବିଭିନ୍ନ ପ୍ରକାର ଯୋଜନା ଚାଲିଛେ ସେଟା କେନ୍ ପ୍ରକାର ଚାଲିଛେ, ଆର ତାର୍ ଦ୍ୱାରା ପିଲାଠାନୁ ବୁଢ଼ାପଦକେ କେନ୍ତା ସେନେ ଉପକୃତ ହଉଛନ୍ ସେ ବିଷୟରେ ତାଙ୍କୁ ପଚାରି କରି ଜାନ୍ମା। ଦିଦି ନମସ୍କାର।
2: ନମସ୍କାର।
1: ଆପଣଙ୍କର ପରିଚୟ ଟିକେ ଦେବେ?
2: ମୋ ନାଁ ତୁଲସା ବାଗ, ନାସି ଗାଁ 1 ନମ୍ବର କେନ୍ଦ୍ର ଅଙ୍ଗନବାଡ଼ି କେନ୍ଦ୍ରରେ ମୁଁ କାମ କରୁଛି, ପଞ୍ଚାୟତ ନାସିଗାଁ, ଆଉ ଜିଲ୍ଲା କଳାହାଣ୍ଡି, ଆଉ ବ୍ଲକ କେସିଙ୍ଗା।
1: କେତେ ବର୍ଷ ହେଲା ଆପଣ ଅଙ୍ଗନବାଡ଼ି ୱାର୍କର ହିସାବରେ ଏନେ ସେବା କରି ଆସୁଛନ୍?
2: ମୋର 30 ବର୍ଷ ହେଲାଣି ଏ ନାସିଗାଁ 1 କେନ୍ଦ୍ରରେ ମୁଁ କାମ କରି ଆସୁଛି।
1: ଦିଦି ଏବେ କ'ଣ ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା ତ ଚାଲିଛି, ବଢ଼ିଆ ବଢ଼ିଆ ଯୋଜନା ଚାଲିଛି, ତ ତାର ଦ୍ୱାରା କେନ୍ କେନ୍ ଯୋଜନାରେ ଆପଣଙ୍କର ଗ୍ରାମବାସୀ କେନ୍ତା ଉପକୃତ ହଉଛନ୍ ସେ ବିଷୟରେ ଟିକେ କହିବେ?
2: ଆମର କେନ୍ଦ୍ରରେ ଏବେ ଯେନ୍ ମା ମାନଙ୍କୁ, ଆମେ ଗର୍ଭବତୀ ମା କୁ ଆଗ ଥିଲା 5,000 ଟଙ୍କା ଥିଲା, ଏବେ ଆମର 10,000 ଟଙ୍କା ହେଲା। ହଁ, ପୁଅ ଜନ୍ମରେ 10,000, ଝିଅ ଜନ୍ମରେ 12,000 ଟଙ୍କା ଏଇଟା ଆମ ମୁଖ୍ୟମନ୍ତ୍ରୀ ଦଉଛନ୍ତି। ତାପରେ ଆମ କେନ୍ଦ୍ରରେ ଛୁଆର ରୋଷେଇ ହଉଛି, 3 ରୁ 6 ବର୍ଷର ଛୁଆ, ତାପରେ ଯେତେ 7 ମାସରୁ 3 ବର୍ଷର ଛୁଆ ଟିଚର୍ ହଉଛି, ଛତୁଆ ଆହୁରି ସୁଜି ହାଲୁଆ ପୌଷ୍ଟିକ ଖାଦ୍ୟ ଦିଆଯାଉଛି। ତାପରେ ଗର୍ଭବତୀ ମା ମାନଙ୍କୁ MSPY ଦିଆଯାଉଛି, ସେମିତି ଚାଲୁଛି ଆମର କେନ୍ଦ୍ର। ହଁ, କିଶୋରୀ ବାଳିକା ମାନଙ୍କୁ ହଁ ଛତୁଆ ଅଛି, ପଢ଼ାପଢ଼ି ବିଷୟରେ ସେମାନେ ପ୍ରତି ଆମେ ଶନିବାର ଦିନ ଡକା ଯାଉଛି କିଶୋରୀ ମାନଙ୍କୁ, ଏନେ ଆମର କିଶୋରୀ ବୈଠକ ହଉଛି, ତାପରେ ତାଙ୍କୁ ଫଲିପଟ ଟାବଲେଟ୍ ଦିଆଯାଉଛି, ସେମାନେ ସଫା ସୁତୁରା ବୈଠକ ହଉଛି, ଆମର ଅଧିକା ବୈଠକ ହଉଛି ସେନେ। ହଁ, ସ୍ୱାସ୍ଥ୍ୟ ବିଷୟରେ ଆମେ, ସ୍ୱାସ୍ଥ୍ୟର ଯତ୍ନ ବିଷୟରେ ଆମେ ତାଙ୍କୁ ପ୍ରତି ଶନିବାର ଦିନ ଏଠିରେ ଅଙ୍ଗନବାଡ଼ି କେନ୍ଦ୍ରରେ ମିଟିଂ ହଉଛି ଏବଂ ସବୁ ବୁଝାଇ ଦଉଛୁ।
1: ଏଠି ଗୋଟେ ଆପଣଙ୍କର ସବୁ କଣ୍ଢେଇ ମନେ ରଖିଛନ୍, ସେ କୁନି କଣ୍ଢେଇ ବୋଲିକରି କାଣ ସବୁ ଆପଣ କରୁଛନ୍ ସେ ବିଷୟରେ ଟିକେ କହିବେ?
2: କୁନି କ୍ୟାଲେଣ୍ଡର, କୁନି ହଁ କଣ୍ଢେଇ, ତା ଆମର 3 ରୁ 6 ବର୍ଷର ଛୁଆ ମାନଙ୍କୁ ପ୍ରତି ମାସର 2 ତାରିଖ ଏବଂ 19 ତାରିଖ ଦିନ ମା ମାନଙ୍କୁ ଡାକି ଆମେ କେନ୍ଦ୍ରରେ କୁନି କ୍ୟାଲେଣ୍ଡର ବୋଲେ ବିଭିନ୍ନ ପ୍ରକାର ଖେଳଣା ତିଆରି କରି ମା ମାନଙ୍କୁ ଆମେ ବୁଝାଇ ଦଉଛୁ। ତାଙ୍କର ଜେଜେବାପା ଜେଜେମା ଦିବସ ବି ଅଛି ଆମର, ତାଙ୍କୁ ଡାକି ବୁଝାଇ ଦିଆହଉଛି ଏବଂ ସବୁଦିନ 19 ତାରିଖରେ ଆମେ ଛୁଆର ପ୍ରିସ୍କୁଲ ଶିଶୁର ବାପା ମା ମାନଙ୍କୁ ଡାକି ସବୁ ଖେଳଣା ତିଆରି ପାଇଁ ଏବଂ ଛୁଆର ପ୍ରତିଦିନ କେନ୍ଦ୍ର ଆସିଲେ ଛୁଆର ଖେଳ ଗୀତ ନାଚ ସବୁ କରିବା ପାଇଁ ତାଙ୍କୁ ସବୁ ବୁଝାଇ ଦଉଛୁ।
1: ଆଉ ଛୁଆମାନଙ୍କର ଯୋଉ ତାଙ୍କର ଅନ୍ନପ୍ରାସନ ସେ ବିଷୟଟି କହିବେ?
2: ପ୍ରତି ମାସର 2nd ଗୁରୁବାର ଦିନ ଆମ ଶିଶୁର ଅନ୍ନପ୍ରାସନ ହୁଏ କେନ୍ଦ୍ରରେ, ସେଟା ଆମ ଜନ୍ମରୁ 6 ମାସ ପୁରିଗଲା, 7 ମାସ ହେଲେ କେନ୍ଦ୍ରରେ ଆମେ ଅନ୍ନପ୍ରାସନ କରୁ ଶିଶୁ। ଶିଶୁକୁ ବିଭିନ୍ନ ଆମ ଜିନିଷ ତିଆରି, ହଁ, କ୍ଷୀରି ଫଳ ପନିପରିବା ସବୁ ଜିନିଷ ଦେଖେଇ ମା ମାନଙ୍କୁ ବୁଝା ଯାଉଛି ଅନ୍ନପ୍ରାସନରେ, ଏଇସବୁ ଜିନିଷ 7 ମାସ ହେଲା ତୁମ ଛୁଆକୁ, ଏଇ ଜିନିଷ ସବୁ ତୁମ ଛୁଆକୁ ଖାଇବା ଆରମ୍ଭ କରିବ ବୋଲି କେନ୍ଦ୍ରରେ ଆମେ ସବୁ ମା ମାନଙ୍କୁ ଡାକି ବୁଝାଇ ଦିଆଯାଉଛି। ବାଲ୍ୟ ବିବାହ ଉପରେ ବହୁତ ବୁଝାଉଛୁ ଆମେ ଝିଅ ମାନଙ୍କୁ, ସଫା ସୁତରା ବିଷୟରେ, ବାଲ୍ୟ ବିବାହ ବିଷୟରେ, ଆହୁରି ଖାଦ୍ୟ, କିଶୋରୀ ବାଳିକାର ଖାଦ୍ୟ ବିଷୟରେ ବହୁତ ଆମେ ଗୁରୁତ୍ୱ ଦଉଛୁ।
1: ଯାହା ହଉ ଦିଦି, ଆଜି ଆପଣ ଆମର କାର୍ଯ୍ୟକ୍ରମ ଲାଗି ଆପଣଙ୍କର ଏତିକି ମୂଲ୍ୟବାନ ସମୟ ଦେଲେ, ଆଉ ଆପଣଙ୍କର ଗାଁରେ ସରକାରଙ୍କର ଯେନ୍ ବିଭିନ୍ନ ପ୍ରକାର ଯୋଜନା ଚାଲିଛି ବହୁତ ସୁନ୍ଦର ଭାବରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଆପଣ ବୁଝାଇ ନେଲେ, ଆପଣଙ୍କର ଏତିକି ମୂଲ୍ୟବାନ ସମୟ ଦେଇଥିବା କାରଣରୁ ଆମର କାର୍ଯ୍ୟକ୍ରମ ତରଫରୁ ଆଉ ଆମର ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଗାଁ ମାର କଥା।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ଦିନ ଗୋଟାଏ ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: Police have registered a case and launched an investigation into the cause of the accident. Union Petroleum and Natural Gas Minister Hardeep Singh Puri has said with the commissioning of the Dergaon-Dimapur pipeline, Nagaland is now connected to the Northeast Gas Grid and the National Gas Grid. In a social media post today, Mr. Puri said the commissioning is a landmark step in making the Northeast a growth engine of India and will bring the region closer to a truly integrated gas-based economy. He said the commissioning will strengthen energy security, create new opportunities for industry, transport, households and power, and advance Atmanirbhar Bharat. Parliamentary Affairs Minister Kiran Rijiju has accused opposition parties of spreading misinformation on the Foreign Contribution Regulation Amendment Bill for vote bank politics. In an interview to a private news agency, he said the bill will bring transparency to foreign funding flows and now the truth will come out. He said sending the bill to a joint parliamentary committee is an excellent decision. He alleged that the opposition spread a lot of lies. He added that engaging in politics by spreading such falsehoods is absolutely wrong. In the BWF Badminton World Championships, India's Lakshya Sen will face Austria's Collins Filimon in the men's singles first round in New Delhi this evening. Meanwhile, the match between India's Unnati Hooda and Myanmar's Thet Thar Thuzar in the women's singles first round is underway at the Indira Gandhi Indoor Stadium in New Delhi. The Indian debutant has won the first game 22-20 a short while ago. In men's cricket, India were 126-5 against Sri Lanka on the fourth day of the first test in Galle when reports last came in. And with that, we end this news bulletin.
1: Akashwani Bhavani Patana Shrutabandhu Shunuthile Hindi o Ingraji Rishambada Rilekari Sunailo Akashwani Diliru Bartman Prachar Kuruchu ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା
2: ଚାଷୀ ଭାଇମାନେ କ୍ଷେତ୍ରେ ଖୁବ୍ ଖୁବ୍ ରାସାୟନିକ ସାର ବ୍ୟବହାର କରିକରି ମାଟିର ଖତୁଆ ଗୁଣକେ ବଢ଼ାମୁ ବୋଲି ଭାବୁଥିବେ ମାତର୍କ ଦେଖ୍ବାକେ ଗଲେ ଆମେ ତାର ଉଲ୍ଟିଆ ଫଲ ପାଇମା କାଁ କାଜି କି ସାର ଜହ ଦେଲେ ମାଟିର ନିଜର ଖତ ଗୁଣ ଧୀରେ ଧୀରେ କମିଯାଏସି ଏଥିଲାଗି ବୋଲି ହରମୋନ୍ ବି ଭଲ୍ କରି ନେଇ ତିଆରି ହେଇପାରେ ଆରୁ ଗଛଟା ଭଲ୍ କରି ବଢ଼ି ନେଇପାରେ ଫୁଲ୍ ଫଲ୍ ଡେରି ଧର୍ସି ଯଦି ବି ଫୁଲ୍ ଫଲ୍ ଧର୍ସି ନେଇ ଜୁଲ୍ଲା ଆଗ୍ନୁ ଏକା ସେଟା ମାନେ ଝଡ଼ି ଝୁଡ଼ା ଯାଏସି ଆମେ ଯଦି ରାସାୟନିକ ହରମୋନ୍ ଦେଲା ବେଲେ ଠିକ୍ ହିପାସେ ଦି ନେଇ ଜାନ୍ମା ବେଲେ ସେଟା ଗଛର ଲାଭ କରବାର ବଦଲା ନୁକସାନ କରିପକାସି ତ ଇ ସମସ୍ୟାନୁ ମୁକିଲିବାର ଲାଗି ହେଲେ ଆମେ ଜୈବିକ ହରମୋନ୍ର ବ୍ୟବହାର କରିପାର୍ମା ଏଇଟା ଶସ୍ତାନେ ବି ହେଇପାର୍ବା ଆରୁ ଗଛ୍କେ ନୁକସାନ ବି ନେଇ କରେ ଆମେ ଜାଣିଲେ ଆଶ୍ଚର୍ଯ୍ୟ ହେମା ଯେ କେଚୁଆର ଦେହିନୁ ବାହାରୁଥିବାର ଲାଲିଆ ଜିନିଷ୍ନୁ ଇଟା ତିଆରି ହେଇପାର୍ବା ଇତାକେ କେଚୁଆର ଦେହିନୁ ବାହାର କରିକରି ପାନ୍ ସନେ ମିଶେଇ କରି ଦେଲେ ହରମୋନ୍ ଭଳିଆ କାମ ଦେସି ଏ ପାନ୍କେ ଜିଆ ଜଳ ବୋଲି ବି କହେସନ୍ ଏବେ ଆମେ ଜାନ୍ମା ଇ ଜିଆ ଜଳକେ କେନ୍ତା କରି ବନାମା ପ୍ରଥମେ 25 liter ପାନ୍ ଧରୁଥିବା ମଠିଆ ଗୁଟେକ ନେମା ତାର ତଲେ ନେ ଛୋଟ କଣା ଗୁଟେ କରିକରି ସେଥିରେ ପ୍ଲାଷ୍ଟିକ ପାଇପ୍ ଖଞ୍ଜିଦେମା ଏଇ ପାଇପ୍ ଦେଇକରି ପାନ୍ ପଲାବା ହାଣିର ଭିତରେ ନେ ତଲ ଆଡ଼େ ଛୋଟ ଛୋଟ ଇଟା ଖଣ ଆରୁ ବାଇଲ ଗୁଟେ ପରସ୍ତ ରଖିଦେମା ତେନକେ ତାର ଉପରେ ନେ ମାସେକ ପୁରୁଣା ହେଲା ଗୋବର ଖତକେ ଭିତେକ ବହଲେ ଭର୍ତ୍ତି କର୍ମା ଏ ଖତ ଉପରେ ନେ ଶୁଖିଲା ଡାଲ ପତର ମାନେ ବି ବିଛେଇ ଦେମା ଏନ୍ତା କରି ପରସ୍ତ ଉପରେ ପରସ୍ତ କରିକରି ମଠିଆକେ ପୁରା ଭର୍ତ୍ତି କରିଦେମା ତେନକେ ତାର ଭିତରେ ନେ 100-200 ପରା କେଚୁଆ ଛାଡ଼ିଦେମା ଏଇ ମଠିଆ ଉପରେ ନେ 2-3 liter ପାନ୍ ଧରୁଥିବାର ଟାଣି ଗୁଟେ ବସାମା ଯାର ତଲ ଆଡ଼େ କଣା ଥିବା ଏଇ କଣା ବାଟୁ ପାନ୍ ବୁନ୍ଦା ବୁନ୍ଦା କରି ବଡ଼ ମଠିଆ ନେ ପଡ଼ବା ବଡ଼ ମଠିଆ ତଲେ ନେ ଆର ଗୁଟେ ଜାଗା ରଖମା ଯେନ୍ଠି ପ୍ଲାଷ୍ଟିକ ପାଇପ୍ ଆଡୁ ପାନ୍ ଆସିକରି ଜିଆ ଜଳ ହିସାବ ନେ ଜମା ହେବା ଏଇଟା ତିଆରି କଲା ବେଲକେ ଆମକେ କେତେଟା କଥାକେ ଧ୍ୟାନ ଦେବାକେ ପଡ଼ବା ସେଟା ମାନେ ହେଲା ଜିଆ ଜଳକେ ଠୁଲାବାର ଲାଗି ମାଟ ଆରୁ ପ୍ଲାଷ୍ଟିକର ଏକା ଜାଗା ନେମା କେଚୁଆକେ ଯିଏମାନେ ଖାଇସନ୍ ଯେନ୍ତାକି ସାପ ଚାଟି ଉଇ ମୂଷା କୁକୁଡ଼ାମାନଙ୍କର ଠାନୁ ରକ୍ଷା କର୍ମା ମଠିଆନୁ କେଚୁଆ ନେଇ ପଲାବା ବୋଲି ମୁହଁନେ ପତଲା କପଡ଼ା ଗୋଟେ ବାନ୍ଧିଦେମା 2-3 ମାସ ଗଲେ ଯଦି ହାଣିନେ କେଚୁଆ ଜହ ହେଇଗଲେ ନା ବେଲେ ଅଲଗା ମଠିଆନେ ତାକେ କାଢ଼ିନି କରି ଆଗିଲି କହିଲା ବାଗି କରିକରି ରଖମା ଏ କେଚୁଆ ହରମୋନ୍ ପାନ୍ କେ ସିଧା ଫୁଲ ଗଛ କି ପରିବା ଗଛ

ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଶକ୍ତିରୂପା କାର୍ଯ୍ୟକ୍ରମରେ ଅଗଣିତ ଭଉଣୀମାନଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ସସ୍ମିତା ମହାନ୍ତି। ନମସ୍କାର।

0: ଶ୍ରୋତା ଭଉଣୀ, ସ୍ୱାଧୀନତା ସଂଗ୍ରାମରେ ଯେ କେବଳ ପୁରୁଷମାନେ ଇଂରେଜଙ୍କ ବିରୁଦ୍ଧରେ ଲଢ଼ି ନଥିଲେ, ଏହି ମହାନ ଯଜ୍ଞରେ ଭାରତୀୟ ନାରୀମାନେ ମଧ୍ୟ ପୁରୁଷମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଇଂରେଜ ବିରୁଦ୍ଧରେ ଆନ୍ଦୋଳନରେ ଝାସ ଦେଇଥିଲେ। ସେମାନେ ଯେ କେବଳ ଘର ସମ୍ଭାଳି ନଥିଲେ, ଦେଶ ସମ୍ଭାଳିବା ପାଇଁ ମଧ୍ୟ ଆଗେଇ ଆସିଥିଲେ। 1857ର ସିପାହୀ ବିଦ୍ରୋହରେ ହେଉ କି ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ସତ୍ୟାଗ୍ରହ ଆନ୍ଦୋଳନରେ ହେଉ, ଏହି ଆନ୍ଦୋଳନରେ ହଜାର ହଜାର ମହିଳା ଯୋଗ ଦେଇଥିଲେ। ସରୋଜିନୀ ନାଇଡୁ, କସ୍ତୁରବା ଗାନ୍ଧୀ, ଅରୁଣା ଆସଫ ଅଲି, ମାଳତୀ ଦେବୀ, ରମା ଦେବୀ ଚୌଧୁରୀ ଆଦି ଅନେକ ନାରୀ ନେତ୍ରୀ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଏହି ନାରୀ ନେତ୍ରୀମାନଙ୍କ ଅବଦାନ ଆମ ପାଇଁ ଚିରସ୍ମରଣୀୟ। ତେବେ ଆଜି ଆମ କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନାରୀ ନେତ୍ରୀମାନଙ୍କ ଅବଦାନ। ଏହି ବିଷୟବସ୍ତୁକୁ ନେଇ ଆଲୋଚନା କରିବା ପାଇଁ ଆଜି ଆମ ଷ୍ଟୁଡିଓରେ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମତୀ ସ୍ୱପ୍ନା ପ୍ରଧାନ। ପେଶାରେ ସେ ଜଣେ ଶିକ୍ଷୟତ୍ରୀ, ଏକାଧାରରେ ସେ ଜଣେ ସମାଜସେବୀ ଏବଂ ଜଣାଶୁଣା ସୁସାହିତ୍ୟିକା। ତେବେ ଆସନ୍ତୁ ଆଜିର ଆଲୋଚ୍ୟ ବିଷୟବସ୍ତୁ ଉପରେ କିଛି କହିବେ।
1: ସମସ୍ତଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନାରୀ ନେତ୍ରୀମାନଙ୍କ ଅବଦାନ। ସ୍ୱାଧୀନତା କ'ଣ? ଉତ୍କଳମଣି ଗୋପବନ୍ଧୁଙ୍କର ଭାଷାରେ, ସ୍ୱାଧୀନତା ମାନବର ଜନ୍ମଗତ ଅଧିକାର, ସ୍ୱାଧୀନ ଭାଷଣ ପୁଣି ସ୍ୱାଧୀନ ବିହାର, ସ୍ୱାଧୀନ ପ୍ରକାଶ ପୁଣି ସ୍ୱାଧୀନ ସମିତି, ଚୌସ୍ତମ୍ଭେ ମାନବର ସମାଜ ସଂସ୍କୃତି, ଚୌସ୍ତମ୍ଭେ ମାନବର ସମାଜ ସଂସ୍କୃତି। ଏ ସୃଷ୍ଟିରେ ମନୁଷ୍ୟ ସ୍ୱାଧୀନ ଜୀବ, ସ୍ୱାଧୀନତା ପାଇଁ ମନୁଷ୍ୟ ତାହାର ସବୁକିଛି ଉତ୍ସର୍ଗ କରିପାରେ। ଏ ମହାନ ଭାରତୀୟ ଜାତି ପରାଧୀନତାର ଶୃଙ୍ଖଳ ଛିନ୍ନ କରିବା ପାଇଁ, ବିଦେଶୀ ଶାସକଙ୍କ କୁଶାସନରୁ ମୁକ୍ତି ପାଇଁ ଯେଉଁ ଐତିହାସିକ ମୁକ୍ତି ସଂଗ୍ରାମ ଜାରି ରଖିଥିଲା, ସେହି ମୁକ୍ତି ସଂଗ୍ରାମର ପ୍ରତି ପଦକ୍ଷେପରେ ଭାରତୀୟ ବୀରାଙ୍ଗନାମାନଙ୍କ ଭୂମିକା ପ୍ରଶଂସନୀୟ। ନାରୀ ଯେ ମାତୃଭୂମିର ସମ୍ମାନ ରକ୍ଷା କରିବା ପାଇଁ ନିଜ ଭିତରେ ଆଦ୍ୟା ଆରାଧ୍ୟା ଦୁର୍ଗା ମାତାଙ୍କର ତେଜକୁ ଧାରଣ କରି ଶତ୍ରୁର ମୁକାବିଲା କରିପାରେ, ତାହାର ଅସଂଖ୍ୟ ପ୍ରମାଣ ମିଳିଥାଏ ଭାରତୀୟ ମୁକ୍ତି ସଂଗ୍ରାମରେ ମହିୟସୀ ଗରିୟସୀ ନାରୀମାନଙ୍କ ଅଂଶଗ୍ରହଣ, ବଳିଦାନ ଏବଂ ଆତ୍ମୋତ୍ସର୍ଗରୁ। ମହାଭାରତୀୟ ପ୍ରାଣରେ ସେଇ ଆଦରଣୀୟା ପୂଜନୀୟା ମହିମାମୟୀ ଗଣଙ୍କ ତ୍ୟାଗ ଶ୍ରଦ୍ଧା ମମତାର ଗାଥା ସର୍ବଦା ଭାରତୀୟମାନଙ୍କ ହୃଦୟରେ ଅପୂର୍ବ ଦେଶପ୍ରେମ ଭାବନାକୁ ଜାଗ୍ରତ ଏବଂ ଉଜ୍ଜୀବିତ କରି ରଖୁଥିବ, ଉତ୍ତର ପିଢ଼ିକୁ ପ୍ରେରଣା ଦେଉଥିବ, ଦେଶ ଜାତିର ହିତରେ ସର୍ବସ୍ୱ ଉତ୍ସର୍ଗ ପାଇଁ ଏଇ ଶ୍ରେଷ୍ଠା ଜ୍ୟେଷ୍ଠା ତ୍ୟାଗ ବଳିଦାନର ପରାକାଷ୍ଠାର ଜୀବନ୍ତ ପ୍ରତିମା ସୁକନ୍ୟାମାନଙ୍କ ବିଷୟରେ ବର୍ଣ୍ଣନା କରିବା ପାଇଁ କେଉଁ ଲେଖକ କବି ଭାବୁକର ବା ଶକ୍ତି ଅଛି? ସେଇ ସୁକନ୍ୟା ବୃନ୍ଦଙ୍କ ନିଜ ଲୁହଲହୁରେ ଇତିହାସ ରଚିତ ହୋଇଛି ଅମର ଅକ୍ଷରରେ ଏବଂ ଚିରଦିନ ଗୌରବକୁ ଉଜ୍ଜୀବିତ କରି ରଖୁଥିବ। ଏଇ ମୁକ୍ତି ସଂଗ୍ରାମରେ ପ୍ରଥମରେ ଯେଉଁ ସୁକନ୍ୟାଙ୍କର ଆବିର୍ଭାବ ହୋଇଥିଲା, ତାହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହର ବହୁତ ପୂର୍ବରୁ ଦକ୍ଷିଣ ଭାରତର ତାମିଲନାଡ଼ୁର ଏକ ପ୍ରଦେଶରେ 1730 ଜାନୁଆରୀ 3 ତାରିଖରେ ଜନ୍ମ ନେଇଥିବା ରାଧାରାଣୀ ଭେଲୁ ନାଚିୟାର ନାମକ ଜଣେ ଗ୍ରାମୀଣ କନ୍ୟା, ଯିଏକି ରାମନାଡ଼ ସାମ୍ରାଜ୍ୟର ରାଜକନ୍ୟା ଥିଲେ। ପିଲାଟି ଦିନରୁ ଜଣେ

ପିଡ଼ୁସି ଅନେକ ଭାଷାରେ ପାରଦର୍ଶୀ ଥିଲେ। ଇଂରେଜୀ, ଫରାସୀ, ଉର୍ଦ୍ଦୁ ବହୁ ଭାଷାଭାଷୀ ବିଚକ୍ଷଣ ପ୍ରତିଭାଧାରିଣୀ କନ୍ୟା ଥିଲେ। ଘୋଡ଼ା ଚଢ଼ା, ଅଶୀ ସଞ୍ଚାଳନ, ଧନୁତୀର ଚାଳନ, ଶସ୍ତ୍ର ବିଦ୍ୟାରେ ମଧ୍ୟ ଧୂରିଣ ଥିଲେ। ଶିବଗଙ୍ଗାୟାର ରାଜା ଉଦୟଦେବରଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ସେହି ସମୟରେ ଇଂରେଜମାନେ ଏକ କୂଟନୈତିକ ଖେଳ ଖେଳିଥିଲେ। ଏକ ଯୁଦ୍ଧରେ ଇଂରେଜୀମାନେ ଅମାନୁଷିକ ଭାବେ ଏହି କ୍ଷୁଦ୍ର ରାଜ୍ୟର ଆବାଳ ବୃଦ୍ଧ ବନିତାଙ୍କୁ ହତ୍ୟା କରିଥିଲେ। ରାଜା ମଧ୍ୟ ବୀରଗତି ପ୍ରାପ୍ତ ହୋଇଥିଲେ। ରାଣୀ ଶେଷରେ ନିଜ ଶିଶୁକନ୍ୟାକୁ ଧରି ନିକଟ ସମ୍ପର୍କୀୟଙ୍କ ଗୃହରେ ଆଶ୍ରୟ ନେଇଥିଲେ ଏବଂ ନିଜକୁ ମଜବୁତ କରି ଗଢ଼ି ତୋଳିଥିଲେ। ସେ ଗଢ଼ିଥିଲେ ପ୍ରଥମେ ଭାରତର ମହିଳାମାନଙ୍କୁ ନେଇ ଏକ ସେନାବାହିନୀ। 1780 ମସିହାରେ ସ୍ୱତନ୍ତ୍ର ସୈନ୍ୟବାହିନୀ ଗଠନ କରିଥିଲେ ଏବଂ ଇଂରେଜୀମାନଙ୍କର ଗୋଳା ବାରୁଦ ଭଣ୍ଡାରକୁ ଆକ୍ରମଣ କରିଥିଲେ। ଜଣେ ମହିଳା ଯିଏକି ତାଙ୍କର ସମର୍ଥକ ଥିଲେ ସେ ନିଜକୁ ଆତ୍ମଘାତୀ କରି ପ୍ରସ୍ତୁତି କରିଥିଲେ ଏବଂ ଏକ ମନ୍ଦିର ନିକଟରେ ଯେଉଁଠିକି ଇଂରେଜୀମାନଙ୍କର ଗୋଳା ବାରୁଦ କାରଖାନା ଥିଲା ସେଇ ମନ୍ଦିରକୁ ସେଇ ତେଜସ୍ୱିନୀ ମହିଳା ଆତ୍ମାହୁତି ଦେବା ପାଇଁ ପ୍ରବେଶ କରିଥିଲେ। ତାଙ୍କ ଦେହସାରା ଅନ୍ୟ ମହିଳା ସହଯୋଗୀମାନେ ଘୃତକୁ ଢାଳି ଦେଇଥିଲେ ଏବଂ ସେ ପ୍ରଦୀପକୁ ଧରି ପ୍ରବେଶ କରିଥିଲେ। ନିଜ ବସ୍ତ୍ରରେ ଅଗ୍ନି ସଂଯୋଗ କରିଥିଲେ, ନିଜେ ଆତ୍ମାହୁତି ଦେଇଥିଲେ ଏବଂ ଇଂରେଜୀମାନଙ୍କର ଗୋଳା ବାରୁଦ କାରଖାନାଟି ସମ୍ପୂର୍ଣ୍ଣ ରୂପେ ଜଳି ଧ୍ୱଂସ ହୋଇଯାଇଥିଲା। ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ସବୁ ଧ୍ୱଂସ ହୋଇଯାଇଥିଲା ଏବଂ ରାଣୀ ବିଜୟ ଲାଭ କରିଥିଲେ। ସେଇ ରାଣୀ ସ୍ୱାଧୀନ ଭାବରେ ଶାସକ ଭାବରେ ରହିଥିଲେ। ଏହି ଅଦମ୍ୟ ସାହସୀ ମହିୟସୀ ବୀରାଙ୍ଗନା ହେଉଛନ୍ତି ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ ମୁକ୍ତିଯୋଦ୍ଧା ଏବଂ ପ୍ରଥମ ମୁକ୍ତିଯୋଦ୍ଧା। ମନେ ପଡ଼େ କବି ସୁଭଦ୍ରା କୁମାରୀ ଚୌହାନଙ୍କର ସେହି କାଳଜୟୀ କବିତା, ସିଂହାସନ ହିଲ୍ ଉଠେ ରାଜବଂଶନେ ଭ୍ରୁକୁଟି ତାନି ଥି ବୁଢ଼େ ଭାରତ ମେ ଭି ଆଇ ଫିର୍ ସେ ନୟ ଜବାନୀ ଥି ଗୁମି ହୁଇ ଆଜାଦି କି କିମତ ସ୍ୱପ୍ନେ ପହଚାନି ଥି ଦୂର ଫିରଙ୍ଗୀ କୋ କରନେ କି ସବନେ ମନ ମେ ଠାନି ଥି ଚମକ ଉଠି ସନ 57 ମେ ବହ ତଲବାର ପୁରାନୀ ଥି ବୁନ୍ଦେଲ କି ହର ବୋଲୋ କେ ମୁହ ହମନେ ସୁନି କହାନି ଥି ବୁନ୍ଦେଲ କି ହର ବୋଲୋ କେ ମୁହ ହମନେ ସୁନି କହାନି ଥି ଖୁବ୍ ଲଢ଼ି ମର୍ଦାନୀ ଓହ ତୋ ଝାନ୍ସି ବାଲି ରାନୀ ଥି ଖୁବ୍ ଲଢ଼ି ମର୍ଦାନୀ ଓହ ତୋ ଝାନ୍ସି ବାଲି ରାନୀ ଥି। 1828 କାଶୀଠାରେ ପିତା ମୋରପନ୍ଥ ଏବଂ ମାତା ଭାଗୀରଥୀଙ୍କ କୋଳରେ ଜନ୍ମ ନେଇଥିଲେ ମଣିକର୍ଣ୍ଣିକା ନାମରେ ଏକ ବିଲକ୍ଷଣ ଥିବା ସୁକନ୍ୟା। ମାତାଙ୍କ ଦେହାନ୍ତ ପରେ ପିତାଙ୍କ ସହିତ ବିଠୋରର ପେଶାୱା ବାଜିରାଓଙ୍କ ପରିବାରରେ ଆଶ୍ରୟ ଗ୍ରହଣ କରିଥିଲେ। ମଣିକର୍ଣ୍ଣିକା ନିଜର ଆମାୟିକା ବ୍ୟବହାର ଦ୍ୱାରା ସମସ୍ତଙ୍କର ପ୍ରିୟପାତ୍ରୀ ହୋଇଥିଲେ। ସେ ଥିଲେ ପେଶୱାଙ୍କର ପ୍ରିୟ ଛବେଲି, ମନୁବାଈ ଭାବରେ ସୁପରିଚିତ। ଶିକ୍ଷାରେ ସେ ଅତି ବିଚକ୍ଷଣ ପ୍ରତିଭା, ଅସ୍ତ୍ରଚାଳନରେ ପାରଙ୍ଗଦ ହୋଇଥିଲେ। ଘୋଡ଼ା ଚଳା, ଧନୁ ତୀରନ୍ଦାଜ ଏବଂ ସମସ୍ତ ପ୍ରକାର ଶାରୀରିକ କୁସ୍ତିରେ ସେ ପାରଙ୍ଗଦ ହୋଇଥିଲେ। ତେଜସ୍ୱିନୀ ଅଟଳ ବିଶ୍ୱାସୀ, ଏହି ବାଳିକା ଗୁରୁ ତାତ୍ୟା ଟୋପେଙ୍କ ଦ୍ୱାରା ନିଜ ହୃଦୟରେ ଦେଶପ୍ରେମର ମହାନ ଶିକ୍ଷାକୁ ପ୍ରଜ୍ୱଳିତ କରି ରଖିଥିଲେ। ବିବାହ କରିଥିଲେ ଝାନ୍ସୀର ରାଜା ଗଙ୍ଗାଧର ରାଓଙ୍କୁ ଏବଂ ସେ ପରିଚିତ ହୋଇଥିଲେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଭାବରେ। ନିୟତିର ଖେଳ ଏକ ପୁତ୍ର ସନ୍ତାନ ଦାମୋଦର ମଧ୍ୟ ଜନ୍ମ ନେଇଥିଲେ। ବାଳକ ଅବସ୍ଥାରେ ହିଁ ମୃତ୍ୟୁବରଣ କରିଥିଲେ। 1852 ମସିହାରେ ବଡ଼ଲାଟ ଲର୍ଡ଼ ଡେଲହାଉସିଙ୍କର ଏକ କ୍ରୁର କୁଟିଳ ରାଜନୀତି, ଯାହାକି ରାଜସ୍ୱତ ଲୋପନୀତି ଭାବରେ ଏକ ଆଇନ, ଯାହାଫଳରେ କି ଯେଉଁ ରାଜାଙ୍କର ପୁତ୍ର ସନ୍ତାନ ନଥିବେ ସେହି ରାଜା ପୋଷ୍ୟପୁତ୍ର ଗ୍ରହଣ କରିପାରିବେ ନାହିଁ, ତାଙ୍କ ରାଜ୍ୟ ଇଂରେଜୀ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହୋଇଯିବ। ଏହି କୁଟିଳ ରାଜସ୍ୱତ ଲୋପନୀତିକୁ ଝାନ୍ସୀ ପ୍ରତି ଏକ ବିପଦ ବୋଲି ମହାରାଣୀ ଆଶଙ୍କା କରିଥିଲେ ଏବଂ ନିଜ ସମ୍ପର୍କୀୟ ଆନନ୍ଦ ରାଓଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ଏହି ଘୋଷଣାକୁ ଇଂରେଜୀ ବଡ଼ଲାଟଙ୍କଠାରୁ ପ୍ରେରଣ କରାଯାଇଥିଲା

କିନ୍ତୁ ସ୍ୱୀକାରୋକ୍ତିକୁ ସରକାର ଗ୍ରହଣ କରିନଥିଲେ। ରାଣୀକୁ ଏକ ଚରମ ପତ୍ର ପ୍ରଦାନ କରିଥିଲେ ଯେଉଁଥିରେ ରାଣୀକୁ ମାତ୍ର କିଛି ପେନ୍ସନ୍ ଏବଂ ରହିବା ପାଇଁ ସହରରେ ଏକ ଗୃହ ଯୋଗାଇ ଦିଆଯିବ। ରାଣୀ ଏହି ଅପମାନକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲେ। ନିଜକୁ ଝାନ୍ସୀର ଶାସକ ଭାବେ ଘୋଷଣା କରିଥିଲେ। କୁଟିଳ ଫିରିଙ୍ଗୀମାନଙ୍କ ଅଧୀନରେ କାଠ କଣ୍ଢେଇ ଭଳି ରହି ପରାଧୀନତାର ଅପମାନ ସହିବା ଅପେକ୍ଷା ଯୁଦ୍ଧ କରି ଲଢ଼ିବା ପାଇଁ ଶପଥ ନେଇଥିଲେ। ଏହି ସମୟରେ ଭାରତୀୟ ସିପାହୀମାନେ ମିରଟଠାରେ ବନ୍ଧୁକର ଗୋଳା ମୁଣିରେ ବ୍ୟବହୃତ ହେଉଥିବା ଚମଡ଼ା ଥଳିରେ ଗାଈ ଓ ଘୁଷୁରୀର ଚର୍ବି ବ୍ୟବହାରକୁ ନେଇ ଏକ ବିଦ୍ରୋହ କରିଥିଲେ, ଯେଉଁ ବିଦ୍ରୋହରେ କି ଉଭୟ ହିନ୍ଦୁ ଓ ମୁସଲମାନ ଭେଦ ବିଭେଦ ଭୁଲି ଲଢ଼େଇ କରିଥିଲେ। ଏହି ବିଦ୍ରୋହକୁ ଭାରତର ଐତିହାସିକ ପ୍ରଥମ ସ୍ୱାଧୀନତା ସଂଗ୍ରାମର ଆଖ୍ୟା ଦିଆଯାଏ, କିନ୍ତୁ ଇଂରେଜୀମାନେ ଏହାକୁ ସିପାହୀ ବିଦ୍ରୋହ ବୋଲି ଆଖ୍ୟା ଦେଇଥିଲେ। ବିପ୍ଳବୀ ମଙ୍ଗଳ ପାଣ୍ଡେଙ୍କ ନେତୃତ୍ୱରେ ଏହି ବିପ୍ଳବ ଆରମ୍ଭ ହୋଇଥିଲା। ରାଣୀ ସେହି ଐତିହାସିକ ମହାନ ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ନିଜ ଝାନ୍ସୀରେ ସଦାଶିବ ରାଓ ଭଳି ଆତ୍ମୀୟ ସ୍ୱଜନଙ୍କ ବିଶ୍ୱାସଘାତକତା ସତ୍ତ୍ୱେ ପୁଣି ଅଦମ୍ୟ ସାହସ ଦ୍ୱାରା ନିଜର ମୁଷ୍ଟିମେୟ ସେନାନୀ ଦ୍ୱାରା ଝାନ୍ସୀର ଦୁର୍ଗ ଅଧିକାର କରିପାରିଥିଲେ। ରାଓ ସାହେବ ଗୁରୁ ତାତିଆ ଟୋପେ ରାଣୀ ଲକ୍ଷ୍ମୀବାଈଙ୍କୁ ସମସ୍ତ ପ୍ରକାର ସହାୟତା ଦେଉଥିଲେ। ପ୍ରବଳ ଉତ୍ସାହ ସହ ବ୍ରିଟିଶ ବିଶାଳ ଫୌଜର ସାମ୍ନା କରିବା ପାଇଁ ଚେଷ୍ଟା କରିଥିଲେ। ନିଜ ଶିଶୁପୁତ୍ରକୁ ପିଠିରେ ବାନ୍ଧି ଘୋଡ଼ାରେ ବସି ଅଦମ୍ୟ ସାହସର ସହ ବ୍ରିଟିଶ ସୈନ୍ୟମାନଙ୍କ ମୁକାବିଲା ଜାରି ରଖିଥିଲେ। ଶେଷରେ ଯୁଦ୍ଧ କରି ଆହତ ହୋଇଥିଲେ। 1858ରେ ତାଙ୍କ ଶେଷ ଇଚ୍ଛା ଅନୁସାରେ ମର ଶରୀରକୁ ଅଗ୍ନିରେ ସମର୍ପଣ କରି ଦିଆଗଲା। ଇଂରେଜୀମାନଙ୍କ ଅନେକ ଚେଷ୍ଟା ସତ୍ତ୍ୱେ ତାଙ୍କ ମୃତ ଶରୀରକୁ ମଧ୍ୟ ସ୍ପର୍ଶ କରିପାରିନଥିଲେ। ଆଉ ଜଣେ ନାରୀଙ୍କ କାହାଣୀ, ଯିଏକି ତାଙ୍କ ନାରୀ ସେନାର ଏକ ସୈନିକ ଥିଲେ, ଏହିଭଳି ମହିୟସୀ ଯିଏକି ବ୍ରିଟିଶମାନଙ୍କ ସହିତ ଯୁଦ୍ଧ କଲାବେଳେ ରାଣୀ ଲକ୍ଷ୍ମୀବାଈଙ୍କୁ ସର୍ବଦା ସହାୟତା ଯୋଗାଉଥିଲେ, ସେ ଥିଲେ ବୀରାଙ୍ଗନା ଝଲକାରୀ ବାଈ। ତାଙ୍କ ଚେହେରା ରାଣୀଙ୍କ ଚେହେରା ସହିତ ସମାନ ଥିଲା। ସେ ମଧ୍ୟ ଘୋଡ଼ା ଚଢ଼ା ଅସ୍ତ୍ରଚାଳନାରେ ନିପୁଣା ଥିଲେ। ରାଣୀଙ୍କ ବସ୍ତ୍ର ଆଭୂଷଣ ପିନ୍ଧି ଘୋଡ଼ାରେ ଚଢ଼ି ଯୁଦ୍ଧ କରି ସେ ଅନେକ ଥର ରାଣୀଙ୍କୁ ଇଂରେଜୀମାନଙ୍କ ଠାରୁ ରକ୍ଷା କରିବାକୁ ପ୍ରୟାସ କରିଥିଲେ। ଇଂରେଜୀମାନେ ମଧ୍ୟ ତାଙ୍କୁ ରାଣୀ ବୋଲି ଭାବି ନେଇଥିଲେ। ସେହି ବୀରାଙ୍ଗନା ମଧ୍ୟ ଯୁଦ୍ଧ କରି ଦେଶମାତୃକ ପାଇଁ ନିଜର ସର୍ବସ୍ୱ ବଳି ଚଢ଼ାଇଥିଲେ। ଜଣେ ସାଧାରଣ ନାରୀର ଦେଶ ପାଇଁ ଏ ଅବଦାନକୁ ଏ ଜାତିର ଏ ମାଟିର ପ୍ରତ୍ୟେକ ଧୂଳିକଣା ମନେ ରଖିଥିବ ଏବଂ ସର୍ବଦା ସ୍ମୃତିଚାରଣ କରୁଥିବ। ଆଉ ଜଣେ ନାରୀ ଯିଏକି ତ୍ୟାଗ ସେବା ଓ ମମତାର ମୂର୍ତ୍ତି, ନାରୀ ସମାଜ ଗରିବ ଅବହେଳିତଙ୍କ ପାଇଁ ଆଲୋକ ବର୍ତ୍ତିକା ସାଜିଥିଲେ। ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ମାତୃସ୍ଥାନିଆ, ମଦର ଅଫ୍ ଓଡ଼ିଶା ଫ୍ରିଡମ୍ ଫାଇଟ୍ ଭାବରେ ପରିଚିତ ତ୍ୟାଗର ମୂର୍ତ୍ତି ହେଉଛନ୍ତି ମା ରମାଦେବୀ ଚୌଧୁରୀ। ପିତା ଗୋପାଳ ବଲ୍ଲଭ ଦାସ ଏବଂ ମାତା ବସନ୍ତ କୁମାରୀ ଦେବୀଙ୍କ କୋଳରେ 1899 ଡିସେମ୍ବର 3 ତାରିଖରେ ଜନ୍ମଲାଭ କରିଥିଲେ। ବଡ଼ ବାପା ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ତାଙ୍କ ପ୍ରଭାବରେ ଏବଂ ପିତାମାତାଙ୍କ ପ୍ରଭାବରୁ ଦେଶପ୍ରେମର ପବିତ୍ର ଭାବନା ପିଲାଟି ଦିନରୁ ବ୍ୟକ୍ତିତ୍ୱର ବିଭବରେ ଉଜ୍ଜ୍ୱଳତା ଢାଳି ଦେଉଥିଲା, ପରିଣତ କରୁଥିଲା ତାଙ୍କୁ ଅନନ୍ୟ ଦେଶପ୍ରେମୀ ଭାବରେ। ସ୍ୱାଧୀନତା ସଂଗ୍ରାମୀ ଡେପୁଟି କଲେକ୍ଟର ପଦବୀକୁ ତ୍ୟାଗ କରିଥିବା ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ କରିଥିଲେ। ପିଲାଟି ଦିନରୁ ବିପ୍ଳବୀ ଅରବିନ୍ଦ ଘୋଷ ଏବଂ କନିଷ୍ଠତମ ଶହୀଦ ଖୁଦିରାମ ବୋଷଙ୍କ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ଦେଶ ପାଇଁ ସର୍ବସ୍ୱ ଦେବାକୁ ହେବ ଏହି ଧାରଣା ମନରେ ଦୃଢ଼ ହୋଇଥିଲା। ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ ହୋଇ ସେ ନିଜର 200 ଭରି ସ୍ୱର୍ଣ୍ଣାଳଙ୍କାରକୁ ସ୍ୱାଧୀନତା ନିମନ୍ତେ ସଂଗୃହୀତ ପାଣ୍ଠିକୁ ଦାନ କରିଦେଇଥିଲେ। ସମ୍ପୂର୍ଣ୍ଣ ପରିବାର ତାଙ୍କର ସ୍ୱଦେଶୀ ଗ୍ରହଣ ଓ ବିଦେଶୀ ବର୍ଜନକୁ ବ୍ରତ ଭାବରେ ଗ୍ରହଣ କରିଥିଲେ। ଶାଶୁ ମା ଅତ୍ୟନ୍ତ ରକ୍ଷଣଶୀଳ ମହିଳା, କିନ୍ତୁ ସେ ନିଜ କର୍ତ୍ତବ୍ୟରେ ଅଟଳ ରହି ଶାଶୁ

ଘରର ସମସ୍ତ କର୍ମ ସମ୍ପାଦନ କରି ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ଖଦଡ଼ ପିନ୍ଧାକୁ ସ୍ୱାମୀ ଗୋପବନ୍ଧୁ ଚୌଧୁରୀ, ଦିଅର ନବକୃଷ୍ଣ ଚୌଧୁରୀ, ଯା ମାଳତୀ ଚୌଧୁରୀ, ପୁତ୍ର ମନମୋହନ ଚୌଧୁରୀ, କନ୍ୟା ଅନ୍ନପୂର୍ଣ୍ଣା ମହାରଣା ସମଗ୍ର ପରିବାର ଗ୍ରହଣ କରିଥିଲେ ଏବଂ ଏ ସାରା ପରିବାର ସ୍ୱାଧୀନତା ସଂଗ୍ରାମରେ ସାମିଲ ମଧ୍ୟ ହୋଇଥିଲେ। କଂଗ୍ରେସ ପାଇଁ ଚାନ୍ଦା ସଂଗ୍ରହ, ହରିଜନ ବସ୍ତିରେ ସେବା କରିବା, ଅସ୍ପୃଶ୍ୟତା ନିବାରଣ ସମିତିର ସେକ୍ରେଟାରୀ ଭାବରେ ସେ ଗାଁ ଗାଁ ବୁଲି ଲୋକଙ୍କୁ ବୁଝାଉଥିଲେ, ନିଶା ନିବାରଣ ପାଇଁ ବୁଝାଉଥିଲେ। ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ତାଙ୍କ ସାଥୀମାନଙ୍କୁ ଧରି ପାଇଖାନା ସଫା କରିବା, ଚମଡ଼ା ଛାଲିବା ଇତ୍ୟାଦି କାମ କରୁଥିଲେ। ବରିଠାରେ ସେବାଶ୍ରମ ଗଢ଼ାଯାଇଥିଲା, ନାରୀ ଶିକ୍ଷା, ଖଦି ବୁଣା, ସୂତା କଟା, ରୋଗୀ ସେବା ଏବଂ ନାରୀ ଜାଗରଣ ପାଇଁ ନିଜକୁ ନିୟୋଜିତ କରି ରଖୁଥିଲେ। ସ୍ୱାଧୀନତା ପରେ ସନ୍ଥ ବିନୋବା ଭାବେଙ୍କ ଦ୍ୱାରା ଯେଉଁ ଭୂଦାନ ଓ ଗ୍ରାମଦାନ ଆନ୍ଦୋଳନ ହୋଇଥିଲା ସେଥିରେ ସେ ନିଜକୁ ସାମିଲ କରିଥିଲେ। ବିନୋବାଜୀଙ୍କ ସହ ପଦଯାତ୍ରା କରି ବୁଲିଥିଲେ। ଯେତେବେଳେ ଅସହଯୋଗ ଆନ୍ଦୋଳନ ହୋଇଥିଲା ସେଇଥିରେ ସିଏ ସକ୍ରିୟ ଅଂଶଗ୍ରହଣ କରିଥିଲେ ବାଳିକା ଭାବରେ। ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ସପରିବାର ଏବଂ କାରାବରଣକୁ ହସି ହସି ସହି ନେଇଥିଲେ। ସେ ଥିଲେ ସମ୍ପୂର୍ଣ୍ଣ ଓଡ଼ିଶା ସମାଜ ପାଇଁ ସମ୍ପୂର୍ଣ୍ଣ ଓଡ଼ିଆ ଜାତିର ମା। 4000 କିଲୋମିଟର ପାଦରେ ଚାଲି ଚାଲି ଯାଇ ଗ୍ରାମଦାନର ମହତ୍ଵ ଲୋକଙ୍କୁ ବୁଝାଉଥିଲେ। ସମାଜ ପାଇଁ ଅସୀମ ତ୍ୟାଗ ଓ ସେବାର ମୂର୍ତ୍ତି ଭାବେ ତାଙ୍କୁ ଯମୁନାଲାଲ ବଜାଜ ପୁରସ୍କାର ପ୍ରାପ୍ତ ହୋଇଥିଲା। ଡକ୍ଟର ଅଫ୍ ଫିଲୋସଫି ଉପାଧି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦତ୍ତ। ତାଙ୍କ ସ୍ମୃତିରେ ରମାଦେବୀ ବିଶ୍ୱବିଦ୍ୟାଳୟ ନିର୍ମିତ ହୋଇଛି। ଏହି ଜାତି ତାଙ୍କ କର୍ତ୍ତବ୍ୟ ନିଷ୍ଠା, ତ୍ୟାଗ ଓ ବଳିଦାନ ପାଇଁ ସର୍ବଦା ତାଙ୍କର ସ୍ମୃତିଚାରଣ କରୁଥିବ ଏବଂ ନିଜକୁ ଗୌରବାନ୍ୱିତ ମନେ କରୁଥିବ। ସେହିପରି ଆଉ ଜଣେ ମହିୟସୀ ହେଲେ ଓଡ଼ିଆ ଝିଅ, ଯିଏକି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ଆଇରନ୍ ଲେଡ଼ି ଅଫ୍ ଓଡ଼ିଶା, ଓଡ଼ିଶାର ଲୌହମାନବୀ ଭାବେ ପରିଚିତ। ସେ ଆଉ କେହି ନୁହନ୍ତି, ସେ ଆମ ପ୍ରିୟ ନନ୍ଦିନୀ ଶତପଥୀ। ତାଙ୍କ ଜନ୍ମ 1931 ଜୁନ୍ 9 ତାରିଖରେ କଟକର ପିଠାପୁରଠାରେ। ପିତା କାଳିନ୍ଦୀ ଚରଣ ପାଣିଗ୍ରାହୀ, ଜଣେ ସୁସାହିତ୍ୟିକ ଯିଏକି କବିଚନ୍ଦ୍ର ଉପାଧିରେ ଭୂଷିତ। ମାତା ରତ୍ନମଣି ପାଣିଗ୍ରାହୀଙ୍କ କୋଳରେ ବାଳିକା ଅବସ୍ଥାରେ ମହାତ୍ମା ଗାନ୍ଧୀଙ୍କ କର ବା ମର ଡାକରାରେ ସାମିଲ ହୋଇଥିଲେ। ବାନର ସେନାର ନେତୃତ୍ୱ ନେଇଥିଲେ। ମାତ୍ର 8 ବର୍ଷ ବୟସରେ 1939 ମସିହାରେ ବ୍ରିଟିଶ ୟୁନିଅନ୍ ଜାକ୍ ପତାକାକୁ ପୋଡ଼ି ଦେଇ ଗିରଫ ହୋଇଥିଲେ। ସେ ସାକ୍ଷାତ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ। ତାଙ୍କ ବ୍ୟକ୍ତିତ୍ୱର ପ୍ରଭାବରେ ଏତେ ପ୍ରଭାବିତ ହୋଇଥିଲେ ଯେ ସ୍ୱାଧୀନତାର ମହାମନ୍ତ୍ରରେ ଦୀକ୍ଷିତ ହୋଇଥିଲେ। 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସେ ଭାଗ ନେଇଥିଲେ। ବହୁବିଧ ଗୁଣାବଳୀର ସମାବେଶ ହୋଇଥିଲା ତାଙ୍କ ବ୍ୟକ୍ତିତ୍ୱରେ। ନାରୀ ଶିକ୍ଷାର ଉନ୍ନତି ପାଇଁ ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ। ଏହି ମହାନ ଦେଶପ୍ରେମୀ ମହିଳା ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ତାଙ୍କର ତ୍ୟାଗ ଓ ବଳିଦାନ ପାଇଁ ଏ ଜାତି ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିଥିବେ। ଆମ ଭାରତରେ ଆଉ ଜଣେ ବରପୁତ୍ରୀ ହେଉଛନ୍ତି ଭାରତୀୟ କୋକିଳ ଭାବରେ ସମ୍ମାନିତା ସରୋଜିନୀ ନାଇଡ଼ୁ। ସେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ଜଣେ ବିଦୁଷୀ, ଲେଖିକା, ସାହିତ୍ୟ ସାଧିକା, ଅନୁବାଦିକା, ଔପନ୍ୟାସିକା, ଏମିତି ଜଣେ ସାଧିକା ଯିଏକି ପ୍ରଚ୍ଛଦ ପଟରେ ବି ସ୍ୱାଧୀନତା ପାଇଁ ନିଜର ଭାବନା ଦ୍ୱାରା, ନିଜର ଲେଖନୀ ଦ୍ୱାରା ଏହି ଜାତିକୁ ଜାଗ୍ରତ କରୁଥିଲେ। ପ୍ରତ୍ୟକ୍ଷ ଭାବରେ ମଧ୍ୟ ସେ ଭାରତୀୟ ମୁକ୍ତି ସଂଗ୍ରାମରେ ମୁକ୍ତି

0: ଯୋଦ୍ଧା ସାଜିଥିଲେ। ତାଙ୍କର ଜନ୍ମ ହୋଇଥିଲା 1879 ମସିହାରେ ଏକ ବଙ୍ଗଳା ବ୍ରାହ୍ମଣ ପରିବାରରେ, ପିତା ଅଘୋରନାଥ ଚଟ୍ଟୋପାଧ୍ୟାୟଙ୍କର ସୁକନ୍ୟା ଭାବରେ, ମାତା ବରଦାସୁନ୍ଦରୀଙ୍କ ପ୍ରଭାବରେ। ସେ ଅତ୍ୟନ୍ତ କର୍ମନିଷ୍ଠ କର୍ତ୍ତବ୍ୟପରାୟଣା ଥିଲେ। ତାଙ୍କ ଅପୂର୍ବ ତ୍ୟାଗ, ସାହସିକତା ଏବଂ ଦକ୍ଷ ନେତୃତ୍ୱ ଯୋଗୁଁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ। ଏହିପରି ଜଣେ ମହିୟସୀ ହେଲେ ମାଡ଼ାମ ଭିକାଜି କାମା, ଯିଏକି ସ୍ୱାଧୀନତାର ବହୁତ ପୂର୍ବରୁ 1907 ମସିହାରେ ବିଦେଶୀ ମାଟିରେ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ଭାରତୀୟ ଜାତୀୟ ପତାକାକୁ ପ୍ରଦର୍ଶନ କରିଥିଲେ। ଏହିପରି ଆଉ ଜଣେ ମହିଳା ହେଲେ କ୍ୟାପ୍ଟେନ ଲକ୍ଷ୍ମୀ ସେହଗଲ, ଯିଏକି ଜଣେ ଚିକିତ୍ସିକା ଥିଲେ। ସୁବାଷ ବୋଷଙ୍କ ଝାନ୍ସୀ ରେଜିମେଣ୍ଟରେ ସାମିଲ ହୋଇ ତାହାର ନେତୃତ୍ୱ ନେଇଥିଲେ। କ୍ୟାପ୍ଟେନ ଭାବରେ ହଜାର ହଜାର ମହିଳାଙ୍କୁ ସାମିଲ କରିଥିଲେ ଏହି ରେଜିମେଣ୍ଟରେ। ଏହି ସ୍ୱାଧୀନତା ସଂଗ୍ରାମର ଆକାଶରେ ଜାଜ୍ୱଲ୍ୟମାନ ତାରକାମାନଙ୍କୁ ଏହି ଜାତି ସର୍ବଦା ପ୍ରଣାମ କରୁଥିବ, ସମ୍ମାନ କରୁଥିବ ଏବଂ ଉତ୍ତର ପିଢ଼ିକୁ ସେମାନଙ୍କର ତ୍ୟାଗ ଓ ବଳିଦାନର କାହାଣୀ କହୁଥିବ। ଏହି ଜାତିର ଇତିହାସରେ ଅମ୍ଳାନ ଅକ୍ଷରର ସ୍ମାରକୀ ଲେଖିଯାଇଛନ୍ତି, ସେଇମାନଙ୍କ ଚରଣରେ ସତ ପ୍ରଣାମ, ସେଇମାନଙ୍କ ଚରଣରେ ସତ ପ୍ରଣାମ।
1: ଆମ ଷ୍ଟୁଡ଼ିଓକୁ ଆସି ଏତେ ସମୟ ଦେଇଥିବାରୁ ଆମ ଶକ୍ତିରୂପା କାର୍ଯ୍ୟକ୍ରମ ଓ ଆକାଶବାଣୀ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର ଭଉଣୀ। ଶୁଣୁଥିଲେ ଆଲୋଚନା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନାରୀ ନେତ୍ରୀଙ୍କ ଅବଦାନ, ସାହିତ୍ୟିକା ଶ୍ରୀମତୀ ସ୍ୱପ୍ନା ପ୍ରଧାନ।

ପ୍ରତ୍ୟେକ ନାରୀ ଭାରତର ସ୍ୱାଧୀନତାର ମହାଯାତ୍ରାରେ ଅମୂଲ୍ୟ ଅବଦାନ ରଖିଛନ୍ତି। ସେମାନଙ୍କ ସଂଗ୍ରାମ ଆମକୁ ଶିଖାଏ ଯେ ଦେଶର ସ୍ୱାଧୀନତା ମର୍ଯ୍ୟାଦା ଓ ଅଧିକାର ପାଇଁ ନାରୀ ପୁରୁଷ ସମସ୍ତେ ଏକାଠି ହୋଇ ସଂଗ୍ରାମ କରିପାରନ୍ତି। ଭାରତୀୟ ନାରୀନେତ୍ରୀମାନଙ୍କ ଏହି ଅବଦାନ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ। ଆଜିର ଶକ୍ତିରୂପା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆପଣ ମତାମତ ଦେଇପାରିବେ। ଆମ ନମ୍ବରଟି ହେଲା 8895994143। ଏବେ ଆପଣଙ୍କଠୁ ବିଦାୟ ନେଉଛି ମୁଁ ସସ୍ମିତା ମହାନ୍ତି। ନମସ୍କାର।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ମହିଳାମାନଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଶକ୍ତି ରୂପା।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି। ଫସିଲା
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଏଇ କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର। ଓ ଲଭଲି, ୱେଲ୍ ଡନ୍। ବିଜନେସ୍ ଲୋନ୍ ଆପ୍ରୁଭ୍ଡ। ଏବେ ହେବ ବଡ଼ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ, ତା ସାଥିରେ ନୂଆ କାର୍ ବି ନେଇନିଅ ସେଇ ଲୋନ୍ରେ। ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ EMI ଭର, କ୍ରେଡିଟ୍ ସ୍କୋର ବଢ଼ାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ। କାର୍ ନୁହେଁ ତୁମର ଫଟୋ ହିଁ ନେଇଯାଅ। ଆପଣ କିଏ?
3: RBI କହେ,
4: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
5: ଚାଷୀ ଭାଇ ଭଉଣୀମାନେ, PM କିଷାନ କିସ୍ତି ପାଇବା ପାଇଁ ବାର୍ଷିକ EKYC ବାଧ୍ୟତାମୂଳକ। ଏଥିପାଇଁ PM kisan.gov.in ପୋର୍ଟାଲରେ ନିଜର EKYC ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା PM କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ

0: ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଏହି କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
2: ଆସିଗଲା ସାଲେରି?
3: ହଁ,
2: ଏବେ ନୂଆ ଝୁମୁକା?
4: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ଦିନ 1:50 ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ଓଡ଼ିଆରେ ସମ୍ବାଦ, ମିଡ୍ ଡେ ନ୍ୟୁଜ୍, ଦୁପହର ସମାଚାର ଏବଂ ଆଞ୍ଚଳିକ ସମ୍ବାଦ ପର୍ଯ୍ୟାୟକ୍ରମେ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନମନୀୟତା, ନବସୃଜନ, ସହଯୋଗ ଓ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗକୁ ନେଇ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ପରିବେଶ ମନ୍ତ୍ରୀଙ୍କ ବୈଠକ। ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଧେୟକ ନେଇ ବିରୋଧୀ ଦଳଗୁଡ଼ିକ ଅପପ୍ରଚାର କରୁଥିବା କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଓଡ଼ିଶା ସମେତ 6 ରାଜ୍ୟକୁ ଆଜି ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି। ଓଡ଼ିଶାରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଗାଜା ଅସ୍ତ୍ରବିରତି ଯୋଜନା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଥିବା ଆମେରିକାର ସ୍ୱତନ୍ତ୍ର ରାଷ୍ଟ୍ରଦୂତଙ୍କ ସୂଚନା। ଏବଂ BWF ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ୍ସିପ୍ରେ ମ୍ୟାଁମାର ପ୍ରତିପକ୍ଷଙ୍କୁ ପରାସ୍ତ କରି ଭାରତର ଉନ୍ନତି ହୁଡ୍ଡା ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଦ୍ୱାଦଶ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପରିବେଶ ମନ୍ତ୍ରୀମାନଙ୍କ ବୈଠକ ଜାରି ରହିଛି। ଏହି ବୈଠକରେ ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ନୀତି ନିର୍ଦ୍ଧାରକ ଏବଂ ବିଭିନ୍ନ ସଦସ୍ୟ ଦେଶର ପ୍ରତିନିଧିମାନେ ଯୋଗଦେଇ ପରିବେଶ ସହଯୋଗ କ୍ଷେତ୍ରରେ ସମନ୍ୱୟ ଦୃଢ଼ କରିବା ବିଷୟରେ ଆଲୋଚନା କରୁଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତ ଅଧ୍ୟକ୍ଷତାରେ ହେଉଥିବା ବ୍ରିକ୍ସ ବୈଠକର ଶୀର୍ଷକ ରହିଛି ନମନୀୟତା, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ଏହି ମଞ୍ଚ ଜରିଆରେ ପରିବେଶ କାର୍ଯ୍ୟକାରୀ ଗୋଷ୍ଠୀ ଲାଗି ଅର୍ଥପୂର୍ଣ୍ଣ ଆଲୋଚନା ସହ ସକାରାତ୍ମକ ନିର୍ଯାସରେ ସଦସ୍ୟ ଦେଶମାନେ ପହଞ୍ଚପାରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଧେୟକକୁ ନେଇ ବିରୋଧୀ ଦଳଗୁଡ଼ିକ ଅପପ୍ରଚାର କରୁଥିବା କହିଛନ୍ତି। ଏକ ଘରୋଇ ସମ୍ବାଦ ସଂସ୍ଥାକୁ ସାକ୍ଷାତକାର ଦେବା ଅବସରରେ ଶ୍ରୀ ରିଜିଜୁ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି। ସେ କହିଛନ୍ତି, ଏହି ବିଧେୟକରେ ବିଦେଶୀ ଅନୁଦାନ ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଅଣାଯାଇପାରିବ। ସେ କହିଛନ୍ତି, ସମ୍ପୃକ୍ତ ବିଧେୟକକୁ ସଂସଦୀୟ କମିଟିକୁ ପଠାଇବା ନିଷ୍ପତ୍ତି ଯଥାର୍ଥ। ସେ ଅଭିଯୋଗ କରିଛନ୍ତି, ବିରୋଧୀ ଦଳଗୁଡ଼ିକ ଏ ସମ୍ପର୍କରେ ମିଛ କହୁଛନ୍ତି।
1: पूरा झूठ फैलाया देश भर में कि FCRA जो है क्रिश्चियन मिशनरी को टारगेट किया जा रहा है, जबकि क्रिश्चियन मिशनरी का टोटल इंडिया का जो फॉरेन कंट्रीब्यूशन आते हैं वो 16% है, बाकी तो सब हिंदू का है। तो प्रोटेस्ट ज्यादा करना है तो हिंदू लोग करना चाहिए, क्योंकि सबसे ज्यादा तो हिंदू का है। देखिए, इस तरह का झूठे बातें फैला करके राजनीति करना बिल्कुल ठीक नहीं है।
0: झारखंड सरकार 24 दिन धरी छात्र आंदोलन चलवा पर JSSC CGL परीक्षा को बातिल करिसंती। ଏଥିସହିତ ଘରୋଇ ସଂସ୍ଥା TDPL ଦ୍ୱାରା କରାଯାଇଥିବା ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ବାତିଲ କରାଯାଇଛି। ଏହି ଘୋଷଣା ପରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନାନୁଯାୟୀ ଝାଡ଼ଖଣ୍ଡ ସରକାର 2014 ପରଠାରୁ JPSC ଏବଂ JSSC ପରୀକ୍ଷାଗୁଡ଼ିକର ତଦନ୍ତ କରାଇବା ଲାଗି ମଧ୍ୟ ଘୋଷଣା କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ ଜୟପାଲ ସିଂ ମୁଣ୍ଡା ଷ୍ଟାଡିୟମ୍ରେ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ। ପୂର୍ବ ପରୀକ୍ଷାଗୁଡ଼ିକର ତଦନ୍ତ ଲାଗି IAS ଅଧିକାରୀ ଅମିତାଭ କୌଶଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସମ୍ପୃକ୍ତ କମିଟି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ଆଣିବା ଲାଗି ରିପୋର୍ଟ ପ୍ରଦାନ କରିବ। ପରେ ମନ୍ତ୍ରୀ ଦୀପିକା ପାଣ୍ଡେ, ସ୍ୱାସ୍ଥ୍ୟମନ୍ତ୍ରୀ ଇରଫାନ ଅନସାରୀ ଏବଂ ବିଧାୟକ ଜୟରାମ କୁମାର ସଦର ହସ୍ପିଟାଲ

ଶିକ୍ଷକମାନଙ୍କୁ ଯାଇ ଆମରଣ ଅନଶନ କରୁଥିବା ଦେବେନ୍ଦ୍ରନାଥ ମାହାତୋ ଏବଂ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଫଳରସ ପିଆଇ ଅନଶନ ଭଙ୍ଗ କରାଇଥିଲେ। ଓଡ଼ିଶା ସମେତ ଛଅଟି ରାଜ୍ୟକୁ ଆଜି ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ବିଭାଗୀୟ ସୂଚନା ଅନୁଯାୟୀ ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଜାମ୍ମୁ କାଶ୍ମୀର, ଲଦାଖ, ତାମିଲନାଡ଼ୁ, ପୁଡ଼ୁଚେରୀ ଏବଂ ଅନ୍ୟାନ୍ୟ କେତେକ ସ୍ଥାନରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ସାତଟି ଜିଲ୍ଲା ପ୍ରଭାବିତ ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରନ୍ଧା ଖାଦ୍ୟ ଓ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଛଅଟି ମୋବାଇଲ୍ ଚିକିତ୍ସା ୟୁନିଟ୍ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ସୂଚନା ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ପ୍ରଭାବିତ ଲୋକଙ୍କ ପାଖରେ ତ୍ୱରିତ ସ୍ୱାସ୍ଥ୍ୟସେବା ସହ ଆବଶ୍ୟକ ଔଷଧ ଓ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରାଯାଇଥିବା କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କର ଗତକାଲି ନୂଆଦିଲ୍ଲୀ ଏମ୍ସରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏମ୍ସ ପକ୍ଷରୁ ପ୍ରକାଶିତ ବିବୃତ୍ତି ଅନୁଯାୟୀ ହୃଦ୍ରୋଗ ବିଭାଗରେ ଶ୍ରୀ ନଡ୍ଡାଙ୍କୁ ନିରୀକ୍ଷଣରେ ରଖାଯାଇଛି। ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଆମେରିକାର ସ୍ୱତନ୍ତ୍ର ରାଷ୍ଟ୍ରଦୂତ ଜେରେଡ୍ କ୍ରୁଶନର କହିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁଙ୍କ ସହ ଗାଜା ଅସ୍ତ୍ରବିରତି ଯୋଜନା ସମ୍ପର୍କରେ ପ୍ରାୟ 4 ଘଣ୍ଟା ଧରି ହୋଇଥିବା ଆଲୋଚନା ସଫଳ ହୋଇଛି। ସେ କହିଛନ୍ତି ଆଲୋଚନା କାଳରେ ଗାଜାର ପୁନର୍ନିର୍ମାଣ, ସୈନ୍ୟ ଅପସାରଣ ଏବଂ ଇସ୍ରାଏଲ୍ର ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ତାଙ୍କ ପ୍ରତିନିଧି ଦଳ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନଗୁଡ଼ିକର ମଧ୍ୟ ଉତ୍ତର ରଖାଯାଇଥିଲା ବୋଲି ସେ କହିଛନ୍ତି। କିଭଳି ଭାବେ ଭୁଲ୍ ବୁଝାମଣା ଓ ମିଥ୍ୟା ସୂଚନା ଫଳରେ ଏଭଳି ଘଟଣା ଘଟିଛି ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଗାଜାର ପୁନଃନିର୍ମାଣ ପାଇଁ ଆମେରିକା ପ୍ରତିଶ୍ରତିବଦ୍ଧ, କିନ୍ତୁ ସେଠାରୁ ସୈନ୍ୟ ଅପସାରଣ ନ ହେବା ପର୍ଯ୍ୟନ୍ତ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ନାହିଁ ବୋଲି ସେ କହିଛନ୍ତି। ଆଲୋଚନା ପୂର୍ବରୁ ଶ୍ରୀ କୃଷ୍ଣର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଟ୍ରମ୍ପ ସମର୍ଥିତ ଗାଜା ଅସ୍ତ୍ରବିରତି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେବା ସହ ଏଥିରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନ କରିବା ଲାଗି ଅନୁରୋଧ କରିଥିଲେ। ପୂର୍ବରୁ ଶ୍ରୀ ନେତାନ୍ୟାହୁ ଟ୍ରମ୍ପ ପ୍ରଶାସନର 15 ସୂତ୍ରୀ ଗାଜା ଅସ୍ତ୍ରବିରତି ଯୋଜନାକୁ ପ୍ରତ୍ୟାଖ୍ୟାନ କରିବା ପରେ ଶ୍ରୀ କୃଷ୍ଣର ଆଜି ବୈଠକରେ ମିଳିତ ହୋଇଥିଲେ। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଅଶାନ୍ତ ପରିବେଶ ଲାଗି ରହିଥିବା ବେଳେ ମିଳିତ କାଶ୍ମୀର ପିପୁଲ୍ସ ନ୍ୟାସନାଲ୍ ପାର୍ଟି ପାକିସ୍ତାନୀ ସୁରକ୍ଷା ବଳ ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ମାନବାଧିକାର ଉଲ୍ଲଙ୍ଘନ କରୁଥିବା ନେଇ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଦୃଷ୍ଟି ଆକର୍ଷଣ କରିଛି। ସେହି ଅଞ୍ଚଳରେ ସାଧାରଣ ଲୋକଙ୍କ ମୃତ୍ୟୁ, ବେନିୟମ ଗିରଫଦାରୀ, ବଳପୂର୍ବକ ଅପହରଣ କରାଇବା ଭଳି ବିଷୟକୁ ନେଇ ଦଳ ଚିନ୍ତା ବ୍ୟକ୍ତ କରିଛି। ସେଠାରେ ଚାଲିଥିବା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ବନ୍ଦ କରିବା ଲାଗି ପ୍ରତିବନ୍ଧକ ଜାରି କରାଯାଇଛି। ସଂଗଠନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ହେପାଜତରେ ଥିବାବେଳେ ହତ୍ୟା, ନିର୍ଯାତନା, ବେନିୟମ ଅଟକ ଏବଂ ଅତ୍ୟଧିକ ବଳପ୍ରୟୋଗ ଘଟଣାର ସଂଗଠନ ତଦନ୍ତ ଦାବି କରିଛି। ଜାତିସଂଘ ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ଆକ୍ରମଣ ନ କରିବା ଲାଗି ପାକିସ୍ତାନ ଉପରେ ଚାପ ପକାଇବାକୁ ସଂଗଠନ ଅନୁରୋଧ କରିଛି। ଜାମ୍ବିଆ ରାଷ୍ଟ୍ରପତି ହାକାଇନ୍ଦେ ହିଚିଲେମା ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିବେ। ଜାମ୍ବିଆର ନିର୍ବାଚନ କମିଶନ ଏହି ବିଷୟ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ହିଚିଲେମା 51%ରୁ ଅଧିକ ଭୋଟ୍ ପାଇଛନ୍ତି। ତାଙ୍କୁ 29,65,326 ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିପକ୍ଷ ପ୍ରାର୍ଥୀ ବ୍ରିଆନ୍ ମୁଣ୍ଡୁବିଲେଙ୍କୁ 18,56,217 ଖଣ୍ଡ ଭୋଟ୍ ମିଳିଛି। କର୍ଣ୍ଣାଟକ ଲୋକସେବା ଆୟୋଗ କେପିଏସ୍ସିରେ ହୋଇଥିବା ଅନିୟମିତତା ସହ ଜଡ଼ିତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଆଜି 21 ସ୍ଥାନରେ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଜବତ କରିଛି। କେପିଏସ୍ସି କାର୍ଯ୍ୟାଳୟ, ନିଲମ୍ବିତ କେପିଏସ୍ସି ଅଧ୍ୟକ୍ଷ ଶିବଶଙ୍କରପ୍ପା ଏସ୍ ସାହୁକାରଙ୍କ ବାସଭବନ, ସଦସ୍ୟ ଶାନ୍ତା ହୋସ୍ମାନୀଙ୍କ ବାସଭବନ, ମଧ୍ୟସ୍ଥିକ କାର୍ଯ୍ୟାଳୟ, ଏଡୁଟେଷ୍ଟ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ପ୍ରାଣୀଧନ ଅଧିକାରୀ ଭାବେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ବାସଗୃହ ଆଦିରେ ଇଡି ଚଢ଼ଉ ଜାରି ରଖିଛି। କର୍ଣ୍ଣାଟକ ଏବଂ ଅହମ୍ମଦାବାଦର ଏହି 21 ସ୍ଥାନରେ ଚଢ଼ଉ କରାଯାଉଛି। ଇଡି ସୂଚନା ଅନୁଯାୟୀ ପ୍ରାଣୀଧନ ଅଧିକାରୀ ଚୟନ ମାମଲାରେ ଅନିୟମିତତା ଏବଂ ଅର୍ଥ କାରବାର ହୋଇଥିବା ଅଭିଯୋଗରେ ଅନେକଗୁଡ଼ିଏ ଏତଲା ପଞ୍ଜିକୃତ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ସୂଚନା ମୁତାବକ ପ୍ରଶ୍ନପତ୍ର ପ୍ରଘଟ, ଓଏମ୍ଆର୍ ଉତ୍ତରପତ୍ରରେ ଟେମ୍ପରିଂ ଏବଂ କେପିଏସ୍ସି କାର୍ଯ୍ୟରତ ଅଧିକାରୀଙ୍କ ସମ୍ପର୍କୀୟମାନଙ୍କୁ ସୁଯୋଗ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଗୁଜରାଟର ନୂଆ ରାଜ୍ୟ ଦଳୀୟ ମୁଖ୍ୟ ନିଯୁକ୍ତ କରିଛନ୍ତି। ବିନୋଦ ତାୱଡେଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗଦୀଶ ଈଶ୍ୱରଭାଇ ପଟେଲଙ୍କୁ ସହକାରୀ ଭାବେ ନିଯୁକ୍ତି ମିଳିଛି। ସେହିପରି ଡକ୍ଟର ସତୀଶ ପୁନିଆଙ୍କୁ ପଞ୍ଜାବ ଏବଂ ତରୁଣ ଚୁଙ୍କୁ ଗୁଜରାଟର ଦାୟିତ୍ୱ ଦିଆଯାଇଛି। ଜାମ୍ମୁ କାଶ୍ମୀରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ସମ୍ପର୍କରେ ଖବର ପାଇବା ପରେ ସୁରକ୍ଷା ବାହିନୀ ଆଜି

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରି ହଜାରେ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କହିଲେ ବନ୍ୟା ଯୋଗୁଁ 6 ଜିଲ୍ଲାର 74 ବ୍ଲକ ପ୍ରଭାବିତ। ଅବପାତର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଐତିହ୍ୟ ଗ୍ରାମ ରଘୁରାଜପୁରଠାରେ 23,82,00,000 ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ। ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି କରାଯାଉଛି ନିଶାମୁକ୍ତ ଶପଥ ଅଭିଯାନ। ଏବଂ ଭୁବନେଶ୍ୱରଠାରେ ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହଜାରେ କୋଟି ଟଙ୍କାର 10 ସୂତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି। ଭୁବନେଶ୍ୱରଠାରେ ଆଜି ରାଜ୍ୟରେ ବନ୍ୟା ସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ମାଝି କହିଛନ୍ତି, ଶୂନ୍ୟ ମୃତାହତ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଭାବିତ ଜନସାଧାରଣଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ଯୋଗାଇ ଦେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପ୍ରଭାବିତ ଅଞ୍ଚଳରୁ ଜନସାଧାରଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆବଶ୍ୟକତା ଅନୁଯାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ସ୍ଥିତିର ନିରନ୍ତର ଅନୁଧ୍ୟାନ ସହ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗର ସମନ୍ୱୟରେ ତ୍ୱରିତ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: 6 ଜିଲ୍ଲାରେ ସମୁଦାୟ 550 ରିଲିଫ୍ କ୍ୟାମ୍ପ ଜରିଆରେ ପ୍ରଭାବିତ ଲୋକଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ସହିତ ଆମର ଶୁଖିଲା ରେସନ୍ ମଧ୍ୟ ଆମେ ସେମାନଙ୍କ ପାଖରେ ପହଞ୍ଚାଇବାରେ ମାନ କାମ କରୁଛନ୍ତି। ପ୍ରଥମେ ଆମେ 26 କୋଟି ଟଙ୍କା ଏବଂ ପରେ ଆଉ 110 କୋଟି, ଏହିଭଳି ଭାବରେ 2 ପର୍ଯ୍ୟାୟରେ ସମୁଦାୟ 136 କୋଟି ଟଙ୍କା ଆମର SRC ଜରିଆରେ ପଇସା ଲୋକଙ୍କ ପାଖରେ ପହଞ୍ଚାଯାଇଛି। ଏବଂ ବନ୍ୟା ଛାଡ଼ିବା ପରେ ଅଧିକାରୀମାନଙ୍କ ଦ୍ୱାରା ଯେଉଁ କ୍ଷୟକ୍ଷତି ଆକଳନ ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ଆସିଲା ପରେ ସମ୍ପୂର୍ଣ୍ଣ ସହାୟତାର ବ୍ୟବସ୍ଥା ମଧ୍ୟ ଇଏ କରାଯିବ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟାରେ ରାଜ୍ୟର 6 ଜିଲ୍ଲାର 74 ବ୍ଲକ ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାର 10 ବ୍ଲକର 270 ଗ୍ରାମର 2,80,000 ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର 4 ବ୍ଲକର 149 ଗ୍ରାମର 2,59,000

5000 ଲୋକ ପ୍ରଭାବିତ ହୋଇଛନ୍ତି। 6 ଜିଲ୍ଲାରେ 45 ଓଡ୍ରାଫ୍ ଓ 8 ଏନ୍ଡିଆର୍ଏଫ୍ ଦଳକୁ ମୁତୟନ କରାଯାଇଛି। 33% କିମ୍ବା ତାଠାରୁ ଅଧିକ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା 8500, ଜଳସେଚିତ ଜମି ପାଇଁ 17000 ଓ 12 ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା 22500 ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବାକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ବନ୍ୟା ପରବର୍ତ୍ତୀ ରୋଗପୋକ ଜନିତ କ୍ଷୟକ୍ଷତି ପାଇଁ 75% ରିହାତି ମିଳିବ। କ୍ଷତିଗ୍ରସ୍ତ ଉଠା ଜଳସେଚନର ମରାମତି କାର୍ଯ୍ୟ ଖୁବ୍ ଶୀଘ୍ର କରାଯିବ। ହସ୍ତଶିଳ୍ପ କ୍ଷତି ପାଇଁ 5000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହେବା ପରେ ସହାୟତା ରାଶି ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। କାଣି ଓ ବୈତରଣୀ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଜିଲ୍ଲାର 284578 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 95457 ଜଣ ଜଳବନ୍ଦୀ ହୋଇ ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ 203 ଆଶ୍ରୟସ୍ଥଳୀରେ 77680 ଜଣଙ୍କୁ ରଖାଯାଇଛି। ବନ୍ୟା ଯୋଗୁଁ 18642 ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଳେ 98554 ପ୍ରାଣୀ ସମ୍ପଦ ପ୍ରଭାବିତ ହୋଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ 3 ଓଡ୍ରାଫ୍, 2 ଏନ୍ଡିଆର୍ଏଫ୍ ଓ 12 ଅଗ୍ନିଶମ ବାହିନୀ ଓ 12 ପୁଲିସ୍ ଟିମ୍କୁ ମୁତୟନ କରାଯାଇଛି। ଏହା ସହିତ ପ୍ରଭାବିତ ଅଞ୍ଚଳରେ 12 ମେଡିକାଲ୍ ଟିମ୍ ଓ 12 ପ୍ରାଣୀ ଚିକିତ୍ସା ଟିମ୍ ନିୟୋଜିତ ଅଛନ୍ତି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ, ଜଳକା, ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି, ବୈତରଣୀ ନଦୀର ଜଳସ୍ତର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ତଳମୁଣ୍ଡରେ ପାଣି କମିନଥିବା ବେଳେ ଲଘୁଚାପ ପାଇଁ ଉପରମୁଣ୍ଡରେ ବର୍ଷା ଜାରି ରହିଛି। ବିଭାଗ ପକ୍ଷରୁ ବୈତରଣୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ଶ୍ରୀ ରାଉତ କହିଛନ୍ତି। ବନ୍ୟାରେ ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି 7 ଜିଲ୍ଲା ପ୍ରଭାବିତ ହୋଇଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ସବୁ ଜିଲ୍ଲାରେ ସତର୍କ ସୂଚନା ସହ ପ୍ରାଣୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି। 36 ର୍ୟାପିଡ୍ ରେସ୍ପନ୍ସ ଟିମ୍, 50 ପ୍ରାଣୀ ଚିକିତ୍ସା କ୍ୟାମ୍ପ ଓ ପ୍ରାଣୀମାନଙ୍କର ଟିକାକରଣର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ସର୍ବାଧିକ 273 mm ବର୍ଷା ରେକର୍ଡ କରାଯାଇଛି। ଆଜି ଦିନ 2 ସୁଦ୍ଧା ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀର ଜଳ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ବିପଦ ସଂକେତ 18.3 meter ହୋଇଥିବା ବେଳେ ଏବେ ସେଠାରେ ଜଳସ୍ତର 18.95 meter ରହିଛି। ସେହିପରି ଜିଲ୍ଲାରେ ସାଳନ୍ଦୀ ନଦୀ ରାଜଘାଟଠାରେ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ହୀରାକୁଦ ଜଳଭଣ୍ଡାର 10 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର 619.97 ଘନଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 191558 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 156690 ଘନଫୁଟ ନିଷ୍କାସିତ ହେଉଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଜିଲ୍ଲା ରଘୁରାଜପୁର ଐତିହ୍ୟ ଗ୍ରାମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସମନ୍ୱିତ ପର୍ଯ୍ୟଟନର ବିକାଶ ନିମନ୍ତେ 23.82 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ଅର୍ଥରାଶି ରଘୁରାଜପୁରର ପଟ୍ଟଚିତ୍ର, ଗୋଟିପୁଅ ନୃତ୍ୟ, କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହନ ଦେବା ସହ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା ଯୋଗାଇ ଦେବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ରଘୁରାଜପୁରକୁ ପରିଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ନେଇ ଗମନାଗମନ ପ୍ରକଳ୍ପକୁ ଯୋଜନାରେ ସାମିଲ କରାଯାଇଛି। କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ସମାଜ ଗଠନ ଓ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ରାଜ୍ୟବ୍ୟାପୀ ନିଶାମୁକ୍ତ ଶପଥ ଅଭିଯାନ ଆୟୋଜନ କରାଯାଉଛି। ଅଭିଯାନରେ ରାଜ୍ୟରେ ଅତି କମ୍ରେ 10% ଲୋକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ ଓ ବିଭିନ୍ନ ସାମାଜିକ ସଂଗଠନର ସହଭାଗିତାରେ ଏହି ଶପଥ ପାଠ କାର୍ଯ୍ୟକ୍ରମ କରାଯାଉଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ସାମୂହିକ ନିଶାମୁକ୍ତି ଶପଥ ପାଠ କରାଯାଇଛି।

ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପାଇଁ ଇ କେୱାଇସି କରିବାର ଶେଷ ତାରିଖ ଆସନ୍ତା ରବିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସମୟସୀମା ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ତୈଳ କମ୍ପାନୀଗୁଡ଼ିକରେ ବିଭିନ୍ନ ବୈଷୟିକ ତ୍ରୁଟି ଓ ଗ୍ୟାସ୍ ଏଜେନ୍ସିଗୁଡ଼ିକରେ ଗ୍ରାହକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଇ କେୱାଇସି ସମୟସୀମାକୁ ବୃଦ୍ଧି କରାଯାଇଛି। ଭଦ୍ରକ ଜିଲ୍ଲା କହରାପୋଖରୀସ୍ଥିତ କ୍ରାନ୍ତି ମଇଦାନ ଓ ଭଣ୍ଡାରୀପୋଖରୀ ଥାନା ପରିସରରେ 1942 ଭାରତ ଛାଡ଼ ଆନ୍ଦୋଳନର ସ୍କାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଓ ଜିଲ୍ଲା ପୁଲିସ୍ ପ୍ରଶାସନ, ଜନପ୍ରତିନିଧି ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍କୃତିଚାରଣ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍ଏସିସ୍ଥିତ କଲ୍ୟାଣ ମଣ୍ଡପଠାରେ ପିଏମ୍ ବିଶ୍ୱକର୍ମା ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ କାରିଗର ଓ ଶିଳ୍ପୀମାନଙ୍କୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ କରାଇବା ଲକ୍ଷ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବ୍ରାଣ୍ଡ ପ୍ରତିଷ୍ଠା ଓ ବଜାର ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ନୟାଗଡ଼ ଜିଲ୍ଲା ବାଇପାସ୍ସ୍ଥିତ ବଡ଼ ପଣ୍ଡୁସର ଏବଂ ଇଟାମାଟିଠାରେ ବସ୍ ଦୁର୍ଘଟଣାରେ 20ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ଓ 3 ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚ ତଦନ୍ତ ଜାରି ରଖିଛି। ବସ୍ଟି 30 ଫୁଟ ତଳକୁ ଖାଇ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱରଠାରେ ଆସନ୍ତା ମାସ 3ରୁ 6 ତାରିଖ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ପଞ୍ଜିକୃତ ଖେଳାଳିମାନେ ହାସଲ କରିଥିବା ର୍ୟାଙ୍କିଙ୍ଗ୍ ପଏଣ୍ଟ ଏବଂ ଗୋଟିଏ ଟ୍ରାଏଲ୍ସକୁ ନେଇ ଖେଳାଳିଙ୍କ ନାମ ଚୟନ କରାଯାଇଛି। ପ୍ରତିଯୋଗିତାରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ଖେଳାଳିମାନେ ଅଂଶଗ୍ରହଣ କରିବେ। ପୂର୍ବାଞ୍ଚଳ ପ୍ରତିଯୋଗିତା ପୂର୍ବରୁ ଭୁବନେଶ୍ୱରଠାରେ ଗତକାଲିଠାରୁ ଓଡ଼ିଶା ଦଳର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିର 30 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ସମ୍ବାଦ ପୁଣିଥରେ। ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରି 1000 କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କହିଲେ ବନ୍ୟା ଯୋଗୁଁ 6ଟି ଜିଲ୍ଲାର 74ଟି ବ୍ଲକ ପ୍ରଭାବିତ। ଅବପାତର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଐତିହ୍ୟ ଗ୍ରାମ ରଘୁରାଜପୁରଠାରେ 23 କୋଟି 82 ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ। ରାଜ୍ୟରେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଅନୁଷ୍ଠିତ ହେଉଛି ନିଶାମୁକ୍ତ ଶପଥ ଅଭିଯାନ ଏବଂ ଭୁବନେଶ୍ୱରଠାରେ ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ଓଡ଼ିଆରେ ସମ୍ବାଦ ମିଡ୍ ଡେ ନ୍ୟୁଜ୍ ଦୁପହର ସମାଚାର ଏବଂ ଆଞ୍ଚଳିକ ସମ୍ବାଦ ପର୍ଯ୍ୟାୟକ୍ରମେ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀରୁ। ଏବେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଭାରତ କଥାଚିତ୍ରରୁ କଣ୍ଠଶିଳ୍ପୀ ଅଭିଜିତ ଶ୍ରୀବାସ୍ତବ, ଗୀତ ରଚନା ଇର୍ଶାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଓ ଶେଖର।

0: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା କଥାଚିତ୍ରରୁ କଣ୍ଠଶିଳ୍ପୀ ଜାଭେଦ ବସିର ଗୀତ ରଚନା ରଜତ ଅରୋରା ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ
1: ଇଶ୍କ

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଆଇ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅରିଜିତ ସିଂ ଓ ଶ୍ରେୟା ଘୋଷାଲ। ଗୀତ ରଚନା ଇରଶାଦ କାମିଲ। ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

ଆକାଶବାଣୀ ଭବାନୀ ପାଟଣା ସମବର୍ତ୍ତମାନ ଅପରାହ୍ନ 5ଟା ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ, ଏଫ୍ଏମ୍ରେ 100.3 ମେଗା ହର୍ଚ୍ଚ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଆଜି ଶୁଣିବା ଏହାର 1352ତମ ଭାଗ।

ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ରେ 106.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

0: ଆକାଶବାଣୀ ଭବାନୀ ପାଟଣା ହଶ୍ରୋତା ବନ୍ଧୁ, ମଣିଷ ଈଶ୍ୱରଙ୍କ ଏକ ସର୍ବୋତ୍କୃଷ୍ଟ ସୃଷ୍ଟି। ସେ ହିଁ ତ ଜାଣିପାରେ ଭଲ କ'ଣ, ମନ୍ଦ କ'ଣ, ଠିକ୍ କ'ଣ, ଭୁଲ କ'ଣ। ତେଣୁ ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରିବା, ଅନ୍ୟକୁ ଈର୍ଷା କରିବା ନାହିଁ, ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମତେ ସାହାଯ୍ୟ କରିବା, ସିଆଡ଼ୁ ମୁହଁ ଫେରାଇବା ନାହିଁ। ହଁ, ମଦ ନିଶାଠାରୁ ଦୂରରେ ରହନ୍ତୁ, ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ଆକାଶବାଣୀ ଭବାନୀ ପାଟଣା ଏଥର ଯୁବବାଣୀର ଲାଇଭ୍ ଫୋନ୍ ଇନ୍ ପ୍ରୋଗ୍ରାମ ଗୀତଟିଏ ମିତଟିଏ, ଏଥିପାଇଁ ଆପଣଙ୍କୁ ନେଇଯିବୁ ଆମର ଟକ୍ ଷ୍ଟୁଡ଼ିଓକୁ ଏହି ବିଜ୍ଞାପନ ପରେ।
1: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
2: ଆରେ ୱାଓ,
3: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ହେଇଗଲା ବନ୍ଦୋବସ୍ତ।
6: କାହାର? ଗୁଡ଼ିର ଫିସ୍ର ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
4: RBI କହେ,
5: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ଆସନ୍ତୁ ଏଥର ଯିବା ଆମର ଟକ୍ ଷ୍ଟୁଡ଼ିଓକୁ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ବର୍ଷା ଭିଜା ଶୁଭ ସନ୍ଧ୍ୟାରେ ଯୁବବାଣୀର ଲାଇଭ୍ ଫୋନ୍ ଇନ୍ ତଥା ଗୀତଟିଏ ମିତଟିଏ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ।

0: ତେବେ ବାହାରେ ଏବେ ବର୍ଷା, କେଉଁଠି ଝିପିଝିପି ତ ଆଉ କେଉଁଠି ମୂଷଳଧାରା। ଆକାଶଟା ମେଘାଚ୍ଛନ୍ନ, ଚାରିଆଡ଼େ ବର୍ଷାର ଶୀତଳ ପବନ ଆଉ ବର୍ଷା ବୁନ୍ଦାର ରିମ୍ଝିମ୍ ଶବ୍ଦ। ବର୍ଷା ଆସିଲେ ପ୍ରକୃତି ଯେମିତି ନୂଆ ରୂପ ନେଇଯାଏ, ଗଛ ପତ୍ର ସବୁ ସବୁଜ ହୋଇଯାଏ, ମାଟିର ଏକ ସୁନ୍ଦର ସୁଗନ୍ଧ ବାହାରେ, ଆଉ ମନଟା ବି କାହିଁକି କେଜାଣି ଟିକେ ଅଲଗା ଅନୁଭବ କରିଥାଏ। କେହି ହୁଏତ ଏ ବର୍ଷାରେ ଚା କପ୍ଟେ ଧରି ଘରେ ବସି ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆଉ ହୁଏତ ନିଜ କାମରେ ବ୍ୟସ୍ତ ଥାଇ ରେଡ଼ିଓ ଶୁଣୁଛନ୍ତି, ଆଉ କେହି ହୁଏତ ବର୍ଷାକୁ ଉପଭୋଗ କରିବା ସହ ଆମ ସହ ଫୋନ୍ ମାଧ୍ୟମରେ ଯୋଡ଼ି ହେବାକୁ ଅପେକ୍ଷା କରିଛନ୍ତି। ତେବେ ଆଜିର ଏହି ବର୍ଷା ଭିଜା ପରିବେଶରେ ଆମେ କଥା ହେବା, ଆପଣଙ୍କ କଥା ଶୁଣିବା, ଆପଣଙ୍କ ମନରେ ଥିବା କଥା, ଆପଣଙ୍କ ମନପସନ୍ଦର ଗୀତ, ଆପଣଙ୍କର ଅନୁଭୂତି, ଆପଣଙ୍କର ମତାମତ, ସବୁ କିଛି ଆଜି ଆପଣଙ୍କ ମାଧ୍ୟମରେ ଆମେ ଜାଣିବାକୁ ଚାହିଁବୁ। ବର୍ଷା ସହିତ ଯୋଡ଼ି ହୋଇଥିବା ଆପଣଙ୍କର କିଛି ସୁନ୍ଦର ସ୍ମୃତି ନିଶ୍ଚୟ ରହିଥିବ। ବର୍ଷା ଦିନରେ ସାଙ୍ଗମାନଙ୍କ ସହ ଭିଜିବା, ସ୍କୁଲରୁ ଫେରିବା ବେଳେ ବର୍ଷାରେ ଅଟକିଯିବା, ଗାଁ ରାସ୍ତାରେ ବର୍ଷା ପାଣିରେ ଚାଲିବା, ଗରମ ଚା ସହ ପକୁଡ଼ି ଖାଇବା, କିମ୍ବା ହୁଏତ ବର୍ଷାର ଶବ୍ଦ ଶୁଣି ଶୁଣି କାହାକୁ ମନେ ପକାଇବା, ଆପଣଙ୍କର ସେହି ସ୍ମୃତି ଆଜି ଆମ ସହ ବାଣ୍ଟି ପାରିବେ। ତେଣୁ ଆଉ ଡେରି କାହିଁକି, ଆପଣଙ୍କର ଫୋନ୍ ଆମ ପାଇଁ ଅପେକ୍ଷାରେ, ଆଉ ଆମେ ଅପେକ୍ଷା କରିଛୁ ଆପଣଙ୍କର ଫୋନ୍ କଲ୍କୁ। ଆସନ୍ତୁ ଏ ବର୍ଷା ଭିଜା ସମୟକୁ ଆହୁରି ସୁନ୍ଦର କରିବା, କଥାରେ, ହସରେ, ସ୍ମୃତିରେ ଆଉ ଆପଣଙ୍କ ପସନ୍ଦର ଗୀତରେ। ତେବେ ଆଜିର କାର୍ଯ୍ୟକ୍ରମରେ କିଛି ସୁନ୍ଦର ହିନ୍ଦୀ ଚଳଚ୍ଚିତ୍ରର ଗୀତ, କିଛି ଓଡ଼ିଆ କଥା ଚିତ୍ରରୁ ଏବଂ କିଛି ଭକ୍ତିଭରା ଭଜନ ରହିଛି। ଯେମିତିକି ହିନ୍ଦୀ ଚଳଚ୍ଚିତ୍ରରେ ଓମ୍ ଶାନ୍ତି ଓମ୍, କ୍ରିଏଚର୍ 3D, ୱଜା ତୁମ୍ ହୋ, ହେଡ୍ ଷ୍ଟୋରୀ 3, ଏବଂ ଓଡ଼ିଆ କଥା ଚିତ୍ରରେ କିଛି ୟୁନିକ୍ ଗୀତ ରହିଛି, ଯେମିତିକି ମିଛେଇ ଗୀତ ଝିଅ ମୁଁ ଏକ ନମ୍ବର, ମଥାରେ ଦେଇ ପାଟ ଓଢ଼ଣୀ, ଟିକେ ଦେଖମ, ସେମିତି କିଛି ଭକ୍ତିଭରା ଭଜନ ରହିଛି। ତେବେ ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ ଆଉ ସମ୍ପର୍କ କରନ୍ତୁ। ଫୋନ୍ ନମ୍ବରଟି ହେଉଛି 0667029568, ଆଉ ଏକ ନମ୍ବରଟି ହେଉଛି 0667029563। ତେବେ ଶୀଘ୍ର ଫୋନ୍ କରନ୍ତୁ, ଯାହା ଲାଗୁଛି ଆମ ଶ୍ରୋତା ବନ୍ଧୁଟି ଫୋନ୍ କରିସାରିଲେଣି, କଥାବାର୍ତ୍ତା ହୋଇଯିବା। ହ୍ୟାଲୋ,
1: ହ୍ୟାଲୋ
0: ଭାଇ, ନମସ୍କାର, ଶୁଭ ସନ୍ଧ୍ୟା।
1: ନମସ୍କାର ଆଜ୍ଞା, ଶୁଭ ସନ୍ଧ୍ୟା।
0: ଭାଇ କେମିତି ଅଛନ୍ତି?
1: ବହୁତ ବଢିଆ ଅଛି ଆଜ୍ଞା, ଆପଣ କେମିତି ଅଛନ୍ତି? ବଢିଆ ବୋଲେ ଟିକେ ମୋର ଦେହଟି ବିଗିଡ଼ି ଯାଇ, ଜ୍ୱର ହେଉଛି ଟିକେ ଥଣ୍ଡା ପାଖରେ।
0: ଆଚ୍ଛା ଆଚ୍ଛା, ବହୁତ ଦିନ ପରେ ଭାଇ ଆପଣଙ୍କ ସହ କଥାବାର୍ତ୍ତା। ଲକ୍ଷ୍ମୀନାରାୟଣ ଭାଇ କହୁଥିଲେ,
1: ଗତ ସପ୍ତାହ ଦୁଇ ସପ୍ତାହ ଲାଗିନଥିଲା ଆଜ୍ଞା।
0: ହଁ ହଁ ହଁ, ଆଜି କୋଉ ଗୀତ ଶୁଣିବେ ଭାଇ?
1: ମୋ ନାଁଟା କହିନି ଆଜ୍ଞା, ମୋ ନାଁଟା କହିଦେବାକୁ ପଡ଼ିବ।
0: ଲକ୍ଷ୍ମୀ ଭାଇ
1: ଆଜ୍ଞା, ଲକ୍ଷ୍ମୀନାରାୟଣ ଗ୍ରାମ ସିନ୍ଧା ଜିଲ୍ଲା ସୁବର୍ଣ୍ଣପୁରରୁ କହୁଛି ଆଜ୍ଞା।
0: ହଁ, ଆମେ ତ ପୁରୁଣା ହେଇସାରିଲୁଣି ଭାଇ, ପରିଚୟ ଆମକୁ ସବୁବେଳେ ମନେ ଥାଏ
1: ଆଜ୍ଞା।
0: ଆଉ କ'ଣ କରୁଥିଲେ ଭାଇ?
1: ତାପରେ ଦିଏ ଜ୍ୱର ଜ୍ୱର ଲାଗୁଛି, ମାନେ ଘରକୁ କୁଆଡ଼େ ଯାଇ ହେଉନି, ଘର ଅଛି ଆଉ ଦୁଇ ତିନି ଦିନ ହେଲାଣି।
0: ଆଚ୍ଛା, ତେବେ ଆଜି କୋଉ ଗୀତରେ ଶୁଣିବେ?
1: କ'ଣ ଅଛି ଆଜ୍ଞା?
0: ଆଜି ହିନ୍ଦୀ ଚଳଚ୍ଚିତ୍ରରେ ଓମ୍ ଶାନ୍ତି ଓମ୍, କ୍ରିଏଚର୍ 3D, ୱଜା ତୁମ୍ ହୋ, ହେଡ୍ ଷ୍ଟୋରୀ 3, ଆଉ କିଛି କଥାଚିତ୍ର ରହିଛି ଓଡ଼ିଆର, ମିଛେଇ ଝିଅ, ଝିଅ ମୁଁ ଏକ ନମ୍ବର, ମଥାରେ ଦେଇ ପାଟ ଓଢ଼ଣୀ, ଟିକେ ଦେଖ ମ, ଆଉ କିଛି ଓଡ଼ିଆ ଭଜନ ରହିଛି ଭାଇ। ଘର ସମସ୍ତେ କେମିତି ଅଛନ୍ତି ଭାଇ? ହଁ, ଟିକେ ପାଗ ଚେଞ୍ଜ ହେଇଛି, ସେଥିପାଇଁ ବୋଧେ ଯାହା ଲାଗୁଛି ବର୍ଷା ପାଇଁ ଅପବ୍ୟବହାର ଚାଲିଛି, ମାନେ ସଠିକ ଭାବରେ କିଏ ମାନେ ୟୁଜ୍ କରୁନାହାନ୍ତି, ତ ଆପଣ କ'ଣ କହିବେ ୟୁଥକୁ? ତାହେଲେ ଯେହେତୁ ଆପଣ ବୟସରେ ବଡ଼, ସେଥିପାଇଁ ଆପଣ

0: କହିବେ ଆମର ଯୁବପିଢ଼ିକୁ ସୋସିଆଲ ମିଡିଆ କେଉଁଭଳି ଭାବରେ ୟୁଜ୍ କରିବା କଥା?
1: ଆଉ ସୋସିଆଲ ମିଡିଆରେ ଆସୁଛନ୍ତି ସେମାନେ ତାକୁ ଦୂରେଇ ରହିବା କଥା ଆଜ୍ଞା।
0: ହଁ,
1: ଯେଉଁ ଖରାପ କଥା ଆସୁଛି, ମୁଁ ତ ଆଜ୍ଞା ଦେଖନ୍ତୁ ୟୁଟ୍ୟୁବ ମାଧ୍ୟମରେ ଯେଉଁ ଆସେ ଆମର ନ୍ୟୁଜ୍ ବୋଇ, ମୁଁ ତାକୁ ଟିକେ ବହୁତ ବାରଣ କରେ ଆଜ୍ଞା। ମୁଁ ୟୁଟ୍ୟୁବରେ ବିଶ୍ୱାସ କେବେ କରେନି, କିଛି ନ୍ୟୁଜ୍ ଅଛି ବିଶ୍ୱାସ, କିଛି ନ୍ୟୁଜ୍ ଫଲ୍ସ ଅଛି ଆଜ୍ଞା, ସେଥିପାଇଁ ୟୁଟ୍ୟୁବ ନ୍ୟୁଜ୍ ବିଶ୍ୱାସ ନାହିଁ। ଏମିତି ଗୋଟେ ଉଦାହରଣ ସ୍ୱରୂପ ମୁଁ ବୁଝୁଛି, ଆମ କାଳରେ ଯୋଡ଼େ ଘର ପଡ଼ି ହେଇଯାଇଛି, କିନ୍ତୁ ସେଟା ମିଛ କଥା, ସେଇ ୟୁଟ୍ୟୁବ ନ୍ୟୁଜ୍ ଛାଡ଼ିଦେବେ। ଆମର କିଛି ଆସୁଛି ଆସନ୍ତା 12 ତାରିଖରେ ସୁଭଦ୍ରା ଯୋଜନା ପାଇବି, କିନ୍ତୁ 12 ତାରିଖ କେଉଁ ମାସ 12 ତାରିଖ କେତେ ସାର ସାର ମୁଁ ଜଣାଇନି, ସେଥିପାଇଁ ନ୍ୟୁଜ୍ ମୋତେ ସୋସିଆଲ ମିଡିଆରେ ଦେଖିବା ମୋତେ ବହୁତ ଭଲ ଲାଗେନି ଆଜ୍ଞା।
0: ସେଇଥିପାଇଁ ହିଁ ମାନେ ଆକ୍ଚୁଆଲି ସେସବୁ କଥା ହିଁ ଆମେ ସବୁ ବାରଣ କରିବା କଥା।
1: ମିଛ ଖବର ମାନେ ଆଜ୍ଞା ସାର୍, ସେଥିପାଇଁ ମୋତେ ଟିକେ ୟୁଟ୍ୟୁବ ଦେଖିବା ପାଇଁ, କିନ୍ତୁ ୟୁଟ୍ୟୁବ ଗୀତ କଥା ଶୁଣେ, ଗୀତ କଥା ଦେଖେ ସେଇ କଥା ହୁଏ, କିନ୍ତୁ ନ୍ୟୁଜ୍ଟା ମୋତେ ଟିକେ ସୋସିଆଲ ମିଡିଆର ନ୍ୟୁଜ୍ଟା ଫେକ୍ ନ୍ୟୁଜ୍ ମୋତେ ଟିକେ ଦେଖିବା ପାଇଁ ପସନ୍ଦ ଲାଗେନି ଆଜ୍ଞା।
0: ମାନେ ଆମେ ଯାହା ଶୁଣୁଛୁ ଟିଭିରେ ଦେଖୁଛୁ, ଯାହା ଆମେ ରେଡିଓରେ ଶୁଣୁଛୁ, ତାହାକୁ ଆମେ ସତ୍ୟ ମାନିବା କଥା।
1: ହଁ ସତ୍ୟ ଆଜ୍ଞା, ସେଇଟା ସତ୍ୟ ନ୍ୟୁଜ୍ ଆଜ୍ଞା।
0: ହଁ ଠିକ୍ ଅଛି ଭାଇ, ଆପଣ ସୁନ୍ଦର କଥା କହିଲେ ଆମ ଯୁବପିଢ଼ିକୁ, କାହିଁକି ନା ଆଜି ସୋସିଆଲ ମିଡ଼ିଆ ମାନେ ବର୍ତ୍ତମାନ ଯୋଗ ପାଇଁ ବହୁତ ମାନେ କ୍ଷତିକାରକ ହେଇଗଲାଣି, ଯେତିକି ସୁବିଧା ସେତିକି କ୍ଷତି ହେଇଯାଉଛି।
1: ସୋସିଆଲ ମିଡ଼ିଆ ମାଧ୍ୟମରେ ମୋବାଇଲ କିଛି ପୁଅ ଝିଅ ମଧ୍ୟ ଆଜି ପାଲାପୁଲି ମଧ୍ୟ ହେଇଯାଉଛନ୍ତି, ସେମାନେ ବି ସେଠି ମୋବାଇଲ ମାଧ୍ୟମରେ ସେଟା ବି ହେଉଛି ଆଜ୍ଞା।
0: ହଁ ହଁ,
1: ସେଥିପାଇଁ ମୋବାଇଲ ମାଧ୍ୟମରେ କିଛି ଖରାପ ବି ଅଛି ଆଉ ଗୁଣ ବି, କିଛି ଭଲ ଗୁଣ ବି ଅଛି ଆଜ୍ଞା, ଦୁଇ ପ୍ରକାର ଅଛି।
0: ହଁ ଠିକ ଠିକ, ତାହେଲେ ଭାଇ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ତେବେ ଆସନ୍ତୁ ଶୁଣି ନେବା ଆପଣଙ୍କ ମନ ପସନ୍ଦର ଗୀତ।
1: ନମସ୍କାର ଆଜ୍ଞା।
0: ନମସ୍କାର ଭାଇ।

0: ଘରେ ଆମର ସମସ୍ତେ ଭଲ ଅଛନ୍ତି ଦାଦା।
1: ଆଉ କଣ କରୁଥିଲେ ବର୍ଷାରେ?
0: ବର୍ଷା ତ ଟିକେ ବର୍ଷା ହଉଛି ଯେ ଦାଦା, ଆମର ଦେହ ପିଙ୍କୁନି ବର୍ଷାରେ। କଣ ବର୍ଷା ହଉଛି ଦାଦା? ବର୍ଷାରେ ଏମିତି ଗୋଟାଏ ଯୋଉ ଆଗେ ଯେମିତି ବିଚାର ଥିଲା, ମାନେ ଧାନକୁ ଯୋଉ ମୁଡି କରିବାରେ, ସେଇଟା ମଧ୍ୟ ଆମେ ସେଇଟା କରିକି ଖାଉଥିଲୁ ଦାଦା।
1: ତେବେ ଅପା, ଏବେ ସୋସିଆଲ ମିଡ଼ିଆରେ ବହୁତ ଅପବ୍ୟବହାର ଦେଖିବାକୁ ମିଳୁଛି, ଆପଣ କଣ କହିବେ ଆମ ଯୁବପିଢ଼ିଙ୍କୁ?
0: ଦେଖନ୍ତୁ, ଅପବ୍ୟବହାର ମାନେ ଦେଖନ୍ତୁ, ଏବେ ଆଜିକାଲି ଯୋଉ ପିଲାମାନେ ଅଛନ୍ତି, ଅପବ୍ୟବହାର ମାନେ ଝିଅମାନଙ୍କୁ ଗୋଟେ ଇଙ୍ଗିତ କରନ୍ତି ଯେ ସେହିପରି ୟୁଟ୍ୟୁବରେ ମିଳେ, ମାନେ କଲ୍ କରିକି ସେମାନେ ଏଆଡୁ ସେଆଡୁ କିଛି କହିଦିଅନ୍ତି। ଆମେ ନୂଆ ନମ୍ବରକୁ ଆମେ କଲ୍ ରିସିଭ୍ କରିବାନି ଦାଦା। ଯାହାର ଯିଏ ଆମର ଚିହ୍ନାର ପରିଚୟ ହେଇଥିବେ ତାହାର କଲ୍ ହିଁ ଉଠେଇବା, ଆଉ ଯିଏ ଯଦି ଥରେ କରିବା ତାହେଲେ ଆମେ ତାକୁ ବ୍ଲାକଲିଷ୍ଟ ପକେଇଦବା।
1: ହଁ, ଆଜିକାଲି ସେମିତି ବହୁତ କିଛି ହଉଛି, ମାନେ ଫେସବୁକ୍ ଇନଷ୍ଟାଗ୍ରାମ ହେଇଗଲା, କିଛି ମାନେ ମିଲ୍ସ ପୋଷ୍ଟ ଦେଖିକି ତାକୁ ଲୋକମାନେ ବିଶ୍ୱାସ କରି ନିଅନ୍ତି।
0: ହଁ, ନାଇଁ ଆମେ ଲୋକଙ୍କୁ ବିଶ୍ୱାସ କରିବାନି ଦାଦା। ଏବେ ଦେଖନ୍ତୁ, ଆମେ ଯଦି ଲୋକଙ୍କୁ, ଲୋକେ ତ କେତେ କଥା କହିବେ, ମାନେ ମିତ କହିବେ, କାହାକୁ ସାଙ୍ଗ କହିବେ, ଏମିତି କହିକି ଭଉଣୀ କହିବେ, ତାପରେ ଯାଇକି ଯାହା ବି କହିବେ, ତ ଆମେ ଲୋକଙ୍କ କଥାରେ ପଡିବାନି। ଆମେ ନିଜ ବୁଦ୍ଧି ନିଜେ କହିବା, ଆଉ ଆମେ ଅନ୍ୟଙ୍କ ସହିତ ଆମେ ବିଶ୍ୱାସ ହବାନି। ଆମେ ଯିଏ ଆମର ଚିହ୍ନା ସହିତ ତା ସହିତ ହିଁ ଆମେ ବିଶ୍ୱାସ ହବା। ଆମେ ବି ଯେମିତି ଆମର ଶ୍ରୋତା ବନ୍ଧୁ ମାନଙ୍କ ସହିତ ଆମେ ବିଶ୍ୱାସ ହେଇଛୁ, ଆମେ ଯେତେ ଆମର ଶ୍ରୋତା ଦାଦା ମାନେ ଅଛନ୍ତି ସମସ୍ତେ ଆମ ସହିତ କଥା ହୁଅନ୍ତି, ଆମକୁ ସେମାନେ ଭଉଣୀର ସମ୍ମାନ ଦିଅନ୍ତି।
1: ହଁ,
0: ସାଇବର ବହୁତ କଲ୍ କରେ ଦାଦା, ମୁଁ ସାଇବରକୁ ଚିହ୍ନିଛି, ତେଣୁ ମୁଁ ଅନ୍ୟ କଲ୍ ଯଦି ଉଠେଇବି ତାହେଲେ ମୁଁ କହେ ଦାଣ୍ଡର ଭିକାରୀ ତୁମେ।
1: ଠିକ ଠିକ, ଆପଣ ଭଲ ଉତ୍ତର।
0: ହାତରେ ପଇସା ନାହିଁ, ମୋ ପାସବୁକ୍ ଖୋଲି ପାରିବିନି। ଯଦି ତମର ପଇସା ଦେବାର ଅଛି ତାହେଲେ ମତେ ଆସିକି ଦେଇ ଦିଅନ୍ତୁ, ତମର ମଙ୍ଗଲ ହବ। ଏତିକି କହିଲେ ସେମାନେ କାଟି ଦିଅନ୍ତି।
1: ଏମିତି ବହୁତ ହଉଛି ବାପା, ମାନେ ବହୁତ ସାରା ଏମିତି ଫେକ୍ ଫୋନ୍ ଆସେ, ସେମାନେ କହନ୍ତି ମୁଁ ତାର ଭାଇ କହୁଛି, ମୁଁ ବ୍ୟାଙ୍କ କର୍ମଚାରୀ କହୁଛି।
0: ହଁ, ଏମିତି କହନ୍ତି,
1: ସେମିତି କହିକି ବହୁତ ମାନେ ଏମିତି ପଇସା ଲୁଟି ନିଅନ୍ତି।
0: ହଁ ଦାଦା, ମୁଁ ଜାଣିଛି, ମୁଁ ସାଇବର ର ଧୋକା କେବେ ଖାଏନି, ଆଉ ସାଇବର ର କଲ୍ ଯଦି ଆସିଲା ମୁଁ କହେ ଡାଇରେକ୍ଟ ମୋ ବ୍ୟାଙ୍କ କୁ ଯାଇକି ହିଁ ମୋ କାମଟା କରିନେବି, ମୁଁ ତ ହାତରେ କରିବିନି।
1: ସେଇଟା ସମସ୍ତେ ଏମିତି କରିବା କଥା, ଯଦି ବ୍ୟାଙ୍କ ରୁ ଫୋନ ଆସୁଛି ଆପଣ କହିବେ ମୁଁ ବ୍ୟାଙ୍କ କୁ ଯାଇକି କଥାବାର୍ତ୍ତା ହେଇଯିବି, ଫୋନ ରେ ମୁଁ କିଛି ଓଟିପି ଦେଇପାରିବିନି କି କୌଣସି ଲିଙ୍କ ରେ ମୁଁ କ୍ଲିକ୍ କରିପାରିବିନି।
0: ହଁ, ସେମିତି ତ କହେ।
1: ତେବେ ଆପଣ କଣ ୟୁଜ୍ କରନ୍ତି ସୋସିଆଲ ମିଡ଼ିଆ ଭିତରୁ?
0: ଦରକାର ପଡିଲେ ଆମେ ପାସବୁକ୍ ନେଇକି ଆମେ ପଇସା ଉଠେଇକି ଆଣୁ।
1: ଆମର
0: ଭତ୍ତା ପଇସା ମାନେ ରଖିଥିଲେ, ଆମେ ତ ପଇସା ରୋଜଗାର କରିବା ଲୋକ ନାହାନ୍ତି ଦାଦା। ବାପା ତ ବୃଦ୍ଧ ହେଇଗଲେଣି, ଆଉ ଆମର ରୋଜଗାର ପାଇଁ ଆମର ନାହିଁ। ଆମେ ଯୋଉ 5,000 ଟଙ୍କା ମିଳୁଛି ଦାଦା, ସେଇ 5,000 ଟଙ୍କାରେ ଆମେ ପରିବାର ଚଳୁଛୁ ଦାଦା।
1: ହଁ, ସୁରୁଖୁରୁରେ ତାହେଲେ ଚଳି ଯାଆନ୍ତି ନି 5,000ରେ?
0: ହଁ, ଏଇ 5,000 ତେଲ ଲୁଣ ସବୁକିଛି ଚଳୁଛି ଆଉ।
1: ଆଚ୍ଛା, ଠିକ, ତାହେଲେ ଅପା ମାନେ କେମିତି ବ୍ୟବହାର କରିବା କଥା ସୋସିଆଲ ମିଡ଼ିଆ?
0: ଦେଖନ୍ତୁ, ଆମେ ସୋସିଆଲ ମିଡ଼ିଆ ବ୍ୟବହାର କରିବା କଥା, ଆମେ ଯୋଉ ସାଇବର ଠକାମିରେ ପଡିବାନି, ଆମେ ନିଜ କଥା ହିଁ ନିଜେ ବୁଝିବା। ମାନେ ଆମେ ଯଦି ଯିବାର ଅଛି ଆମେ କାହା ସହିତ ଓଟିପି ସେୟାର କରିବାନି, କାହାକୁ ଆମେ ଓଟିପି ମଧ୍ୟ ଦେବାନି କି ଆମର ପାସବୁକ୍ ର ନମ୍ବର ମଧ୍ୟ ଦେବାନି, ଆମେ ନିଜେ ଯାଇକି ଆମେ କରିବା। ଆମେ ଯଦି ସେମାନେ ଯଦି ଆମକୁ କହିବେ ତମର ପାସବୁକ୍ ଯାଅ, ତମର ପାସବୁକ୍ ରେ ଆମେ 1,50,000 ଟଙ୍କା ଆମେ ଦେଇଦେବୁ ବୋଲିକି ସେମାନେ ଆସାନି ଦେଖେଇବେ, ଆମେ ଆଶା ହେଇକି ଦେବାନି ଦାଦା। ଆମେ ଆମର 1,50,000 ଟଙ୍କା ଦରକାର ନାହିଁ, ଆମେ ଗୋଟେ ଗରିବ ଲୋକ, ଆମେ ଯେମିତି ଆମର ଚଲୁଛୁ ସେମିତି ଚଲୁଛୁ, ଆମର ପାସବୁକ୍ କିଛି ବି ନାହିଁ କହିବା।
1: ନାଇଁ, ସେଟା ଆମର ସାଇବର ଫ୍ରଡ୍ କଥା କହିଲେ, ମାନେ ଏବେ ଯେମିତି ଫେସବୁକ୍ ରେ ଏବେ ଯୋଉ ମାନେ ଟ୍ରାଫିକ୍ ଫସି ଯାଆନ୍ତି ଲୋକେ।
0: ନାଇଁ ନାଇଁ, ଆମେ ସେ କଥା ବି କହିବା ଯେ ଆମେ କାହା କଥାରେ, ଆଜିକାଲି ତ ପୁଅମାନେ ଝିଅ ପିଲାଙ୍କୁ ବି ଏମିତି ଶୁଣାନ୍ତି ଯେ
1: ଫସି ଦିଅନ୍ତି,
0: ଝିଅ ପିଲାମାନେ ସଚେତନ ହବା କଥା। ସଚେତନ ହେଲେ ଦାଦା କେହି ବି ଆମକୁ କିଛି କରିବେନି।
1: ହଁ,

0: ଆମେ କାହା କଲ୍ ଉଠେଇବାନି, ଆମେ ଯଦି କିଏ ଖରାପ କଥା କହିଲା ତାହେଲେ ପୋଲିସରେ ଜଣେଇବା। ହଁ, ଆମର ଯୋଉ ପୋଲିସ ନମ୍ବର ଆମର ଅଛି ମୋବାଇଲରେ, ସେ ଆଡ୍ ଅଛି, ସେ ମୋବାଇଲ ନମ୍ବରରେ ଆମେ ଜଣେଇବା।
1: ସମସ୍ତେ ଭାରତୀୟ ନାଗରିକ ସମସ୍ତେ ଟିପି ରଖିବା କଥା, ଟୋଲ୍ ଫ୍ରି ନମ୍ବର ଯାକ ଯାହାକି ସରକାର ପ୍ରଦାନ କରିଛନ୍ତି, କିଛି ଯଦି ପ୍ରୋବ୍ଲେମଟା ହେଉଛି ସେ ନମ୍ବର ଆପଣ ଫୋନ କରିକି ଆମେ ଜାଣିପାରିବା।
0: ହଁ, ସେଇ କଥା ତ ଦାଦା, ଏମିତି ଆମେ ଯଦି ଫୋନ କରିବା ସେ ଆମର କଥା ମାନେ ସେ ନିଶ୍ଚୟ ଶୁଣିବେ, ଆଉ ଆମେ ତାଙ୍କୁ ଜଣେଇବା ମତେ ଅମକ ଲୋକ ମତେ ଏମିତି ଭାଷାରେ ଖରାପ ଭାଷାରେ ମତେ କହୁଛି, ଏମିତି କହିଲେ ସେ କଥା ଆଉ କହିବନି, ଆଉ ଆମେ ଲୋକଙ୍କର କଲ୍ ତ ଉଠେଇବାନି, ନା ନମ୍ବର ଆସିଲେ ତ ମୁଁ କଲ୍ ଉଠାଏନି।
1: ଠିକ ଠିକ ଅଛି ବାପା। ତେ ବାପା, ଆପଣଙ୍କ ସହ କଥାବାର୍ତ୍ତା ହେଇକି ବହୁତ ଭଲ ଲାଗିଲା, ଏତେ ସୁନ୍ଦର ସୁନ୍ଦର କଥା ସବୁ କହିଲେ।
0: ହଁ ଦାଦା,
1: ହଁ ବାପା। ତେବେ ଆସନ୍ତୁ ଶୁଣିଲେ ଆପଣଙ୍କ ମନ ପସନ୍ଦର ଗୀତ।
0: ଦାଦା ନମସ୍କାର।
1: ନମସ୍କାର ବାପା।

0: ଯାହା ଲାଗୁଛି ଯେ ଯାନ୍ତ୍ରିକ ତ୍ରୁଟି ପାଇଁ ଗୀତଟା ଲାଗି ପାରିଲାନି, ତେବେ ଆସନ୍ତୁ କଥାବାର୍ତ୍ତା ହୋଇଯିବା ଆମର ଆଉ ଜଣେ ଶ୍ରୋତା ବନ୍ଧୁଙ୍କ ସହ। ହ୍ୟାଲୋ
1: हेलो
0: ଭାଇ ନମସ୍କାର, ଶୁଭ ସନ୍ଧ୍ୟା।
1: हेलो भाई शुभशक्ति भाई नमस्कार।
0: ନମସ୍କାର ଭାଇ।
1: ବଲାଙ୍ଗୀର ଜିଲ୍ଲା ତିତଲାଗଡ ବ୍ଲକ ସିଲୁଆ ଗ୍ରାମରୁ ଆପଣଙ୍କର ନିୟମିତ ଶ୍ରୋତା ନିରାକର ମା କହୁଥିଲି।
0: ନିରାକର ଭାଇ କେମିତି ଅଛନ୍ତି?
1: ବହୁତ ଭଲ ଅଛି ଭାଇ, ଆଉ ଆପଣ କେମିତି ଅଛନ୍ତି?
0: ମୁଁ ବହୁତ ବଢିଆ ଅଛି ଭାଇ, ଆମେ ସମସ୍ତେ ବି ବହୁତ ଭଲ ଅଛୁ।
1: ହଁ
0: ତେବେ ଆଜି କୋଉ ଗୀତ
1: ବହୁତ
0: ଶୁଣିବେ କହିଦିଅନ୍ତୁ।
1: ବହୁତ ପରେ କଣ ଲାଗିଲା ଶିବଶକ୍ତି ଭାଇ? ବହୁତ ଖୁସି ଲାଗୁଛି,
0: ବହୁତ ବହୁତ ଖୁସି ଲାଗିଲା ଭାଇ।
1: ହଁ ଭାଇ, ଆଉ
0: ଆଜି କୋଉ ଗୀତ
1: ଆମେ
0: ଶୁଣିବେ?
1: ଆଜି ଆଲବମଟା କୋଉ କୋଉଟା ଅଛି କି?
0: ଆଜି ଅଛି ମିଛେଇ ଝିଅ, ଝିଅ ମୁଁ ଏକ ନମ୍ବର।
1: ହଁ ମିଛେଇ ଝିଅ ଟିକେ ଶୁଣେଇ ଦେବେ ଆଉ?
0: ମିଛେଇ ଝିଅ
1: ବହୁତ ଭଲ ଲାଗେ,
0: ଭଲ ଲାଗେ ସେ ପ୍ଲେଲିଷ୍ଟଟା।
1: ହଁ ହଁ
0: ଓ ଭାଇ କଣ
1: ଆଉ
0: କରୁଥିଲେ?
1: ଆଉ ବର୍ଷା ତ ହଉଛି ଭାଇ, ଆଉ
0: ଆପଣ ଏତେ ସୁନ୍ଦର ସୁନ୍ଦର ସବୁ ଆପଣ ମତାମତ ଲେଖି ପଠାନ୍ତି, ବହୁତ ଭଲ ଲାଗେ ଭାଇ।
1: ହଁ ପ୍ରତ୍ୟେକ ସପ୍ତାହରେ ଆମେ ଚିଠି ଲେଖୁ,
0: ହଁ ହଁ
1: ବହୁତ ସୁନ୍ଦର ଲାଗେ,
0: ଆମେ ପଢିକି ବହୁତ ଖୁସି ହଉ।
1: ଚିଠି ଲେଖୁ ଆଉ,
0: ହଁ ମାନେ ଆମେ ଅପେକ୍ଷା କରିଥାଉ କୋଉ ଭାଇ କଣ ଲେଖିବେ, କୋଉ ଅପା କଣ ଲେଖିବେ, ଆମେ ସମସ୍ତେ ଆଗରୁ ଆମେ ଗୋଟେ ଗେସ୍ କରିଥାଉ।
1: ବହୁତ ଖୁସି ଲାଗେ ଆଉ।
0: ହଁ ହଁ
1: ଆଉ ଭାଇ ଆପଣ ସମସ୍ତେ ଭଲ ଅଛନ୍ତି?
0: ହଁ ଭାଇ ଆମେ ସମସ୍ତେ ବହୁତ ଭଲ ଅଛୁ।
1: ଆକାଶବାଣୀର ସମସ୍ତ କର୍ମକର୍ତ୍ତା ଭଲ ଅଛନ୍ତି?
0: ହଁ ଆକାଶବାଣୀର ସମସ୍ତେ ଭଲ ଅଛନ୍ତି ଭାଇ।
1: ଆଉ ଷ୍ଟେସନ ଆଗକୁ ଯିବୁ କହୁଥିଲୁ, ତ ଯାଇପାରୁନୁ, ଯିବୁ ମଝିରେ ଆଉ।
0: ଭାଇ ନିଶ୍ଚିତ ଭାବରେ ଆସନ୍ତୁ ଭାଇ, ଦିଲ ସେ ୱେଲକମ୍ ଆପଣଙ୍କୁ।
1: ହଁ ହଁ ଆଉ ଇ ଆମର ସାଇବର ଠକେଇ ବିଷୟରେ ଟିକେ କହିବି, ଯେନ୍ତା କି ଆମର ଅଜଣା ଲିଙ୍କ ରେ ଆମେ କ୍ଲିକ କରିବା ନାହିଁ, ଆରୁ ଯେନ୍ତା ଆମର ଏବେ ଫ୍ରଡ୍ କଲ୍ ଆସୁଛି, ଯୋଉଟାକି ମୁଁ ବ୍ୟାଙ୍କ ରୁ କହୁଛି, ଆଉ ମୁଁ ଫୋନ ପେ ଏମିତି ଆପଣଙ୍କର ଫ୍ରଡ୍ କଲ୍, ଯେନ୍ତା କି ଆପଣଙ୍କର ଭାଇ ଫସି ଯାଇଛନ୍ତି, ମତେ ଏତେ ଟଙ୍କା ଦରକାର, ଏମିତି କଲ୍ ମନକେ ଆଉ ଅଜଣା ହ୍ୱାଟ୍ସଅପ୍ ଇନଷ୍ଟାଗ୍ରାମ ଫେକ୍ ଆମେ ଅଂଶଗ୍ରହଣ ଗ୍ରହଣ କରିବା ନାହିଁ।
0: ହଁ ଠିକ କଥା ଭାଇ।
1: ହଁ
0: ତେବେ ଆଜିକାଲି ସୋସିଆଲ ମିଡ଼ିଆରେ ବି ସେମିତି ପ୍ରୋବ୍ଲେମ ଭାଇ, ଫେସବୁକ ଇନଷ୍ଟାଗ୍ରାମ ୟୁଟ୍ୟୁବ, ଆଜିକାଲି ଫଲ୍ସ ନ୍ୟୁଜ୍ ହେଇଗଲା, ଫେକ୍ ପୋଷ୍ଟ ହେଇଗଲା,
1: ହଁ
0: ମାନେ ଏମିତି ଗଭର୍ଣ୍ଣମେଣ୍ଟର କିଛି ସ୍କିମଟା ମାନେ ଗଭର୍ଣ୍ଣମେଣ୍ଟ ଲଞ୍ଚ ନ କରିକି ବି କେତେଟା ପୋଷ୍ଟ କରିଦିଅନ୍ତି।
1: ହଁ
0: ଯେମିତି ଟିକେ ଆଗରୁ ସେ ଭାଇ ଜଣେ କହୁଥିଲେ ସୁଭଦ୍ରା ପଇସା ଏଇ 12 ତାରିଖ ପଡ଼ିବାର ଅଛି ବୋଲି।
1: ହଁ ହଁ ନାଇଁ ଏଟା ତ
0: ସେଇ
1: ଭାଇ, ଏବେ ତ ଆମର ସୁଭଦ୍ରା ଟଙ୍କା ଯେନ୍ତା କି ଆମର ରକ୍ଷାବନ୍ଧନରେ ସେଟା ପଇସା ଆସିବ, ସେଟା ଏମିତି ଫ୍ରଡ୍ ବହୁତ ହଉଛି ଭାଇ, ବହୁତ ଏଟା ଲାଗୁଛି ଆଉ
0: ସେଇଟା ହେ।
1: ଆଉ ଏଟା ଆଉ ବହୁତ ଖୁସି ଲାଗିଲା କଥା ହେଇକି ଆଉ।
0: ଆଜ୍ଞା ଭାଇ ମତେ ବି ବହୁତ ଖୁସି ଲାଗିଲା ଭାଇ, ଆମେ ସବୁବେଳେ ଅପେକ୍ଷା କରିଥାଉ କେତେବେଳେ ଭାଇ
1: ଆଉ
0: ଫୋନ କରିବେ, ଆମେ କଥାବାର୍ତ୍ତା ହବୁ।
1: ହଁ ଆଉ ପ୍ରତ୍ୟେକ ସପ୍ତାହରେ ତ ଆମେ ଚିଠି ଦେଇଥାଉ,
0: ହଁ
1: ଆଉ ଏଟା ଆମେ ଡେଡିକେଟ ଟିକେ କରିଦବା, ଯେନ୍ତା କି ଆମର ଯେନ୍ତା ଆମର ମନୋଜ କୁମାର ପଟେଲ ଯେନ୍ତା ଆମର ସାଙ୍ଗ ତାଙ୍କେ ଡେଡିକେଟ, ତା ସହିତ ଆମର ଭାଇ ଶିବ ପ୍ରସାଦ ରଣା ତାଙ୍କେ ବି ଡେଡିକେଟ, ଆର ଆପଣଙ୍କେ ଡେଡିକେଟ ଆଉ।
0: ଆଜ୍ଞା ଭାଇ
1: ହଁ
0: ଠିକ ଅଛି ଭାଇ, ଆପଣଙ୍କ ସହ
1: ହଁ
0: କଥା ହେଇ ବହୁତ ଭଲ ଲାଗିଲା, ଆସନ୍ତୁ ଶୁଣି ନେବେ ଆପଣଙ୍କ ମନ ପସନ୍ଦ ରଖିବେ।
1: ଧନ୍ୟବାଦ,
0: ନମସ୍କାର ଭାଇ।
1: ହଁ।

0: ତେବେ ଆସନ୍ତୁ କଥାବାର୍ତ୍ତା ହୋଇଯିବା ଆମ ପରବର୍ତ୍ତୀ ଶ୍ରୋତା ବନ୍ଧୁଙ୍କ ସହ। ହ୍ୟାଲୋ
1: ହ୍ୟାଲୋ
0: ଭାଇ ନମସ୍କାର, ଶୁଭ ସନ୍ଧ୍ୟା।
1: ହଁ ନମସ୍କାର ଆଜ୍ଞା, ଉଗ୍ରେଶନ ପଟେଲ କହୁଥିଲି ଟାଙ୍ଗରପଦ ବଲାଙ୍ଗୀର ଜିଲ୍ଲାରୁ।
0: ଆଜ୍ଞା ଭାଇ କେମିତି ଅଛନ୍ତି?
1: ବହୁତ ଭଲ ଅଛି ଆଜ୍ଞା, ଆପଣ ଭଲ ଅଛନ୍ତି?
0: ହଁ ମୁଁ ବି ବହୁତ ବଢ଼ିଆ ଅଛି
1: ଆଜ୍ଞା,
0: ଆପଣମାନଙ୍କ ସ୍ୱର ଶୁଣିଲେ ଆହୁରି ବି ଭଲ ହେଇଯାଏ।
1: ଆଜ୍ଞା ନିହାତି।
0: ତେବେ ଆଜି କବିତା ଶୁଣିବେ ଭାଇ?
1: ଆପଣ ଶୁଣିଦେବେ ମିଛେଇ ଝିଅ ଅଛି ନା ଆଜ୍ଞା?
0: ହଁ ମିଛେଇ ଝିଅ ଟିକେ ଆଗରୁ ଲାଗିଥିଲା।
1: ମିଛେଇ ଝିଅରେ ଗୋଟେ ଗୀତଟେ ଅଛି ଆଜ୍ଞା, ଆଉ ଥରେ ସେଇ ଝିଅ ହୁଅନ୍ତା କି ଦେଖା, ଏଇଟା ବାବୁଲ ସୁପ୍ରିୟ ଗାଇଛନ୍ତି।
0: ଆଉ ଥରେ ଝିଅ ହୁଅନ୍ତା କି ଦେଖା।
1: ହଁ, ଆଉ ଥରେ ସେଇ ଝିଅ ହୁଅନ୍ତା କି ଦେଖା।
0: ଓକେ, କେଉଁ ଝିଅ ଦେଖା ହେଇଛି ଭାଇ ଆପଣଙ୍କୁ?
1: ହଁ ଦେଖନ୍ତୁ, ବାଟରେ ଘାଟରେ ଏମିତି ସମସ୍ତେ ଦେଖା ହୁଅନ୍ତି, ତ ଗୀତଟା ବି ଭଲ, ତାର ଏ ଯୋଉ ଗୀତଟା ଯୋଉ ପସନ୍ଦ କରେ, ତାର ଲେଖା ଗୋଟେ ବହୁତ ଭଲ।
0: ହଁ ଲିରିକ୍ସଟା ବହୁତ
1: ଭଲ, ଗୀତ ଶୁଣେ ଲେଖାକୁ ଟିକେ ଦେଖେ, ଯେଉଁ ଗୀତ ଲେଖା ଭଲ ଥାଏ ତାକୁ ବେଶୀ ପସନ୍ଦ କରେ।
0: ଆଜ୍ଞା ଭାଇ, ତେବେ ଭାଇ କ'ଣ କରୁଥିଲେ?
1: ଆଜ୍ଞା ବିଲରେ ଥିଲି ଆଜ୍ଞା, ଏବେ ଫେରୁଥିଲି, ପ୍ରୋଗ୍ରାମ୍ ଶୁଣୁଥିଲି ଆପଣଙ୍କର, ଆଉ ଫୋନ୍ ଲଗେଇ ଲଗେଇ ଆସୁଥିଲି ଆଜ୍ଞା।
0: ସେଟା ବର୍ଷା ହଉନି ଭାଇ?
1: ବର୍ଷା ହେଇଛି ଆଜ୍ଞା, ଏଇ ଗତକାଲିରୁ ଝିପି ଝିପି ବର୍ଷା ହେଉଛି, ଆଉ ଅଳ୍ପ ବର୍ଷା ହେଉଛି, ଆଉ ହାତରେ ଛତା ଅଛି ଆଜ୍ଞା, ଉଡ଼ିକି ଯାଉଛି।
0: ଆରେ ଆରେ ଆରେ, ମାନେ ମୁଁ ଏବେ ସେ ଜିନିଷଟା ଫିଲ୍ କରିପାରୁଛି ଏଇଟା ଥାଇକି,
1: ଆଜ୍ଞା
0: ମାନେ ବହୁତ ବଢ଼ିଆ ଲାଗୁଥିବ ଝିପ୍ ଝିପ୍
1: ହଁ। ଆଉ ଏବେ ଛତା ହେଲା କିମ୍ବା ପ୍ରକୃତିର ମଜା କହିଲେ ଆଜ୍ଞା ଗାଁ ଗହଳି ଆଜ୍ଞା,
0: ଠିକ୍ କଥା
1: କହିଲେ, ବହୁତ ସୁନ୍ଦର ଜିନିଷ ପାଇପାରିବେ, ଯୋଉଟା କି ବେଳେ ବେଳେ ଟାଉନରେ ରହିଲେ ବହୁତ ମନେ ପଡ଼େ ଆଜ୍ଞା, ଗାଁର ପ୍ରକୃତି ବିଷୟରେ ବହୁତ ଭଲ ଲାଗେ ଗାଁ ଜୀବନଟା।
0: ତେବେ ଭାଇ ଟିକେ ଆଗରୁ ଗୋଟେ କ୍ୱେଶ୍ଚିନ୍ଟା ପଚାରୁଥିଲେ ସମସ୍ତଙ୍କୁ ସୋସିଆଲ ମିଡ଼ିଆର ଅପବ୍ୟବହାର ବିଷୟରେ, ତେବେ ଆପଣ କ'ଣ କହିବେ ଆମ ଶ୍ରୋତା ବନ୍ଧୁମାନଙ୍କୁ?
1: ସୋସିଆଲ ମିଡ଼ିଆ ଯେଉଁଟା ହେଇଛି ଏଇଟା ବହୁତ ଭଲ ଆଉ କିଛି ଖରାପ, ଯଦି ଆମେ ଏହାକୁ ଯଦି ଭଲ ହିସାବରେ ନେବା ବହୁତ ଭଲ, କାହିଁକିନା ଦେଖନ୍ତୁ ଏଇ ସୋସିଆଲ ମିଡ଼ିଆ ମାଧ୍ୟମରେ ଆମର ଘରର ସଦସ୍ୟ ଯଦି ଶହ ଶହ କିଲୋମିଟର ଦୂରରେ ଥିଲେ ମଧ୍ୟ ତାଙ୍କ ସହିତ ଆମେ ଭିଡ଼ିଓ ଚାଟ୍ କରିପାରୁଛେ, କଥା ହେଇପାରୁଛେ, ବିଭିନ୍ନ ଜିନିଷ ପଠେଇ ପାରୁଛେ। ବର୍ତ୍ତମାନ 4G 5G ଜମାନାରେ ଏସବୁ ଜିନିଷ ଆହୁରି ସହଜ ହେଇଯାଉଛି। ଯଦି ଆମେ ଖରାପ କଥା କହିବା, ଏଇ ସୋସିଆଲ ମିଡ଼ିଆ ମାଧ୍ୟମରେ ବିଭିନ୍ନ ଛୋଟ ଛୋଟ ଛୁଆମାନେ କଅଁଳି ବୟସରେ ସେମାନେ ଏଇ ଯେ ଟିକେ ଲାଇକ୍ କମେଣ୍ଟ ପାଇବା ପାଇଁ ସେମାନେ ବିଭିନ୍ନ ପ୍ରକାର ଖରାପ କାମ କରୁଛନ୍ତି।
0: ହଁ ଭାଇ,
1: ଏବଂ ପୂର୍ବରୁ ଯଦି ଆମେ ଦେଖିବା ଫେସବୁକ୍ ହ୍ୱାଟ୍ସଅପ୍ କିମ୍ବା ଏଇ ଯୋଉ ୟୁଟ୍ୟୁବ୍ ମାଧ୍ୟମରେ ଏସବୁ ଜିନିଷ ନଥିଲା ଆଜ୍ଞା, ତ ନିହାତି ସବୁ ଜିନିଷ ଖରାପ ହେଇଯାଉଛି। ତ ଏଠି କହିବା ଆଜ୍ଞା, ଯେତେବେଳେ ଆମେ ଛୋଟ ଛୋଟ ପିଲାଙ୍କୁ ମୋବାଇଲ ଦେଉଛୁ, ତ ଟିକେ ଘରର ଯୋଉ ସଦସ୍ୟମାନେ ଟିକେ ଦେଖିବା କଥା, ସେ ବସ୍ତୁ କ'ଣ ସବୁ ବ୍ୟବହାର କରୁଛି,
0: କୋଉ ସବୁ ଆପ୍ଟା ୟୁଜ୍ କରୁଛି
1: ଆଜ୍ଞା।
0: ଠିକ୍ ଠିକ୍,
1: କିନ୍ତୁ ମୁଁ ତ କହିବି ଆଜ୍ଞା, ସୋସିଆଲ ମିଡ଼ିଆ ହେଲା ଦିନ ଠାରୁ ଏଇଟା ଆମକୁ ବହୁତ ଜଣଙ୍କୁ ପାଖକୁ ନେଇ ଆସୁଛି, ଯେମିତିକି ମୁଁ ଏଇଟା ଗୋଟେ ଆମେ ଟେଲିଫୋନ୍ ମାଧ୍ୟମରେ ବି ଗୋଟେ କଥା ହେଲା, ଏଇଟା କେତେ ପାଖକୁ ଆଣିପାରିଲା, ତାହେଲେ ମୁଁ ଆପଣଙ୍କୁ ଦେଖିକି ମଧ୍ୟ ପାରିବି ଚାହିଁବି ଏଇ ଯୋଉ ସୋସିଆଲ ମିଡ଼ିଆ ମାଧ୍ୟମରେ। କିନ୍ତୁ ଭଲକୁ ନେଲେ ବହୁତ ଭଲ, ଖରାପକୁ ନେଲେ ବହୁତ ଖରାପ ଆଜ୍ଞା।
0: ହଁ ଯେତିକି ଭଲ ବି ଅଛି ସେତିକି ଖରାପ ବି ଅଛି ସୋସିଆଲ ମିଡ଼ିଆ
1: ଆଜ୍ଞା।
0: ତେବେ ଭାଇ ଆପଣଙ୍କ ସହ କଥା ବହୁତ ଭଲ ଲାଗିଲା ଭାଇ, ଏମିତି ଫୋନ୍ କରୁଥାନ୍ତୁ, ଭଲ ପାଇବା ଦେଉଥାନ୍ତୁ, ଚିଠି ଲେଖି ପଠାଉଥାନ୍ତୁ
1: ଆଜ୍ଞା।
0: ତେବେ ଭାଇ ଆସନ୍ତୁ ଶୁଣିନେବା ଆପଣଙ୍କ ମନ ପସନ୍ଦର ଗୀତ।
1: ଆଜ୍ଞା ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଭାଇ, ନମସ୍କାର।

ତେବେ ଶ୍ରୋତା ବନ୍ଧୁ, ଆପଣଙ୍କ ସହ କଥାବାର୍ତ୍ତା ହେଇ ସତରେ ବହୁତ ଖୁସି ଲାଗିଲା। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। ସମୟ ଇସାରା ଦେଉଛି ଆଜିର କାର୍ଯ୍ୟକ୍ରମ ଏଇଠି ଶେଷ କରିବାକୁ। ତେବେ ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି, ପିନ୍ 766001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ଚିଠି ଲେଖି ନିଶ୍ଚୟ ଭାବରେ ଜଣାଇବେ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।

0: ପ୍ରଭା ପଟ୍ଟନାୟକ, ବାଦଲ କୁମାର ଆଚାର୍ଯ୍ୟ, ଉମା ମହେଶ୍ୱରୀ ପଟ୍ଟନାୟକ, ଅକ୍ଷୟ କୁମାର ମହାନ୍ତି ଓ ସୁପ୍ରଭା କୁମାରୀ ପାଢ଼ୀ। ଆଧ୍ୟାତ୍ମିକ ଆପ୍ତବାଣୀର କାର୍ଯ୍ୟକ୍ରମ ଚେତନା ଚିନ୍ତନ ଶୁଣିବେ ସକାଳ 6:30। ନିବେଦନ କରିବେ ପ୍ରଫୁଲ୍ଲ କୁମାର ମାଝି। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ ଭାଗବତ ପ୍ରଚାର କରିବୁ ସକାଳ 6:35। ଭକ୍ତି ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଶୁଣିବେ ସକାଳ 7:25। ଶିଳ୍ପୀମାନେ ହେଲେ ପ୍ରଫୁଲ୍ଲ ଚନ୍ଦ୍ର, ଘନଶ୍ୟାମ ପଣ୍ଡା ଓ ବାଦଲ କୁମାର। କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷର କଥା ସକାଳ 7:40। ସକାଳ 7:45 କାର୍ଯ୍ୟକ୍ରମ ପୁରାତନ, ଏଥିରେ ଶୁଣିବେ କେତୋଟି ଛାନ୍ଦ। ଶିଳ୍ପୀ ରାଜଲକ୍ଷ୍ମୀ ସାହୁ। ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲିକରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ସକାଳ 8:35 କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ, ଏଥିରେ ଶୁଣିବେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ତପନ କୁମାର ମହାନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶିକ ବଳେଶ୍ୱର ସଙ୍ଗୀତାତ୍ମକ ପରିବେଷଣ ସକାଳ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ସକାଳ 9:00 ପ୍ରଚାର କରିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଏବଂ ସକାଳ 9:30 ଓଡ଼ିଆ କଥାଚିତ୍ରର ଗୀତ। ପ୍ରଚାର କରିବୁ ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ସକାଳ 10:10। ଦିନ 12:00 ପ୍ରଚାର କରିବେ ଲୋକଗୀତ କ୍ରମରେ ସଞ୍ଚାର ଗୀତ ପରିବେଷଣ କରିବେ ଡ୍ୟୁମାନିଆ ନାୟକ ଓ ସାଥୀ। ସୁଗମ ସଙ୍ଗୀତ ଦିନ 12:30। ଶିଳ୍ପୀମାନେ ହେଲେ ସୁଭାଷ ଦାସ, ତୃପ୍ତି ଦାସ, ଶଙ୍କର ପ୍ରସାଦ ଦତ୍ତ, ସବିତା ହୋତା ଓ ଅସିତ କୁମାର ଅମାନ୍ତ। ଚାଷର କଥା ଦିନ 1:10। ମହିଳାମାନଙ୍କର କାର୍ଯ୍ୟକ୍ରମ ଶକ୍ତି ରୂପା ଶୁଣିବେ ଦିନ 1:20। ପ୍ରଚାର କରିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଯୁବଶ୍ରୋତା ବନ୍ଧୁମାନଙ୍କର କାର୍ଯ୍ୟକ୍ରମ ଯୁବବାଣୀ ଅପରାହ୍ନ 5:30। ଏଥିରେ ଖେଳ ପତ୍ରିକାର କାର୍ଯ୍ୟକ୍ରମ ଖେଳ ଖେଳାଳି। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ କାର୍ଯ୍ୟକ୍ରମ ଦ୍ୱାରା ରିଲିକରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7:00 ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ, ଏ କାର୍ଯ୍ୟକ୍ରମ ମଧ୍ୟ ରିଲିକରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ ଶୁଣିବେ ରାତି 7:30। ଶିଳ୍ପୀ ଅଦନାନ ସ୍ୱାମୀଙ୍କ କଣ୍ଠରେ ପ୍ରଚାର କରିବୁ କେତୋଟି ଗୀତ ଗଜର କାର୍ଯ୍ୟକ୍ରମ ରାତି 8:00। ରାତି 8:15 ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରିବୁ କେତୋଟି କଳାହାଣ୍ଡିଆ ଗୀତ ପରିବେଷଣ କରିବେ ଧ୍ୟାନାନନ୍ଦ ପଣ୍ଡା ଓ ସାଥୀ। ସ୍ପୋର୍ଟସ୍ କାନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:15, ରାତି 9:30 ଚର୍ଚ୍ଚାଗା ବିଷୟ, ଏ କାର୍ଯ୍ୟକ୍ରମ ସବୁ ରିଲିକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏହି କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପଣ୍ଡିତ ସିଆରାମ ତିୱାରୀ। ଶିଳ୍ପୀ ପରିବେଷଣ କରିବେ ରାଗ କଲାବତୀ ଓ ମିଶ୍ର ଖମାଜ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ-କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ-କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଲୋକଗୀତ କ୍ରମରେ ଶୁଣୁଥିଲେ ଖଞ୍ଜଣି ଭଜନ ପରିବେଷଣ କଲେ ସୁରେଶ ଚନ୍ଦ୍ର ନାୟକ ସାଥୀ ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: 2000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ହଜାରେ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସ୍ଥିତି ନ ସୁଧୁରିବା ଯାଏଁ ପ୍ରଭାବିତଙ୍କୁ ଦିଆଯିବ ରିଲିଫ। କଳା ପରମ୍ପରାରେ ସମୃଦ୍ଧ ଐତିହ୍ୟ ଗ୍ରାମ ରଘୁରାଜପୁରକୁ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବେ ସରକାର। 2025 ବର୍ଷ ପାଇଁ 17 ଜଣ କ୍ରୀଡ଼ାବିତଙ୍କୁ ମିଳିବ ସମ୍ମାନଜନକ ଅର୍ଜୁନ ପୁରସ୍କାର। ଏବଂ ଅବପାତର ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିବା ସହ ବିପନ୍ନ ନାଗରିକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ହଜାରେ କୋଟି ଟଙ୍କାର 10-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରେ 33% ବା ତା'ଠାରୁ ଅଧିକ ଫସଲ କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା, ଧାନ ଓ ଅଣଧାନ ବିହନ କ୍ରୟ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ହସ୍ତାନ୍ତର ମାଧ୍ୟମରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦିଆଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣାରେ ପନିପରିବା, ମିନି କିଟ୍ ଓ ବନ୍ୟା ପରବର୍ତ୍ତୀ ରୋଗପୋକ ପରିଚାଳନା ପାଇଁ 75% ସବ୍ସିଡି ଯୋଗାଇ ଦିଆଯିବ। ପ୍ରାଣୀ ସମ୍ପଦ କ୍ଷତିପୂରଣ ସହ ନଷ୍ଟ ହୋଇଥିବା ଡଙ୍ଗା, ଜାଲ ଓ ପୋଖରୀର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀ ଓ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ପରିସ୍ଥିତି ସ୍ୱାଭାବିକ ହେବା ଯାଏଁ ସମସ୍ତ ପ୍ରଭାବିତ ଅଞ୍ଚଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ସହ ରିଲିଫ ଚାଉଳ ବଣ୍ଟନ ଜାରି ରହିବ। ପ୍ରଭାବିତ ପରିବାରଗୁଡ଼ିକୁ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର ଓ ବାସନକୁସନ କ୍ରୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ହଜାରେ କୋଟି ଟଙ୍କାର 10-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ମୁଁ ଆଜି ଘୋଷଣା କରିବା ପାଇଁ ଯାଉଛି। ପ୍ରଥମ, ବନ୍ୟା ପ୍ରଭାବିତ ଚାଷୀମାନଙ୍କୁ କୃଷି ଇନପୁଟ ସବସିଡି ବାବଦକୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ। ଏଥିରେ

0: 33% ଓ ତାଠାରୁ ଅଧିକ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ତାଙ୍କୁ ପ୍ରଥମରେ ଅଣ ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା 8,500 ଟଙ୍କା ପ୍ରଦାନ କରାଯିବ।
1: ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୂର୍ବ ସ୍ଥିତି ଫେରାଇ ଆଣିବା ଓ ନାଗରିକଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବା ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଚୂଡ଼ାନ୍ତ ଆକଳନ ପରେ ଆବଶ୍ୟକତା ଅନୁଯାୟୀ ଏହି ସହାୟତା ରାଶିକୁ ଆହୁରି ସମ୍ପ୍ରସାରିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର 6 ବ୍ଲକ ଏବଂ ଗୋଟିଏ ପୌରାଞ୍ଚଳର 1,96,000 ଊର୍ଦ୍ଧ୍ୱ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜିଲ୍ଲାରେ ବିଭିନ୍ନ ଆଶ୍ରୟ କେନ୍ଦ୍ରକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତିଖାଳିସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଦ୍ୱିତୀୟ ଥର ପାଇଁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ସମୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଉଥିବା ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟରଞ୍ଜନ ଜୟପୁରିଆ କହିଛନ୍ତି। ଭଦ୍ରକ ଜିଲ୍ଲାର 6 ବ୍ଲକ ଅଧୀନ 530 ଗ୍ରାମର 5,44,923 ଜଣ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାର 2,26,530 ଜଣ ଲୋକଙ୍କୁ ସୁରକ୍ଷିତ ଭାବେ 346 ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ନଳକୂପ ବିଶୋଧନ ଆଦି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଇନଗତ ଅନୁପାଳନ ମଧ୍ୟରେ ସୀମିତ ନ ରହି କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ସାମାଜିକ ଦାୟିତ୍ୱବୋଧତାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କର ସାଧାରଣ ଉଦ୍ୟୋଗ ବିଭାଗ ସହଯୋଗରେ ଆୟୋଜିତ ବ୍ରିଜ୍ ଭାରତ ସମ୍ମିଳନୀ 2026 ଓ କର୍ପୋରେଟ୍ ସାମାଜିକ ଦାୟିତ୍ୱ ସମ୍ପର୍କିତ ଜାତୀୟ କର୍ମଶାଳାରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, କମ୍ପାନୀ ଆଇନ 2013 ଅଧୀନରେ ଭାରତର ସିଏସ୍ଆର୍ ଢାଞ୍ଚା କର୍ପୋରେଟ୍ମାନଙ୍କ ପାଇଁ ସାମାଜିକ ବିକାଶରେ ଅଂଶଗ୍ରହଣର ଏକ ସଞ୍ଚରିତ ସଂରଚିତ ବ୍ୟବସ୍ଥା ସୃଷ୍ଟି କରିଛି। ଏହା ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ମହିଳା ସଶକ୍ତିକରଣ, ପରିବେଶ ସ୍ଥିରତା, ଗ୍ରାମୀଣ ବିକାଶ ଓ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରକୁ ସମ୍ବଳ ଯୋଗାଇ ଦିଆଯାଉଛି। ଇସ୍କାତ, ବିଦ୍ୟୁତ୍, ଖଣି ଓ ଉତ୍ପାଦନ ଆଦି କ୍ଷେତ୍ରରେ ଦ୍ରୁତ ଶିଳ୍ପାୟନ ସହ ପରିବେଶ ପ୍ରତି ଦାୟିତ୍ୱ, ଜଳବାୟୁ ସହନଶୀଳତା ଓ ଗୋଷ୍ଠୀ କଲ୍ୟାଣକୁ ଗୁରୁତ୍ୱ ଦେବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି। ସିଏସ୍ଆର୍ ମାଧ୍ୟମରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟି, ଜୀବିକା, ଦକ୍ଷତା ବିକାଶ, କ୍ରୀଡ଼ା, ଗ୍ରାମୀଣ ବିକାଶକୁ ପ୍ରାଥମିକତା ଦେବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଏହି ସମସ୍ତ ପଦକ୍ଷେପ 2036 ସମୃଦ୍ଧ ଓଡ଼ିଶା ଓ 2047 ବିକଶିତ ଭାରତର ବୃହତ୍ତର ଜାତୀୟ ଲକ୍ଷ୍ୟରେ ଯୋଗଦାନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓଡ଼ିଶା ମାନବାଧିକାର କମିଶନ ସଦସ୍ୟ ଭାବେ ଆଇନଜୀବୀ ବିରଜାଶଙ୍କର ମିଶ୍ରଙ୍କୁ ନିଯୁକ୍ତ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଐତିହ୍ୟ ଗ୍ରାମ ରଘୁରାଜପୁରକୁ ସମଗ୍ର ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଐତିହ୍ୟ ଓ ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ରଘୁରାଜପୁରର ସମନ୍ୱିତ ପର୍ଯ୍ୟଟନ ବିକାଶ ପାଇଁ ଆଜି 23 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ଏହା ମାଧ୍ୟମରେ ପଟ୍ଟଚିତ୍ର, ଗୋଟିପୁଅ ନୃତ୍ୟ ଓ ବିଭିନ୍ନ କଳା ପରମ୍ପରାରେ ସମୃଦ୍ଧ ରଘୁରାଜପୁରକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ। ଅପରାହ୍ନରେ ପୁରୀ ଜିଲ୍ଲା ସ୍ୱତନ୍ତ୍ର ପଦକ୍ଷିଣ ଗୃହ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ ବିଭାଗର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀମତୀ ପରିଡ଼ା ବିଭିନ୍ନ ପର୍ଯ୍ୟଟନ ଏବଂ ଐତିହ୍ୟସ୍ଥଳୀର ବିକାଶ ପ୍ରକଳ୍ପର ପ୍ରଗତି ନେଇ ଆଲୋଚନା କରିଥିଲେ। ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା ଏବଂ ସ୍ଥାନଗୁଡ଼ିକର ଐତିହ୍ୟକୁ ସୁରକ୍ଷିତ ରଖି ସର୍ବାଙ୍ଗୀନ ବିକାଶ ଉପରେ ବୈଠକରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଉଦ୍ଘାଟନ କରିଥିଲେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଦିନିକିଆ ଦେବଗଡ଼ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ତିଳେଇବଣି ବ୍ଲକର 36 ପ୍ରକଳ୍ପ ଏବଂ ରିଆମାଳ ବ୍ଲକ ପାଇଁ 33 ପ୍ରକଳ୍ପ ସାମିଲ ରହିଛି। ବଲାଙ୍ଗୀର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ବାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ 2025 ବର୍ଷ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ମହିଳା ବ୍ୟାଡମିଣ୍ଟନ ଡବଲ୍ସରେ ତ୍ରିଶା ଜୋଲି ଓ ପୁଲେଲା ଗାୟତ୍ରୀ ଗୋପୀଚନ୍ଦଙ୍କ ସହିତ ବିଭିନ୍ନ ବିଭାଗର 17 ଜଣ ଖେଳାଳିଙ୍କୁ କ୍ରୀଡ଼ାକ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ

0: କରାଯିବ। ବରିଷ୍ଠ ଭାରତୀୟ ଫୁଟବଲ ଖେଳାଳି ଆଇସାୟା ଅରୁମାଇନା ୟାଗମ୍ଙ୍କ ସହିତ ଅନ୍ୟ 4 ଜଣ କୋଚ୍ଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାର ହୁମାସ୍ଥିତ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଉଚ୍ଚ ବିଦ୍ୟାଳୟ ପରିସରରେ ଆର୍ଥିକ ସାକ୍ଷରତା ଅଭିଯାନ, ସାଇବର ସୁରକ୍ଷା ସଚେତନତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର 150 ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସମାଜ ଗଠନ ଓ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ରାଜ୍ୟବ୍ୟାପୀ ନିଶାମୁକ୍ତ ଶପଥ ଅଭିଯାନ ଆୟୋଜନ କରାଯାଉଛି। ଅଭିଯାନରେ ରାଜ୍ୟର ଅତି କମ୍ରେ 10% ଲୋକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ ଓ ବିଭିନ୍ନ ସାମାଜିକ ସଂଗଠନର ସହଭାଗିତାରେ ଏହି ଶପଥପାଠ କାର୍ଯ୍ୟକ୍ରମ କରାଯାଇଛି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟ ସମେତ ରାଜ୍ୟର 35 ପୁଲିସ୍ ଜିଲ୍ଲାର ସମସ୍ତ ଥାନା ଏବଂ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ସାମୂହିକ ନିଶାମୁକ୍ତି ଶପଥପାଠ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ସାମୂହିକ ନିଶାମୁକ୍ତି ଶପଥପାଠ କରାଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 7 ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଦେବଗଡ଼, ବୌଦ୍ଧ, ସୋନପୁର ଓ ବଲାଙ୍ଗୀରକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟର ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ଗୋଟେ କିମ୍ବା 2 ସ୍ଥାନରେ ହେବାର ସମ୍ଭାବନା ରହିଛି। 19 ପାଇଁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, କିନ୍ତୁ ହେଭି ରେନ୍ଫଲ୍ କିମ୍ବା ପ୍ରବଳ ବର୍ଷାର ୱାର୍ଣ୍ଣିଂ ଜାରି କରାଯାଇ ନାହିଁ।
0: ମୁଖ୍ୟ ସମ୍ବାଦ ପୁଣିଥରେ। ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ 1000 କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସ୍ଥିତି ନ ସୁଧୁରିବା ଯାଏଁ ପ୍ରଭାବିତଙ୍କୁ ଦିଆଯିବ ରିଲିଫ୍। କଳା ପରମ୍ପରାରେ ସମୃଦ୍ଧ ଐତିହ୍ୟ ଗ୍ରାମ ରଘୁରାଜପୁରକୁ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବେ ସରକାର। 2025 ପାଇଁ 17 ଜଣ କ୍ରୀଡ଼ାବିତ୍ଙ୍କୁ ମିଳିବ ସମ୍ମାନଜନକ ଅର୍ଜୁନ ପୁରସ୍କାର। ଏବଂ ଅବପାତର ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ସହଯୋଗ ମାଧ୍ୟମରେ ସହରାଞ୍ଚଳ ଗତିଶୀଳତାକୁ ପରିବର୍ତ୍ତନ କରୁଛି ଭାରତ ଟ୍ୟାକ୍ସି ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଦେଶରେ ସହରାଞ୍ଚଳଗୁଡ଼ିକ ବିବିଧ ପରିବହନ ବ୍ୟବସ୍ଥା ଉପରେ ନିର୍ଭର କରେ। ଏହା ଲୋକଙ୍କୁ କାର୍ଯ୍ୟସ୍ଥଳ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସେବା ସହିତ ସଂଯୋଗ ସ୍ଥାପନ କରିଥାଏ। ସାମ୍ପ୍ରତିକ ସମୟରେ ଆପ୍ ଆଧାରିତ ସଡ଼କ ଯୋଗାଯୋଗ ଇକୋସିଷ୍ଟମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଦେଶରେ ପ୍ରଥମ ଥର ପାଇଁ ସମବାୟ ଭିତ୍ତିକ ରାଇଡ୍ ହେଲିଂ ପ୍ଲାଟଫର୍ମ ଭାରତ ଟ୍ୟାକ୍ସି ସଫଳତାର ସହ କାର୍ଯ୍ୟ କରୁଛି। ଗତମାସ 25 ସୁଦ୍ଧା ଏହି ଯୋଜନା ଅଧୀନରେ ବିଭିନ୍ନ ସହରରେ ପଞ୍ଜୀକୃତ ସାରଥୀଙ୍କ ସଂଖ୍ୟା 8 ଲକ୍ଷରେ ପହଞ୍ଚିଛି। ପ୍ରାୟ 41 ଲକ୍ଷ ପଞ୍ଜୀକୃତ ଗ୍ରାହକ ଏହି ସେବାର ସୁବିଧା ପାଉଛନ୍ତି। ସମବାୟ ମାଧ୍ୟମରେ ସମଗ୍ର ଦେଶରେ ବିକାଶର ଧ୍ୱନି ପ୍ରତିଧ୍ୱନିତ ହେଉଛି। ଚାଷ କ୍ଷେତ୍ରଠାରୁ ଆରମ୍ଭ କରି ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମବାୟ ହେଉଛି ଏଭଳି ଏକ ଲୋକକୈନ୍ଦ୍ରିକ ଉଦ୍ୟୋଗ ଯାହାର ମାଲିକାନା, ନିୟନ୍ତ୍ରଣ ଓ ପରିଚାଳନା ସେହି ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଆବଶ୍ୟକତା ତଥା ଆକାଂକ୍ଷା ପୂରଣ କରିବାରେ ସମବାୟ କ୍ଷେତ୍ର ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିଛି। ଦେଶରେ ସମବାୟ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ମନ୍ତ୍ରଣାଳୟକୁ କାର୍ଯ୍ୟକ୍ଷମ କରାଯାଇଛି। ପ୍ରାୟ 8,42,000 ସମବାୟ ୟୁନିଟ୍ ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଆଧାରିତ ଏହି ପ୍ଲାଟଫର୍ମ ଭାରତ ଟ୍ୟାକ୍ସି ସମବାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରୁଛି। ନାଗରିକ କୈନ୍ଦ୍ରିକ ଯାତାୟତକୁ ପ୍ରୋତ୍ସାହନ ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାରଙ୍କ

0: ନିରନ୍ତର ପ୍ରୟାସ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଏହି ବ୍ୟବସ୍ଥା ବହୁ ରାଜ୍ୟ ସମବାୟ ସମିତି ଆଇନ 2002 ଅଧୀନରେ ପଞ୍ଜିକୃତ ହୋଇଛି। ଦେଶର ପ୍ରଥମ ସମବାୟ ନେତୃତ୍ୱାଧୀନ ଏହି ରାଇଡ୍ ହେଲିଂ ପ୍ଲାଟଫର୍ମ ଗତବର୍ଷ ଜୁନ୍ ମାସରେ ପ୍ରତିଷ୍ଠା କରାଯାଇଥିଲା। ସାରଥି ହିଁ ମାଲିକ ନୀତି ଆଧାରରେ ଟ୍ୟାକ୍ସି ଚାଳକଙ୍କୁ ଏହି ପ୍ଲାଟଫର୍ମ ସିଧାସଳଖ ଲାଭ ପ୍ରଦାନ କରିବା ସହିତ ଶୂନ୍ୟ କମିଶନ ଏବଂ ବୃଦ୍ଧି ପାଉନଥିବା ଆଦର୍ଶ ମୂଲ୍ୟ ନିର୍ଦ୍ଧାରଣ କରିବାରେ ସହଯୋଗ ପ୍ରଦାନ କରୁଛି। ବିଦେଶୀ ନିବେଶ ଆଧାରିତ ଏହି ପ୍ଲାଟଫର୍ମକୁ ସ୍ୱଦେଶ ବିକଳ୍ପ ଭାବେ ପ୍ରସ୍ତୁତ କରାଯାଇଛି। ଚାଳକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ବୀମା, ଅବସରଜନିତ ସଞ୍ଚୟ ଭଳି ସାମାଜିକ ସୁରକ୍ଷା ବ୍ୟବସ୍ଥା ରହିଛି। ଦିଲ୍ଲୀର 7ଟି ପ୍ରମୁଖ ସ୍ଥାନରେ ଏହି ପ୍ଲାଟଫର୍ମର ଉପଯୋଗ ନେଇ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି। ଦ୍ରୁତ ଜରୁରୀକାଳୀନ ସହାୟତା, ଯାଞ୍ଚ କରାଯାଇଥିବା ଯାତ୍ରା ତଥ୍ୟ ଏବଂ ଚାଳକଙ୍କୁ ମଧ୍ୟ ଅନ୍ୟ ପ୍ଲାଟଫର୍ମରେ କାମ କରିବାର ଏହା ସ୍ୱାଧୀନତା ପ୍ରଦାନ କରିଥାଏ। ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ବାଇକ୍ ଦିଦି ପଦକ୍ଷେପ ଗ୍ରହଣ କରାଯାଇଛି। ଏପର୍ଯ୍ୟନ୍ତ ବହୁ ମହିଳା ଚାଳକ ଏହି ଯୋଜନା ଅଧୀନରେ ସାମିଲ ହୋଇଛନ୍ତି। ଭାରତ ଟ୍ୟାକ୍ସି ପ୍ଲାଟଫର୍ମ ହେଉଛି ବିଶ୍ୱର ସର୍ବବୃହତ୍ ଚାଳକ ମାଲିକାନାଧୀନ ଯୋଗାଯୋଗ ପ୍ଲାଟଫର୍ମ। ଗତବର୍ଷ ଶେଷ ଭାଗରେ ଦିଲ୍ଲୀ, ଏନ୍ସିଆର୍ ଏବଂ ଗୁଜରାଟରେ ଏହି ପ୍ଲାଟଫର୍ମର କାର୍ଯ୍ୟକାରିତା ନେଇ ପରୀକ୍ଷଣ ହୋଇଥିଲା। ଗତ ଜାନୁଆରୀ ମାସରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ପ୍ଲାଟଫର୍ମ ଅଧୀନରେ ପ୍ରିପେଡ୍ ଟ୍ୟାକ୍ସି ସେବା ଆରମ୍ଭ ହୋଇସାରିଛି। ଏପରିକି ଓଲା ଏବଂ ଉବେର୍ ଭଳି ଯୋଗାଯୋଗ ପ୍ଲାଟଫର୍ମ ସହିତ ଭାରତ ଟ୍ୟାକ୍ସି ସେବା ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ପ୍ରବେଶ କରିଛି। ଏହି ସେବାରେ ଅମୁଲ, ଇଫ୍କୋ ଏବଂ ନାବାର୍ଡ ଭଳି ପ୍ରମୁଖ ସରକାରୀ ସମର୍ଥିତ ସମବାୟ ସଂସ୍ଥା ସଂଶ୍ଲିଷ୍ଟ ହୋଇଛନ୍ତି। ଆର୍ ନାରାୟଣ ହାଲଦାରଙ୍କ ଦ୍ୱାରା ପ୍ରତିଷ୍ଠିତ ଟେକ୍ କମ୍ପାନୀ ଭାବରେ ଏହା ତାଲିକାଭୁକ୍ତ ହୋଇଛି। ଅନ୍ୟ ଘରୋଇ ସଂସ୍ଥାଗୁଡ଼ିକର ଚାଳକଙ୍କ ତୁଳନାରେ ଏହି ପ୍ଲାଟଫର୍ମରେ ସାମିଲ ହେଉଥିବା ଚାଳକ ଅଧିକ ସୁବିଧା ସୁଯୋଗ ଲାଭ ପାଆନ୍ତି। ପାରମ୍ପରିକ କମିଶନ ଆଧାରିତ ମଡେଲରୁ ଦୂରରେ ଥିବା ଏହି ପ୍ଲାଟଫର୍ମ ଚାଳକ କୈନ୍ଦ୍ରିକ ତଥା ମାଲିକାନା ସହିତ କାର୍ଯ୍ୟ କରୁଛି। ସରକାର ସମର୍ଥିତ ଏହି ସମବାୟ ରାଇଡ୍ ହେଲିଂ ପ୍ଲାଟଫର୍ମ ଚାଳକଙ୍କୁ ଉପଭୋକ୍ତାଙ୍କଠାରୁ 100% ଭଡ଼ା ରଖିବାକୁ ଅନୁମତି ପ୍ରଦାନ କରିଥାଏ। ଏବେ ଦେଶରେ ପ୍ରାୟ 100ରୁ ଅଧିକ ସହରରେ ଯାତ୍ରୀଙ୍କ ପାଇଁ ଏହା ଏକ ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଯୋଗାଯୋଗ ମାଧ୍ୟମ ପାଲଟିଛି। ଆସନ୍ତା 2 ବର୍ଷ ମଧ୍ୟରେ ଦେଶର ସମସ୍ତ ଅଞ୍ଚଳକୁ ଏହି ପ୍ଲାଟଫର୍ମରେ ସାମିଲ କରିବା ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ସହାୟତା କେନ୍ଦ୍ରମାନ ସ୍ଥାପନ କରାଯିବ। ଏଭଳି ପଦକ୍ଷେପ ଏକ ନିରନ୍ତର, ସମାବେଶୀ ଏବଂ ସମବାୟ ଆଧାରିତ ଗତିଶୀଳତା ଇକୋସିଷ୍ଟମକୁ ବିକଶିତ କରିବାର ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସହଯୋଗ ମାଧ୍ୟମରେ ସହରାଞ୍ଚଳ ଗତିଶୀଳତାକୁ ପରିବର୍ତ୍ତନ କରୁଛି ଭାରତ ଟ୍ୟାକ୍ସି ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
3: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
2: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
3: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
2: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
3: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
3: ତେବେ ଉଦ୍ୟୋଗ ଗୁଡିକର ଚୟନ

0: କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
0: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
0: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
0: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର।
4: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ କିଛି ସମୟ ମଧ୍ୟରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର, ବୟଡ ପ୍ରଭାବିତ ଇଲାକାନ ସ୍ଥିତି ସମୀକ୍ଷା କରିକରି ହଜାରେ କୋଟି ଟଙ୍କାର ସାହସ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଅତି ଜବର ବର୍ଷାକେ ନେଇକରି ସୁନ୍ଦରଗଡ଼, ଝାରସୁଗୁଡ଼ା ଆଉ ବରଗଡ଼ ଜିଲ୍ଲାକେ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। 2025 ବର୍ଷ ଲାଗି ଘୋଷଣା ହେଲା ଜାତୀୟ କ୍ରୀଡ଼ା ପୁରସ୍କାର। ରାଇଜେ ନିଶାଦ୍ରବ୍ୟର ଖରାପ ପ୍ରଭାବ ଆବଦେ ଲୋକ ସଚେତନ କରିବା ଲକ୍ଷ୍ୟ ଦେଇ ଆଇଜ କରାଯାଇଛି ନିଶାମୁକ୍ତ ଶପଥ ଅଭିଯାନ। ଆଉ ଭୁବନେଶ୍ୱର ନ ଆଇବା ମାସ 3 ତାରିଖ ମୂଲ ହେବା ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଏଥର ପୁରା ଖବର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବୟଡ ପ୍ରଭାବିତ ଇଲାକାର ସ୍ଥିତି ଅନୁଧ୍ୟାନ କରି ହଜାରେ କୋଟି ଟଙ୍କାର 10 ସୂତ୍ରୀ ସାହସ ଟଙ୍କା ଘୋଷଣା କରିଛନ୍। ଭୁବନେଶ୍ୱର ନ ଆଇଜ ରାଇଜେ ବନ୍ୟା ସ୍ଥିତି ବାବଦ ସମୀକ୍ଷା ବୈଠକଟି ଯୋଗ ଦେଇକରି ସେ କହିଛନ୍, ସୁନ୍ ମୁତାହତ ଦିଗେ ସରକାର କାମ କରୁଛନ୍। ପ୍ରଭାବିତ ଲୋକର ସୁରକ୍ଷା ଆଉ ଜରୁରୀ ସାହାଯ୍ୟ ଯୋଗାଇ ଦେବାଟା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ହୋଇଥିବାରୁ ପ୍ରଭାବିତ ଇଲାକାନ ଲୋକ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇକରି ଦରକାର ଅନୁସାରେ ଆଶ୍ରୟସ୍ଥଳକେ ନିଆଯାଉଛେ। ସ୍ଥିତି ଉପରେ କଡ଼ା ନଜର ରଖବାର ସହିତ ଜିଲ୍ଲା ପ୍ରଶାସନ ଆଉ ଭିନ୍ ଭିନ୍ ବିଭାଗର ତାଲମେଲ ଥି ତୁର୍ତ୍ତି ପଦକ୍ଷେପ ନିଆଯାଉଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: 6 ଜିଲ୍ଲାରେ ସମୁଦାୟ 550 ରିଲିଫ କ୍ୟାମ୍ପ ଜରିଆରେ ପ୍ରଭାବିତ ଲୋକଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ସହିତ ଆମର ଶୁଖିଲା ରେସନ ମଧ୍ୟ ଆମେ ସେମାନଙ୍କ ପାଖରେ ପହଞ୍ଚାଇବାରେ ମାନ କାମ କରୁଛନ୍ତି। ପ୍ରଥମେ ଆମେ 26 କୋଟି ଟଙ୍କା ଏବଂ ପରେ ଆଉ 110 କୋଟି, ଏହିଭଳି ଭାବରେ 2 ପର୍ଯ୍ୟାୟରେ ସମୁଦାୟ 136 କୋଟି ଟଙ୍କା ଆମର SRC ଜରିଆରେ ପଇସା ଲୋକଙ୍କ ପାଖରେ ପହଞ୍ଚା ଯାଇଛି। ଏବଂ ବନ୍ୟା ଛାଡ଼ିବା ପରେ ଅଧିକାରୀମାନଙ୍କ ଦ୍ୱାରା ଯେଉଁ କ୍ଷୟକ୍ଷତି ଆକଳନ ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ଆସିଲା ପରେ ସମ୍ପୂର୍ଣ୍ଣ ସହାୟତାର ବ୍ୟବସ୍ଥା ମଧ୍ୟ ଇଏ କରାଯିବ।
0: ମୁଖ୍ୟମନ୍ତ୍ରୀ କହିଛନ୍, ଲଗାୟତ ବର୍ଷା ଲାଗି ହୋଇଥିବା ବୟଡ଼ଟି ରାଜ୍ୟର 6 ଜିଲ୍ଲାର 74 ବ୍ଲକ ପ୍ରଭାବିତ ହୋଇଛେ। ଯାଜପୁର ଜିଲ୍ଲାର 10 ବ୍ଲକର 270 ଗାଁର 280,000 ଲୋକ ପ୍ରଭାବିତ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର 4 ବ୍ଲକର 149 ଗାଁର 269,000 ଲୋକ ପ୍ରଭାବିତ ହୋଇଛନ୍। 6 ଜିଲ୍ଲାର 45

ରଫ୍ ଆଉ ଆଟା ଏନ୍ଡିଆର୍ଏଫ୍ ଦଲ୍କେ ଉଦ୍ଧାର କାମଥି ଲଗାଇଛେ। 33% କି ତାନୁ ଅଧିକା ଫସଲ ନୁକସାନ ହୋଇଥିଲେ କ୍ଷୁଦ୍ର ଆଉ ନାମମାତ୍ର ଚାଷୀଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବା। ଅଣସେଚିତ ଜମି ଲାଗି ହେକ୍ଟର ପିଛା 8,500, ଜଳସେଚିତ ଜମି ଲାଗି 17,000 ଆଉ ବାରମାସୀ ଫସଲ ନୁକସାନ ହୋଇଥିଲେ ହେକ୍ଟର ପିଛା 22,500 ଟଙ୍କା ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ନୁକସାନ ହୋଇଥିବା ଚାଷୀଙ୍କୁ ଧାନ ଆଉ ଅଣଧାନ ବିହନ ଘିନ୍ବାର ଲାଗି ଆର୍ଥିକ ସାହାଯ୍ୟ ଦିଆଯିବା। ବୈଡ ଋତୁରୁ ରୋଗ ପୋକ ଲାଗି ହେଉଥିବା କ୍ଷତି ଲାଗି 75% ରିହାତି ମିଳିବା। କ୍ଷତିଗ୍ରସ୍ତ ଉଠା ଜଳସେଚନର ମରାମତି କାମ ଭିଲ୍ ଖୁବ୍ ଜଲ୍ଦି କରାଯିବା। ହସ୍ତଶିଳ୍ପ ନୁକସାନ ଲାଗି 5,000 ଟଙ୍କାର ଆର୍ଥିକ ସାହାଯ୍ୟ ଦିଆଯିବା। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ଋତୁରୁ ସାହସ ଟଙ୍କା ବଢ଼ାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ର ଯୁବ ଆଉ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଜାତୀୟ କ୍ରୀଡ଼ା ପୁରସ୍କାର 2025 ଘୋଷଣା କରାଯାଇଛି। ଏଥର 17 ଖେଳାଳିଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ଦେବା ଲାଗି ମନୋନୀତ କରାଯାଇଛି। ରାଷ୍ଟ୍ରପତି ଭବନ ଆୟୋଜିତ ହେବାକୁ ଥିବା ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଏହି ପୁରସ୍କାର ଦିଆଯିବା। ଖେଳଥି ଉତ୍କର୍ଷତାକେ ସ୍ୱୀକୃତି ଦେଇକରି ପୁରସ୍କୃତ କରିବା ଲାଗି ଫି ବଛର ମନ୍ତ୍ରଣାଳୟ ତରଫରୁ ଏହି ପୁରସ୍କାର ଦିଆଯାଇଛି। ଲଗାୟତ ବର୍ଷା ଲାଗି ଭିନ୍ ଭିନ୍ ନଦୀର ଜଳସ୍ତର ବଢ଼ବାରକେ ଲାଗିଛି। ବୈତରଣୀ, ଜଳକା ଆଉ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଛେ। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍, ବୈତରଣୀ ନଦୀର ଜଳସ୍ତର କମ୍ବାରକେ ଲାଗିଛେ। ତଲମୁଡ଼େ ପାଏନ୍ କମିନାଇଥିବାର ବେଳେ ଲଘୁଚାପ ଲାଗି ଉପରମୁଡ଼େ ବର୍ଷା ଲାଗି ରହିଛେ। ବିଭାଗ ତରଫରୁ ବୈତରଣୀ ଆଉ ବ୍ରାହ୍ମଣୀ ନଦୀର ଜଳସ୍ତର ଉପରେ ଖାସ୍ ଧ୍ୟାନ ଦିଆଯାଉଛେ ବୋଲି ଶ୍ରୀ ରାଉତ କହିଛନ୍। ବନ୍ୟାଥି ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର ଆଉ କେନ୍ଦ୍ରାପଡ଼ା ବଗିର 7 ଜିଲ୍ଲା ପ୍ରଭାବିତ ହୋଇଛେ ବୋଲି ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍। ସବୁ ଜିଲ୍ଲାର ସତର୍କ ସୂଚନା ସହିତ ପ୍ରାଣୀମାନଙ୍କୁ ସୁରକ୍ଷିତ ଜାଗାକେ ନିଆଯିବାରକେ ନିର୍ଦ୍ଦେଶ ଦିଆଯାଇଛେ। 36 ରେପିଡ୍ ରେସ୍ପନ୍ସ ଟିମ୍, 50 ପ୍ରାଣୀ ଚିକିତ୍ସା କ୍ୟାମ୍ପ ଆଉ ପ୍ରାଣୀମାନଙ୍କ ଟିକାକରଣ ବ୍ୟବସ୍ଥା କରାଯାଇଛେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍। ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଆଜି ଦିନିକିଆ ଦେବଗଡ଼ ଜିଲ୍ଲା ଗସ୍ତଟି ଆସିକରି ତିଲେଇବଣି ଆଉ ରିଆମାଲ ବ୍ଲକ୍ର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ତିଲେଇବଣି ବ୍ଲକ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର 6 ପ୍ରକଳ୍ପ ଲାଗି 13,96,30,000 ଟଙ୍କା, ପଞ୍ଚାୟତ ସମିତିର 36 ପ୍ରକଳ୍ପ ଲାଗି 2,38,00,000 ଟଙ୍କାର ଭିତ୍ତିପ୍ରସ୍ତର ଆଉ 46,00,000 ଟଙ୍କାର 6 ପ୍ରକଳ୍ପର ଉଦ୍ଘାଟନ କରିଛନ୍। ସେନ୍ତା ରିଆମାଲଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗର 26,38,00,000 ଟଙ୍କାର 10 ପ୍ରକଳ୍ପ, ପଞ୍ଚାୟତ ସମିତିର 1,98,00,000 ଟଙ୍କାର 33 ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ସ୍ଥାପନା କରିବାର ସହିତ 1,04,00,000 ଟଙ୍କାର 9 ପ୍ରକଳ୍ପର ଉଦ୍ଘାଟନ କରିଛନ୍। ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଲାଗି ଇ KYC କରବାର ଶେଷ ତାରିଖ ଆଇବା ରବିବାର ତକ ବଢ଼ାଇଛି। ଆଗନୁ ଇ ସମୟ 16 ତକ ଥିଲା। ତେଲ କମ୍ପାନୀମାନଙ୍କେ ଭିନ୍ ଭିନ୍ ବୈଷୟିକ ତ୍ରୁଟି ଆଉ ଗ୍ୟାସ୍ ଏଜେନ୍ସିମାନଙ୍କେ ଗ୍ରାହକମାନଙ୍କର ଭିଡ଼କେ ନଜର ରଖିକରି ଇ ସମୟକେ ବଢ଼ାଯାଇଛେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ NSC କଲ୍ୟାଣ ମଣ୍ଡପନ PM ବିଶ୍ୱକର୍ମା ଯୋଜନା ବାବଦ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ପାରମ୍ପରିକ କାରିଗର ଆଉ ଶିଳ୍ପୀମାନଙ୍କୁ ସ୍ୱାବଲମ୍ବୀ ଆଉ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟଟି ହୋଇଥିବା ଏହି କାର୍ଯ୍ୟକ୍ରମଟି ଖାସ୍ ବ୍ରାଣ୍ଡ ସ୍ଥାପନା ଆଉ ବଜାର ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମାଜ ଗଠନ ଆଉ ନିଶାଦ୍ରବ୍ୟର ଖରାପ ପ୍ରଭାବ ଭାବେ ଲୋକ ସଚେତନ କରିବା ଲକ୍ଷ୍ୟ ନେଇକରି ଆଜି ସାରା ରାଜ୍ୟ ନିଶାମୁକ୍ତ ଶପଥ ଅଭିଯାନ ଆୟୋଜନ କରାଯାଇଛି। ଅଭିଯାନଟି ରାଜ୍ୟ କମ୍ସେ କମ୍ 10% ଲୋକ ସାମିଲ କରିବା ଲାଗି ଲକ୍ଷ୍ୟ ଧାରିଜ କରାଯାଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ ଆଉ ଭିନ୍ ଭିନ୍ ସାମାଜିକ ସଂଗଠନ ତରଫରୁ ଏହି ଶପଥପାଠ କାର୍ଯ୍ୟକ୍ରମ କରାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଆଉ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ସାମୂହିକ ନିଶାମୁକ୍ତ ଶପଥପାଠ କରାଯାଇଛି। କାର୍ଯ୍ୟକ୍ରମ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କ ସହିତ ସବୁ ଅଧିକାରୀ ଆଉ କର୍ମଚାରୀମାନେ ଯୋଗ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ତରଫରୁ 2026-27 ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମଟି ନାଁ ଲେଖା ଲାଗି 2 ଖେପ ମେଧା ତାଲିକା ବାହାରିଛି। ଏହି କ୍ଷେପେ ମୋଟ 934 ଛାତ୍ରଛାତ୍ରୀଙ୍କୁ ବଛାଯାଇଛି। ଚଳିତ ବଛର ରାଜ୍ୟ 21 ବିଶ୍ୱବିଦ୍ୟାଳୟ ଆଉ 114 ମହାବିଦ୍ୟାଳୟ ମୋଟ 32,563 ସିଟ୍ ରହିଛି। ଝାରସୁଗୁଡ଼ା ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ହୋଇଯାଇଛି। ଟୁକେଲ ଛୁଆମାନଙ୍କର ପାଠପଢ଼ା, ନାରୀ ସଶକ୍ତିକରଣ ଆଉ ମହିଳା ଶିଶୁ ହେଲ୍ପଲାଇନ୍ର ପ୍ରଚାର ପ୍ରସାର ଉପରେ ବୈଠକଟି ଜୋର୍ ଦିଆଯାଇଛି। ଗ୍ରାମାଞ୍ଚଳନ ଅଭିଯାନକେ ସକ୍ରିୟ କରି ଝାରସୁଗୁଡ଼ାକେ ମଡେଲ ଜିଲ୍ଲା ବନାବା ଲାଗି ବୈଠକଟି ଅତିଥିମାନେ ଆହ୍ୱାନ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷନ ପଞ୍ଚାୟତ ସମିତି ବୈଠକ ହୋଇଯାଇଛି। ବୈଠକଟି ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବ୍ଲକର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏତାର ସହିତ ଚାଲୁଥିବା ଉନ୍ନୟନମୂଳକ କାମମାନଙ୍କୁ ଧାରିତ ସମୟ ଭିତରେ ଶେଷ କରିବା ସହିତ

0: ଲୋକର ଦରକାର ଉପରେ ଜୋର ଦେଇକରି ନୂଆ ପ୍ରକଳ୍ପମାନଙ୍କୁ ହାତକେ ନେବାର୍କେ ସେ ଆହ୍ୱାନ ଦେଇଥିଲେ। ଭୁବନେଶ୍ୱର ଆଇବା ମାସ 3-6 ତାରିଖ ତକ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହେବା। ଏଥିଲାଗି ଓଡ଼ିଶା ଦଲ ଘୋଷଣା କରାଯାଇଛି। ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ତରଫରୁ ପଞ୍ଜିକୃତ ଖେଳାଳିମାନେ ହାସଲ କରିଥିବା ରେଙ୍କିଙ୍ଗ ପଏଣ୍ଟ ଆଉ ଗୋଟିଏ ଟ୍ରାଏଲ୍ସକେ ନେଇକରି ଏହି ଖେଳାଳିମାନଙ୍କର ନାଁ ବଛାଯାଇଛି। ପ୍ରତିଯୋଗିତାଟି ଓଡ଼ିଶା ସହିତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଆଉ ଉତ୍ତରାଖଣ୍ଡର ଖେଳାଳିମାନେ ଭାଗ ନେବେ। ପୂର୍ବାଞ୍ଚଳ ପ୍ରତିଯୋଗିତା ଆଘନୁ ଭୁବନେଶ୍ୱରର ଗଲାକାଲିଠାନୁ ଓଡ଼ିଶା ଦଳର ପ୍ରଶିକ୍ଷଣ ଶିବିର ମୂଲ ହୋଇଛି। ଏହି ଶିବିର ଆଇବା 30 ତାରିଖ ତକ ଚାଲବା। ବଙ୍ଗୋପସାଗର ହୋଇଥିବା ଲଘୁଚାପ ଅବପାତି ବଦଳିବା ଋତୁରୁ ଉତ୍ତର ପଶ୍ଚିମ ଦିଗ୍କେ ଯାଉଛେ। ଏତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଆଉ ବରଗଡ଼ ଜିଲ୍ଲାନ ଜବରନୁ ଜବର ବର୍ଷା ହେବାର ସମ୍ଭାବନା ରହିଛେ। ଏତାର ସହିତ ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଆଉ ବଲାଙ୍ଗୀର ଜିଲ୍ଲାନ ଜବର ବର୍ଷାକେ ନେଇକରି ପାଣିପାଗ କେନ୍ଦ୍ର ତରଫରୁ ସତର୍କ କରାଇଛେ। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 619.97 ଫୁଟ ରହିଥିଲା। ଏହାଦେ 14 ଗେଟ୍ ଦେଇକରି ଫି ସେକେଣ୍ଡ ଥି ଜଳଭଣ୍ଡାରନୁ 253,809 ଘନଫୁଟ ପାଇଁ ଛଡ଼ାଯାଉଥିବାର ବେଳେ 228,469 ଘନଫୁଟ ପାଇଁ ଆସୁଛେ। ନୂଆପଡ଼ା ଜିଲ୍ଲା ତିଖାଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପନୁ 2 ନମ୍ବର ଥର ଲାଗି ବଏଡ଼ ପାଣି ଛଡ଼ାଯାଇଛେ। ଗୋଟିଏ ଗେଟ୍ ଦେଇକରି 90 କ୍ୟୁସେକ୍ ବଏଡ଼ ପାଣି ଛଡ଼ାଯାଉଛେ। ବଏଡ଼ ପ୍ରଭାବିତ ଇଲାକାନ ସ୍ଥିତିର ସମୀକ୍ଷା କରିକରି 1,000 କୋଟି ଟଙ୍କାର ସାହାଯ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଅତି ଜବର ବର୍ଷାକେ ନେଇକରି ସୁନ୍ଦରଗଡ଼, ଝାରସୁଗୁଡ଼ା ଆଉ ବରଗଡ଼ ଜିଲ୍ଲାକେ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। 2025 ବର୍ଷ ଲାଗି ଘୋଷଣା ହେଲା ଜାତୀୟ କ୍ରୀଡ଼ା ପୁରସ୍କାର। ରାଇଜେ ନିଶାଦ୍ରବ୍ୟର ଖରାପ ପ୍ରଭାବ ବାବଦେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟଟି ଆଜି କରାଯାଇଛେ ନିଶାମୁକ୍ତ ଶପଥ ଅଭିଯାନ। ଆଉ ଭୁବନେଶ୍ୱର ଆଇବା ମାସ 3 ତାରିଖରୁ ମୂଲ ହେବା ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଆଜିର ଆଞ୍ଚଳିକ ଖବର ନ ଶେଷ ହେଲା। ଜୁହାର।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣିବାରେ ସମ୍ବାଦ ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ କାର୍ଯ୍ୟକଳାପର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ସୂଚନା ଦେଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ। ଓଡ଼ିଶା ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟ ନେଇ 1,000 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଜାତୀୟ କ୍ରୀଡ଼ା ପୁରସ୍କାର 2025 ଘୋଷିତ। 15 ଜଣଙ୍କୁ ଅର୍ଜୁନ ଏବଂ 3 ଜଣ ପ୍ରଶିକ୍ଷକଙ୍କୁ ମିଳିବ ଦ୍ରୋଣାଚାର୍ଯ୍ୟ ପୁରସ୍କାର। ଏବଂ ଗାଲେ ଟେଷ୍ଟରେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ 4 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 84 ରନ୍। ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ରଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ଏବଂ ପୁଲିସ କର୍ମଚାରୀଙ୍କ ଉପରେ ପ୍ରତିବାଦକାରୀଙ୍କ ପକ୍ଷରୁ ହିଂସାତ୍ମକ ଆଚରଣର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି। ସେଥିରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି, ହାଇକୋର୍ଟର ବିଚାରପତି, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଏବଂ ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କୁ ସଦସ୍ୟ ଭାବେ ସାମିଲ କରାଯିବ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ନେଇ ବିଭିନ୍ନ ପକ୍ଷଙ୍କଠାରୁ ପରାମର୍ଶ ଲୋଡ଼ିଛନ୍ତି। କମିଟି ଗଠନ ନେଇ ଆସନ୍ତାକାଲି ଚୂଡ଼ାନ୍ତ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ଉଚ୍ଚ କ୍ଷମତା ସମ୍ପନ୍ନ କମିଟିକୁ ତଥ୍ୟ ଅନୁସନ୍ଧାନ ଦାୟିତ୍ୱ ଅର୍ପଣ କରାଯିବ। ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ ଉପରେ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି। ଗତମାସ 20 ତାରିଖରେ ଦିଲ୍ଲୀରେ ସଂସଦକୁ ପଦଯାତ୍ରା ସମୟରେ ହୋଇଥିବା ହିଂସାତ୍ମକ ଘଟଣାର ଭିଡ଼ିଓ ଫୁଟେଜ୍ ଏବଂ ସିସିଟିଭି ରେକର୍ଡିଂକୁ ଯାଞ୍ଚ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିକୁ ହସ୍ତାନ୍ତର କରିବାକୁ କୋର୍ଟ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେବେ। ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଅତ୍ୟାଚାର ଏବଂ ପୁଲିସ କର୍ମଚାରୀଙ୍କ ଉପରେ ହିଂସା ଅଭିଯୋଗ ଆଧାରିତ ପୃଥକ୍ ପୃଥକ୍ ଆବେଦନର ଏକତ୍ର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱାଦଶ ବ୍ରିକ୍ସ ପରିବେଶ

ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ପଦାଧିକାରୀ, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇଥିଲେ। ନିରନ୍ତରତା, ନବସୃଜନ, ସହଯୋଗ ଓ ଭିଭିଭୂମି କ୍ଷେତ୍ର ପ୍ରସଙ୍ଗ ଆଧାରରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ଭାରତର ମୋଟ ଶକ୍ତି କ୍ଷମତାର ଅଧାରୁ ଅଧିକ ସ୍ୱଚ୍ଛ ଉତ୍ସରୁ ଆସୁଛି। 2005-2022 ମଧ୍ୟରେ ପ୍ରଦୂଷଣ ନିର୍ଗମନ ତୀବ୍ରତା 37% ଅଧିକ ହ୍ରାସ ପାଇଛି ବୋଲି ସେ କହିଛନ୍ତି। ଅନୁକୂଳ ପରିବେଶକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ, ପ୍ରଯୁକ୍ତିବିଦ୍ୟାର ଉପଯୋଗ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣକୁ ସମନ୍ୱିତ କରିବା ଉପରେ ମନ୍ତ୍ରୀ ଶ୍ରୀ ଯାଦବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏ କ୍ଷେତ୍ରରେ ବିଭିନ୍ନ ସଦସ୍ୟ ଦେଶର ଦୃଷ୍ଟିକୋଣ ଏବଂ ଅବଦାନକୁ ଭାରତ ସମ୍ମାନ ପ୍ରଦର୍ଶନ କରୁଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ସୃଷ୍ଟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିବା ସହ ବିପନ୍ନ ନାଗରିକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ 1000 କୋଟି ଟଙ୍କାର 10 ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରେ 33% ବା ତା'ଠାରୁ ଅଧିକ ଫସଲ କ୍ଷତିଗ୍ରସ୍ତ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା, ଧାନ ଓ ଅଣଧାନ ବିହନ କ୍ରୟ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ହସ୍ତାନ୍ତର ମାଧ୍ୟମରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦିଆଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣାରେ ପନିପରିବା, ମିନିକିଟ୍ ଓ ବନ୍ୟା ପରବର୍ତ୍ତୀ ରୋଗପୋକ ପରିଚାଳନା ପାଇଁ 75% ସବ୍ସିଡି ଯୋଗାଇ ଦିଆଯିବ। ପ୍ରାଣୀ ସମ୍ପଦ କ୍ଷତିପୂରଣ ସହ ନଷ୍ଟ ହୋଇଥିବା ଡଙ୍ଗା, ଜାଲ ଓ ପୋଖରୀର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀ ଓ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ପରିସ୍ଥିତି ସ୍ୱାଭାବିକ ହେବା ଯାଏଁ ସମସ୍ତ ପ୍ରଭାବିତ ଅଞ୍ଚଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ସହ ରିଲିଫ୍ ଚାଉଳ ବଣ୍ଟନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶ୍ୱ ବଜାର ମାନଦଣ୍ଡ ପୂରଣ କରିପାରୁଥିବା ଉଚ୍ଚମାନର କୃଷି ଉତ୍ପାଦର ଆବଶ୍ୟକତା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଭାରତୀୟ କୃଷି ଗବେଷଣା ପରିଷଦ ICARର 97ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧନ କରି ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି, ବିଭିନ୍ନ ଆଧୁନିକ ବୈଷୟିକ ଉପକରଣ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଭାରତୀୟ କୃଷି ଉତ୍ପାଦକୁ ବିଶ୍ୱ ବଜାର କ୍ଷେତ୍ରକୁ ସମ୍ପ୍ରସାରଣ କରିବା ଉପରେ ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱ ଦେଇଛନ୍ତି। ଗହମ ଏବଂ ଚାଉଳର ବାର୍ଷିକ ଉତ୍ପାଦନ ଦ୍ୱିଗୁଣିତ ହୋଇଥିବାରୁ ଶ୍ରୀ ଚୌହାନ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଲକ୍ଷ୍ୟରେ ବିହନ ପ୍ରସ୍ତୁତି ଏବଂ ସାର ଉପଯୋଗ ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ ରାଜ୍ୟରୁ ଆସୁଥିବା ପରାମର୍ଶ ଆଧାରରେ ଗବେଷଣା କ୍ଷେତ୍ରକୁ ଅଧିକ ବ୍ୟାପକ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ICARର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକ ଅବସରରେ ବ୍ରିକ୍ସ ପରିବେଶ କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ 4ଟି ସଂକଳନକୁ ଉନ୍ମୋଚନ କରାଯାଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକର ଉତ୍ତମ ଅଭ୍ୟାସ, ଜ୍ଞାନ ଆଦାନ ପ୍ରଦାନ ପ୍ରଣାଳୀ ଏବଂ ନବସୃଜନକୁ ଆଧାର କରି ଏହି ସଂକଳନଗୁଡ଼ିକ ପ୍ରସ୍ତୁତ କରାଯାଇଛି। ବ୍ରିକ୍ସ ପରିବେଶ କାର୍ଯ୍ୟଗୋଷ୍ଠୀରେ ହୋଇଥିବା ଗଠନମୂଳକ ତଥା ଅର୍ଥପୂର୍ଣ୍ଣ ଆଲୋଚନାର ନିର୍ଯାସ ଭାବେ ଏହି ସଂକଳନ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାର ଜାତୀୟ କ୍ରୀଡ଼ା ପୁରସ୍କାର 2025 ଘୋଷଣା କରିଛନ୍ତି। ଭାରତର ପ୍ରମୁଖ ମହିଳା ବ୍ୟାଡମିଣ୍ଟନ ଯୋଡ଼ି ତ୍ରିଶା ଜଲି ଏବଂ ପୁଲେଲା ଗାୟତ୍ରୀ ଗୋପୀଚାନ୍ଦଙ୍କ ସମେତ ବିଭିନ୍ନ କ୍ରୀଡ଼ା ବିଭାଗର 15 ଜଣ କ୍ରୀଡ଼ାବିତ୍ଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ଅଭିଜ୍ଞ ଭାରତୀୟ ଫୁଟବଲ ଖେଳାଳି ଇଶା ଆରୁମୁଗାଇ ନାୟଗମ୍ଙ୍କୁ ଜୀବନବ୍ୟାପୀ ଉତ୍କର୍ଷ କ୍ରୀଡ଼ା ପାଇଁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ। ଆଥଲେଟିକ୍ସ କୋଚ୍ ପରବୀର ସିଂ, ବକ୍ସିଂ କୋଚ୍ ଛୋଟେଲାଲ ଯାଦବ ଏବଂ ବନ୍ଧୁକ ଚାଳନା କୋଚ୍ ନେହା ନନ୍ଦକୁମାର ଚୌହାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ। ଇତିମଧ୍ୟରେ ଭାରତୀୟ ସେନା ପାରା ଅଲମ୍ପିକ୍ ନୋଡ୍ ପୁନେକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାରରେ ସମ୍ମାନିତ କରାଯିବ। କ୍ରୀଡ଼ାର ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା କର୍ପୋରେଟ୍ ସଂସ୍ଥା ବା ବେସରକାରୀ ସଂଗଠନକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କ୍ରୀଡ଼ାରେ ଉତ୍କର୍ଷତା ଓ ସ୍ୱୀକୃତି ପ୍ରଦାନ ପାଇଁ କ୍ରୀଡ଼ାବିତ୍ମାନଙ୍କୁ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଆସୁଛି। ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦିଆଯାଉଥିବା ଋଣ ଅଧିକ ବ୍ୟାପକ ହୋଇଛି। ଏ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ମଧ୍ୟରେ ମୋଟ ଋଣ ପରିମାଣ 10.3% ବୃଦ୍ଧି ପାଇଛି। ଗ୍ରାମୀଣ ଅର୍ଥନୈତିକ ବିକାଶ ଏବଂ ଆର୍ଥିକ ସମାବେଶୀ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଗ୍ରହଣ କରୁଥିବା ଦୃଢ଼ ପଦକ୍ଷେପକୁ ଏହା ପ୍ରତିପାଦନ କରୁଛି। ଗତ 2024-25 ଆର୍ଥିକ ବର�ରେ ମୋଟ ଋଣ ପ୍ରଦାନ ପରିମାଣ 5,24,000 କୋଟି ଟଙ୍କା ଥିବାବେଳେ ଗତବର୍ଷ ଏହା 5,78,000 କୋଟି ଟଙ୍କାରୁ ଅଧିକ ହୋଇଛି। ପ୍ରତ୍ୟେକ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ

ପ୍ରାଥମିକତା ଋଣ ପ୍ରଦାନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛନ୍ତି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ହର୍ମୁଜ୍ ପ୍ରଣାଳୀ ବର୍ତ୍ତମାନ ପାଇଁ ବନ୍ଦ ରହିବା ନେଇ ଇରାନ୍ ଘୋଷଣା କରିଛି। ଆମେରିକା ସହିତ ସ୍ୱାକ୍ଷରିତ 14 ସୂତ୍ରୀ ବୁଝାମଣାପତ୍ର ଅନୁଯାୟୀ ସମସ୍ତ ସର୍ତ୍ତାବଳୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଇରାନ୍ କହିଛି। ଏହି ଜଳପଥ ଉପରୁ ବିଦେଶୀ କଟକଣାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଏବଂ ସାମରିକ କାର୍ଯ୍ୟ ବନ୍ଦ କରିବା ପାଇଁ ଇରାନ୍ ଦାବି କରିଛି। ଇରାନ୍ ସଂସଦର ବାଚସ୍କତି ମହମ୍ମଦ ବାଘେର ଗାଲିବାଫ୍ କହିଛନ୍ତି ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବା ଉଚିତ।

0: ଏବଂ ସାମରିକ କାର୍ଯ୍ୟ ବନ୍ଦ କରିବା ପାଇଁ ଇରାନ ଦାବି କରିଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବା ଉଚିତ। ବୁଝାମଣାପତ୍ର ଅନୁଯାୟୀ ଦିଆଯାଇଥିବା 60 ଦିନର ସମୟସୀମା ସମାପ୍ତ ହେବା ପରିପ୍ରେକ୍ଷୀରେ ଇରାନ ଏହି ମନ୍ତବ୍ୟ ଦେଇଛି। ଭାରତ ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଚତୁର୍ଥ ପର୍ଯ୍ୟାୟ ଗୋଲଟେବୁଲ ବୈଠକ ଆସନ୍ତା ଗୁରୁବାର ସିଙ୍ଗାପୁରଠାରେ ଅନୁଷ୍ଠିତ ହେବ। ଭାରତ ପକ୍ଷରୁ ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ, ଶିଳ୍ପ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ପ୍ରମୁଖ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଗସ୍ତ ଅବସରରେ ଏହି ପ୍ରତିନିଧି ମଣ୍ଡଳୀ ସେମାନଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନା ଏବଂ ସିଙ୍ଗାପୁରର ଶୀର୍ଷ ନେତୃତ୍ୱଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ନୂତନ ତଥା ଉଦୀୟମାନ କ୍ଷେତ୍ରରେ ସହଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। 2022 ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀଠାରେ ପ୍ରଥମ ଦ୍ୱିପାକ୍ଷିକ ଗୋଲ୍ ଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। 2024 ଅଗଷ୍ଟରେ ସିଙ୍ଗାପୁରରେ ଦ୍ୱିତୀୟ ଏବଂ 2025 ଅଗଷ୍ଟ ମାସରେ ନୂଆଦିଲ୍ଲୀଠାରେ ତୃତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକଗୁଡ଼ିକରେ ଉତ୍ପାଦନ ବୃଦ୍ଧି, ଯୋଗାଯୋଗ, ଡିଜିଟାଇଜେସନ୍, ସ୍ୱାସ୍ଥ୍ୟସେବା ଏବଂ ଔଷଧ, ଦକ୍ଷତା ବିକାଶ ଓ ନିରନ୍ତରତା ଉପରେ ବ୍ୟାପକ ସହଭାଗିତା ନେଇ ମତ ବିନିମୟ ହୋଇଛି। ଚତୁର୍ଥ ବୈଠକ ଅବସରରେ ଦୁଇ ଦେଶର ସହଯୋଗରେ ଚାଲିଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ନେଇ ସମୀକ୍ଷା କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଶ୍ରୀଲଙ୍କା ମଧ୍ୟରେ ଗାଲେଠାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ 4 ୱିକେଟ୍ ହରାଇ 84 ରନ୍ ସଂଗ୍ରହ କରିଛି। ପୂର୍ବରୁ ଭାରତ 193 ରନ୍ରେ ତା'ର ଦ୍ୱିତୀୟ ଇନିଂସ ଶେଷ କରିଥିଲା। ଜିତିବା ପାଇଁ ଶ୍ରୀଲଙ୍କାକୁ 372 ରନ୍ର ଆବଶ୍ୟକତା ଅଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ କାର୍ଯ୍ୟକଳାପର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ସୂଚନା ଦେଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ। ଓଡ଼ିଶା ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟ ନେଇ 1000 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଏବଂ ଜାତୀୟ କ୍ରୀଡ଼ା ପୁରସ୍କାର 2025 ଘୋଷିତ। 15 ଜଣଙ୍କୁ ଅର୍ଜୁନ ଏବଂ 3 ଜଣ ପ୍ରଶିକ୍ଷକଙ୍କୁ ମିଳିବ ଦ୍ରୋଣାଚାର୍ଯ୍ୟ ପୁରସ୍କାର। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନରେ ମୁଁ ସରିତା ସାହୁ। ଅନୁଗୁଳରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି। ପୋଲିସ ଟ୍ରେନିଂ କଲେଜ ପଡ଼ିଆରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀମାନଙ୍କର ତ୍ୟାଗକୁ ସ୍କରଣ କରି ଜିଲ୍ଲାର କୃଷି, ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ ଓ ଗ୍ରାମୀଣ ଭିଭିଭୂମିର ସଫଳତା ଉପରେ ଆଲୋକପାତ କରିଥିଲେ। ପରେଡ୍ରେ 35ଟି ପ୍ଲାଟୁନ୍ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ, ଶ୍ରେଷ୍ଠ ସେବା ପ୍ରଦାନକାରୀ କର୍ମଚାରୀ ଓ ପରେଡ୍ ଦଳକୁ ପୁରସ୍କୃତ କରାଯାଇଥିଲା। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଇସିୟୁ, ମଡ୍ୟୁଲାର ଓଟି, ଏଣ୍ଡୋସ୍କୋପି ଓ ଜୀବନସାଥୀ ଅଟୋ ଆମ୍ବୁଲାନ୍ସ ଭଳି ସେବାର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ

0: ହୋଇଥିଲା। ଦାବି ଓ ଆପତ୍ତିର ତ୍ୱରିତ ନିଷ୍ପତ୍ତି, ଦସ୍ତାବିଜ ଯାଞ୍ଚ ଓ ଶୁଣାଣି ନିର୍ଦ୍ଧାରିତ ସମୟରେ ଶେଷ କରି ସଠିକ୍, ସ୍ୱଚ୍ଛ, ଅନ୍ତର୍ଭୁକ୍ତିମୂଳକ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଉପରେ ଶ୍ରୀ ସାମଲ ଗୁରୁତ୍ୱାରୋପ କରିଥିଲେ। ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାଇ ଭାରତ ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ ଆୟୋଜିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 10,000ରୁ ଅଧିକ ସ୍ଥାନରୁ ଯୋଡ଼ି ହୋଇଥିବା ପ୍ରାୟ 1 କୋଟିରୁ ଅଧିକ ଯୁବବର୍ଗଙ୍କୁ ସମ୍ବୋଧିତ କରିଥିଲେ। ନିଶାମୁକ୍ତ ଭାରତ ସହ ବିକଶିତ ଭାରତ 2047ର ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅଭିଯାନରେ 100 ସପ୍ତାହ ଯାଏ ପ୍ରତି ରବିବାର କ୍ରୀଡ଼ା, ଫିଟ୍ନେସ୍, ସାଂସ୍କୃତିକ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନୁଗୁଳ ବିଜୁ ପଟ୍ଟନାୟକ ଇଣ୍ଡୋର ହଲ୍ରେ 3-ଦିନିଆ ସିନିୟର ରାଜ୍ୟ ର୍ୟାଙ୍କିଙ୍ଗ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ବ୍ୟାଡ୍ମିଣ୍ଟନ ଆସୋସିଏସନ୍, ଅନୁଗୁଳ ୟୁନାଇଟେଡ୍ ବ୍ୟାଡ୍ମିଣ୍ଟନ ଆସୋସିଏସନ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଏହି ପ୍ରତିଯୋଗିତା ହୋଇଥିଲା। ପୁରୁଷ ଓ ମହିଳା ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସ ଡବଲ୍ସ ବର୍ଗରେ ଖେଳାଳିମାନେ ଭାଗ ନେଇଥିଲେ। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭାରମ୍ଭ, ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଆଟମଲିକ୍ରେ ପ୍ରାୟ 5,57,00,000 ଟଙ୍କା ବ୍ୟୟରେ 2 ପକ୍କା ସଡ଼କ, 22,00,000 ଟଙ୍କାରେ ଦୁର୍ଗା ମନ୍ଦିର ପୁନରୁଦ୍ଧାର ଓ 1,62,00,000 ଟଙ୍କାର ଆଲୋକୀକରଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ତାଳଚେରରେ ଡିଏମ୍ଏଫ୍ ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ 62 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି। ଅନୁଗୁଳ ପୌର ପରିଷଦରେ 9,71,00,000 ଟଙ୍କାର 4 ପ୍ରକଳ୍ପ ଓ 13 ନୂତନ ଯାନବାହନର ଉଦ୍ଘାଟନ ହୋଇଛି। ଅନୁଗୁଳରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ସମ୍ପର୍କରେ ସଚେତନତା ପାଇଁ ସୋଲାର ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତର ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ପ୍ରଚାର ଗାଡ଼ି ଜିଲ୍ଲାର ବିଭିନ୍ନ ମଡେଲ ସୋଲାର ଭିଲେଜ୍ ଓ ଗ୍ରାମ ପରିକ୍ରମା କରି ରୁଫ୍ଟପ୍ ସୋଲାର, ସରକାରୀ ସବ୍ସିଡି ଓ ସ୍ଥାପନ ପ୍ରକ୍ରିୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ। ଅନୁଗୁଳ ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଛାତ୍ରଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇଥିଲେ। 2-19 ବର୍ଷ ବୟସର ପିଲାଙ୍କୁ ଆଲବେଣ୍ଡାଜୋଲ 400 ମିଲିଗ୍ରାମର ଗୋଟିଏ ବଟିକା ଏବଂ 1-2 ବର୍ଷର ପିଲାଙ୍କୁ ଆଲବେଣ୍ଡାଜୋଲ ସିରପ୍ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ।

ଅନୁଗୁଳରେ ଭୋଟର ତାଲିକା ସଂଶୋଧନ ପରବର୍ତ୍ତୀ କାର୍ଯ୍ୟକଳାପର ସମୀକ୍ଷା କରାଯାଇଛି। ସର୍କିଟ୍ ହାଉସ୍ଠାରେ ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ତଥା ରାଜସ୍ୱ ବିଭାଗୀୟ କମିଶନର ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ

0: ଆସୁଛି, ଇଏ ମତେ ନବଘନ ଭାଇ କହିଲେ, କହିଲେ ତୁମେ ଯାଅ, ସୁବାସ ଭାଇ ଆସିଛନ୍ତି ଆଉ ସିଏ ଟିକେ କଣ ତମ ସାଙ୍ଗରେ କଥା ହେବେ। କଣ କଥା ଥିଲା କି ଭାଇ?
1: ନାଇଁ ନାଇଁ, ଏଇ ସନ୍ଧ୍ୟାବେଳେ ମୁଁ ଏଇଠି ବସିବାର କାରଣ ହଉଛି, ବହୁତ ସମୟରେ ମୁଁ ଏଇ ବୈଠକ ଘରେ ତମର କଥା ସବୁ ଶୁଣି ମନ କରେ କେତେବେଳେ ଆସିବାକୁ ସମୟ ହୁଏ ନା, ତେଣୁ ଆଜି ଟିକେ ସମୟ ମିଳିଲା ଚାଲି ଆଇଲି। ଆଉ
0: ଯାହା ହଉ ଭଲ କରିଛ। ହେଲେ ସୁବାସ ଭାଇ, ଇଏ ଯୋଉ ବରଷା ହଉଛି, ଏ ବିଲରେ ସବୁ ପାଣି ଠିଆ ହେଇଛି, ତାକୁ କଣ କଲି, ତୁମ ଭାଇଙ୍କ ସାଙ୍ଗରେ ଯାଇକି କୋଦାଳ ଧରି ସେ ବିଲରେ ସବୁ ପାଣି କାଟିଦେଲି। ଯଦି ବିଲରୁ ପାଣି ନ କାଟିବି, ବିଲରେ ପାଣି ଠିଆ ହେଇକି ଫସଲ ନଷ୍ଟ ହେଇଯିବନି କହିଲ?
1: ନିଶ୍ଚୟ ନିଶ୍ଚୟ, କାହିଁକି ନା ଜଳ ଯଦି ନିଷ୍କାସନ ନ ହୁଏ ସେ ତ ଗଛକୁ ବିପରୀତ କାମ ଦେଖେଇବ ନା, ମରିଯିବ ଗଛ।
0: ପୋଇ ଗଛ ହେଲା କି ଆମର ଜହ୍ନି ଲଟା, କାକୁଡି ଲଟା, କଲରା ଲଟା, ଇଏ ସବୁ ପାଣିରେ ବୁଡିକି ଅଛି, ତାକୁ ଟିକେ ପାଣି କାଟି ଦେଇଛି, ସେ ବାହାରି ଯାଇଛି। ତା ସହିତ ଭାଇ ଗୋଟେ କଥା, ଆମେ ଯେତେବେଳେ ଚାଷୀ ବନ୍ଦୀ ଲୋକ, ଆମେ ତ ଆଉ ଡରିକି ରହିଗଲେ ହବନି, ବର୍ଷା ଆସିବ, ବନ୍ୟା ଆସିବ, ପବନ ହବ, ଦୈବୀ ଦୁର୍ବିପାକ ଆମ ପିଛା ଛାଡୁନି, ଏମିତି ବର୍ଷକୁ ବର୍ଷ ଏମିତି ଆସୁଛି, ତଥାପି ଆମକୁ ଅଣ୍ଟା ସଳଖି ଠିଆ ହେଇ ଆଗକୁ ଯିବାକୁ ପଡିବ।
1: କାରଣ ଆମେ ଚାଷୀ ପୁଅ, ଘରେ ରହିଲେ ଆମର ପେଟ ପୁରିବନି, ତାରି ସାଙ୍ଗରେ ଆମର ଚାଷ ଅଛି, ଗୋରୁ ଗାଈ ଅଛନ୍ତି, ତାକୁ ସବୁ ନେଇକି ଆମକୁ ଚଳିବାକୁ ପଡିବ।
0: ଏ ଭାଇ, ଗୋରୁ ଗାଈ କଥାରୁ ମୋର ଗୋଟେ କଥା ମନେ ପଡିଲା। ଆମେ ତ ସବୁବେଳେ ସମସ୍ତଙ୍କୁ କହି ଆସୁଛୁ, ସମନ୍ୱିତ ଆମେ କୃଷି ଯଦି କରିଥିବା, ଆମ ପାଖରେ ସବୁ ଚାଷ ମହଜୁଦ ହେଇକି ଥିବ, ଯେମିତି କୁକୁଡ଼ା ବତକ ପାଳନ, ଗୋପାଳନ, ଛେଳି ପାଳନ, ମହୁ ଚାଷ, ଛତୁ ଚାଷ, ତା ସହିତ ପନିପରିବା, ଧାନ, ବିରି, ମୁଗ।
1: ନିଶ୍ଚୟ ନିଶ୍ଚୟ, କାହିଁକି ନା ଆମର ଅଭାବ ରହିବନି,
0: କାହିଁକି ନା ଆମେ ଯଦି ସବୁ ପ୍ରକାର ଚାଷକୁ କରୁଥିବା, ଏଇ ଦୈବୀ ଦୁର୍ବିପାକରେ ଯଦି ଗୋଟିଏ ଫସଲ କିଛି ନଷ୍ଟ ହେଇଯାଉଛି, ଅଲଗା ଦେହରୁ ଭରଣା ହେଇଯିବ।
1: କାହିଁକି ନା ଆମର ଯେତେ ପ୍ରକାର ଖର୍ଚ୍ଚ ବଢିଲାଣି, ଗୋଟିଏ ଆୟକୁ ଅପେକ୍ଷା କରି ଚଳିପାରିବାନି।
0: କେମିତି ହବ ମୋ ଭାଇ, ରାତି ପାହିଲେ ଖର୍ଚ୍ଚ ହଉଛି, ଏ ଘର ଠାରୁ ବାହାର ଯାଏ, ଏବେ ପରା ପାଠ ପଢୁଆ ପିଲା ସବୁ ଚାଷ କ୍ଷେତକୁ ଆସିଲେଣି, ଚାଷବାସ କରିଲେଣି, ତା ସହିତ ଭାଇ ଫସଲ ବୀମା ଯୋଜନା ଅଛି, ସେଥିରେ ଆମେ ମାନେ ସାମିଲ ହବା, ଆମର ସରକାର ଆମ ପାଇଁ ବି କରିଛନ୍ତି।
1: ବହୁତ ବଢିଆ ଯୋଜନା, କାହିଁକି ନା ଆର ଲାଭ ଆମେ କେତେବେଳେ ପାଉଛେ, ଯେତେବେଳେ ଆମର ଅସୁବିଧା ହଉଛି।
0: କାହିଁକି ନା ଆମେ ଯଦି ଫସଲ ବୀମା ଯୋଜନା କରିଥିବା, ଯୋଉ ଫସଲଟି ଆମର ନଷ୍ଟ ହେଇଗଲା, ତା ଦେହରୁ ଆମେ ଭରଣା ପାଇବା,
1: ସରକାର ସାହାଯ୍ୟ କରିବେ।
0: ହଁ, ସରକାରଙ୍କ ତରଫରୁ ଏ ଯୋଜନା ଯଦି ହେଇଛି, ଆମେ ତା ଦେହରେ ସମସ୍ତେ ସାମିଲ ହବା ଦରକାର, ଆଉ ସେ ଯୋଜନା ବିଷୟରେ ବୁଝିକି ସେ ଯୋଜନା ଆପଣେଇ ଆମେ ତାର ଫାଇଦା ଉଠେଇବା ଦରକାର।
1: ନିଶ୍ଚୟ, କାହିଁକି ନା ଆଜି ଆମ ହାତ ପାହାନ୍ତାରେ ସବୁ କିଛି, କିଛି ଆମକୁ ଆଜିକାଲି ଅସୁବିଧାରେ ପଡିବାକୁ ପଡୁନି।
0: ସରକାର ଆମମାନଙ୍କ ପାଇଁ କେତେ ସୁବିଧା କଲେଣି, ସେ ସୁବିଧା କେମିତି ପାଇବା, ଫସଲ ବୀମା ଯୋଜନାକୁ ଆପଣେଇବା, ଚାଷବାସରୁ ଅଧିକ ଲାଭ ପାଇବା, ସମନ୍ୱିତ କୃଷି କରିବା, ତା ସହିତ ଆମେ କେମିତି ଭଲରେ ରହିବା। କଥାରେ ଅଛି ପରା, ଯଦି ହାତ ଅଳସେ ନିଶ ବଙ୍କା, ଆଉ ଯଦି ହାତକୁ ଅଳସ କରିକି ଘରେ ବସିବା, ଆମେ ଖାଇବାକୁ ପାଇବା ଟି?
1: ନାଇଁ ନାଇଁ, ତା ସହିତ ଆମକୁ ସବୁବେଳେ ନୂଆ ନୂଆ କୃଷି ପ୍ରତି ଧ୍ୟାନ ଦେବାକୁ ପଡିବ।
0: ଭାଇ, ଏମିତି ତ କଥା ହଉଥିଲେ କଥା ସରିବନି, ସନ୍ଧ୍ୟାବେଳ ବସିକି ପଲ୍ଲୀ ଗୀତ ଟିକେ ଶୁଣିବା, ତାପରେ କଥା ହବା ଆଉ।
1: ହଁ ହଁ।

0: ଏ ଭାଇ ଗୀତ ତ ଶୁଣିଲେ, ବର୍ଷା ତ ଏମିତି ହଉଛି, ତା ସହିତ ଆମେ ତ ତା ପାଇଁ ବ୍ୟସ୍ତ ରହୁଛେ, ହେଲେ ମୋର ଗୋଟେ କଥା ମନେ ପଡିଲା।
1: କୋଉ କଥା କହୁନ?
0: ଇଏ ଆମର ମାଧିଆ ଭାଇ ଝିଅ ମ ଫଳ ଗଛ ଗୁଡାଏ ଆଣିକି ଲଗେଇଥିଲା, ଭଲ ଭାବରେ ହେଇଯାଇଛି। ତା ସହିତ ସିଏ କଣ ଯୋଉ ଡ୍ରାଗନ ଫ୍ରୁଟସ, ଅଙ୍ଗୁରୁ, ଆପଲ, କଦଳୀ କେତେ ପ୍ରକାର ଚାଷ କରିଛି।
1: ଫଳ ଚାଷ ସେ କେମିତି କୋଉଠୁ ଏତେ ଜ୍ଞାନ ପାଇଲା?
0: ବିଶେଷଜ୍ଞଙ୍କ ପରାମର୍ଶ କରିକି ଚାଷବାସ କରୁଛି। ହେଲେ ମୋର ଟିକେ ଇଚ୍ଛା ଫଳ ଚାଷ କଲେ କେମିତି ହୁଅନ୍ତା ଆମେ ମାନେ।
1: ମୋର ତ ଖାଲି ଦି ଆଡକୁ ଲୋଭ ହେଲାଣି, ସେଥିରେ ପଇସା କେମିତି ପାଇବି ଆଉ କେମିତି ତାକୁ
0: ସୁବାସ ଭାଇ ବି ପଛରେ ପଡିଗଲେନି, କେମିତି ଚାଷବାସ କରିବେ, ଫଳ ଚାଷ କରିବେ। ଏବେ ଏବେ ଚାଷ କ୍ଷେତକୁ ଆସିଛ, ଆଉ ଚାଷବାସ ବିଷୟରେ ଭଲ ଭାବରେ ଜାଣ। ହେଲେ ଫଳ ଚାଷ ବିଷୟରେ ଆଜି କିଷାନବାଣୀ କାର୍ଯ୍ୟକ୍ରମରେ ଗୋଟେ ବିଷୟ ରହିଲେ କେମିତି ହୁଅନ୍ତା?
1: ହଁ ନାଇଁ, ମୁଁ ଭାରି ଖୁସି ହେବି।
0: ଆଜି ଆମର ବିଷୟ ରହିଛି ବର୍ଷା ଦିନିଆ ଫଳ ଚାଷ। ମହାଶୟ ହେଉଛନ୍ତି ଡକ୍ଟର ସୁନୀଲ କୁମାର ମହାପାତ୍ର।
1: ତାହେଲେ ଆଲୋଚନା କର, ଶୁଣିବା।
0: ହଉ ହଉ, ଆଜିର କିଷାନବାଣୀ କାର୍ଯ୍ୟକ୍ରମରେ ବିଷୟ ରହିଛି ବର୍ଷା ଦିନିଆ ଫଳ ଚାଷ। ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି କୃଷି ବିଜ୍ଞାନ କେନ୍ଦ୍ର ଯାଜପୁର ବଡ଼ଚଣାର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡକ୍ଟର ସୁନୀଲ କୁମାର ମହାପାତ୍ର। ଆସନ୍ତୁ ସାର୍, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
0: ସାର୍, ଆଜି ଆମେ ଯୋଉ ବିଷୟ ରଖିଛେ ବର୍ଷା ଦିନିଆ ଫଳ ଚାଷ, ଏ ବିଷୟରେ ତ କଥା ହେବା, ତା ପୂର୍ବରୁ ଜାଣିବା ପାଇଁ ଚାହିଁବୁ ଆମ ଜିଲ୍ଲାରେ କେଉଁ କେଉଁ ଫଳ ଗୁଡିକ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଉଛି, ଯୋଉଟାକି ଆମ ଚାଷୀ ଭାଇ ଭଉଣୀ ମାନେ ଜାଣିବା ନିହାତି ଦରକାର।
2: ଦେଖନ୍ତୁ, ଅନେକ ଗୁଡ଼ିଏ ଫଳ ଚାଷ କରାଯାଉଛି, କିନ୍ତୁ ବିଶେଷ କରି ବ୍ୟବସାୟିକ ଭିତ୍ତିରେ ଆମର ଯୋଉ ଜଳବାୟୁ ଅଛି, ସେ ଜଳବାୟୁ ଭିତ୍ତିରେ ମୁଖ୍ୟତଃ ଆମର ଆମ୍ବ, କଦଳୀ, ପିଜୁଳି, ଅମୃତଭଣ୍ଡା ଏବଂ କାଜୁ ବାଦାମ ଚାଷ ବିଶେଷ କରି ଆମର ଜିଲ୍ଲାରେ ଚାଷ କରାଯାଉଛି, ଏବଂ ଅନ୍ୟାନ୍ୟ ଫଳ ଚାଷ ବି ମଧ୍ୟ ଚାଷୀ ଭାଇମାନେ ଏବେ ଆପଣେଇଲେଣି। ଯେମିତି ବର୍ତ୍ତମାନ ଆପେଲ ବେର ଗୋଟେ ନୂଆ ଫଳ ମାର୍କେଟରେ ଆସିଲେଣି ଏବଂ ଚାଷୀ ବି ଆମ ଜିଲ୍ଲାରେ କରୁଛନ୍ତି। ଡ୍ରାଗନ ଫ୍ରୁଟ୍ ଗୋଟେ ଦେଖିବେ ଯୋଉଟାକି ମାର୍କେଟରେ ବି ଏବେ ଆଭେଲେବୁଲ ହେଉଛି। ଷ୍ଟ୍ରବେରୀ ବି ଦେଖୁଛନ୍ତି ଗୋଟେ ଫଳ ମାର୍କେଟକୁ ଆସୁଛି ଏବଂ ଆମ ଜିଲ୍ଲାରେ ବି ଚାଷୀ ଭାଇମାନେ କରୁଛନ୍ତି। ତେଣୁ ଆମ ଜଳବାୟୁକୁ ଦେଖିବାକୁ ଗଲେ, କିନ୍ତୁ ବ୍ୟବସାୟିକ ଭିତରେ ଯଦି ଆମେ ଦେଖିବା ପ୍ରଚୁର ପରିମାଣରେ ଯଦି କରୁଛନ୍ତି, ତାହେଲେ ଆମ୍ବ ଏବଂ ସରକାରଙ୍କ ତରଫରୁ ଯୋଉ ପ୍ରୋତ୍ସାହନ ଦିଆଯାଉଛି ସେଗୁଡ଼ିକ ମୁଖ୍ୟ ଫସଲ ହିସାବରେ ଯେମିତି ଦେଖିବାକୁ ହେଲେ ଆମ୍ବ ଚାଷ, କଦଳୀ, ପିଜୁଳି, ଅମୃତଭଣ୍ଡା ଏବଂ କାଜୁ ବାଦାମ ଚାଷ ଯୋଉଟା, ଏଇଟା ମୁଖ୍ୟ ଫସଲ ହିସାବରେ ଆମ ଜିଲ୍ଲାରେ ପ୍ରାୟତଃ କରାଯାଉଛି।
0: ସାଧାରଣତଃ ବର୍ଷା ଦିନେ ଫଳ ଗୁଡିକରେ କେଉଁ ଦିଗ ପ୍ରତି ଚାଷୀ ଭାଇମାନେ ବିଶେଷ ଭାବରେ ଧ୍ୟାନ ଦେବା ଦରକାର?
2: ଯେମିତି ଧାନ ଚାଷ ପାଇଁ ତାର ଜମି କିସମ ଅଲଗା ଥାଏ, ପନିପରିବା ଚାଷ କହୁଛେ ପନିପରିବା ଚାଷ ପାଇଁ ତାର ଜମିର କିସମ ସେମିତି ଅଲଗା ଥାଏ, ସେମିତି ଫଳ ଚାଷ ପାଇଁ ବି ସେମିତି ଜମିର କିସମ ଅଲଗା ଥାଏ। ଫଳ ଚାଷ ଯେମିତି ଆମେ ଦେଖିବାକୁ ଗଲେ ସାଧାରଣତଃ ଢିପ ଜମିରେ କିମ୍ବା ମଧ୍ୟମ ଜମିରେ ବି ଆମର ଫଳ ଚାଷ କରାଯାଏ, କିନ୍ତୁ ଆମେ ଯଦି ଦେଖିବା ତଳତଳିଆ ଜମି ଯୋଉଥିରେ ପାଣି ଜମି ରହୁଥିବ ସେଇଭଳିଆ ଜମିରେ ଆମର ଫଳ ଚାଷ ଜମା କରାଯାଇପାରେ ନାହିଁ। କାରଣ ପାଣି ଜମି ରହିଲେ ସାଧାରଣତଃ ସନ୍ତସନ୍ତିଆ ଜାଗାରେ ଯଦି ଫଳ ଚାଷ କରିବା ତାହେଲେ ଗଛ ଭଲ ବଢିବ ନାହିଁ ଏବଂ ଝାଉଁଳିକି ମରିଯିବ। ତେଣୁ ଆମେ ଢିପ ଜମି ଜାଗାରେ ଫଳ ଚାଷ ସାଧାରଣତଃ କରାଯାଏ। ତେଣୁ ଆମେ ଯେକୌଣସି ଫସଲ ଆମେ ନବା, ଆମ୍ବ ଦେଖନ୍ତୁ କିମ୍ବା କାଜୁ ଚାଷ ଦେଖନ୍ତୁ, କଦଳୀ ହଉ କି ପିଜୁଳି ଚାଷ ହଉ କିମ୍ବା ଅମୃତଭଣ୍ଡା, ଏଇଟା ସାଧାରଣତଃ ଆମେ ଢିପ ଜମିରେ କରାଯାଏ। କିନ୍ତୁ ବର୍ତ୍ତମାନ ଚାଷୀ ଭାଇମାନେ ଯୋଉମାନେ ଫଳ ଚାଷ କରୁଛନ୍ତି ପ୍ରାୟ ସେମାନେ ଢିପ ଜମିରେ ପ୍ରାୟତଃ କରୁଛନ୍ତି, କିନ୍ତୁ ବର୍ଷା ଦିନେ ଆମର ବର୍ଷା ହଉଛି ପ୍ରାୟତଃ ବାଲେଶ୍ୱର, ଭଦ୍ରକ, ଆପଣ ଯାଜପୁର ଜିଲ୍ଲା, ଏଇ ଜିଲ୍ଲା ମାନଙ୍କରେ ଦେଖିବେ ପ୍ରାୟତଃ ସମୟରେ ବନ୍ୟା ଆସିଯାଉଛି। ତେଣୁ ବର୍ତ୍ତମାନ ଦେଖିବାକୁ ଗଲେ ଏଇସବୁ

0: ଅଞ୍ଚଳରେ ପାଣି ମାଡ଼ି ରହୁଥିବା ଯେକୌଣସି ଫସଲ କଲେ ବି ଆମର ପ୍ରାୟ ନଷ୍ଟ ହୋଇଯାଉଛି। ତେଣୁ ଚାଷୀ ଭାଇମାନେ ଗୋଟେ ଦିଗ ପ୍ରତି ଧ୍ୟାନ ଦେବେ, ଯେଉଁମାନେ ଫଳ ଚାଷ କରୁଛନ୍ତି, ଅମୃତଭଣ୍ଡା ଲଗେଇଥିବେ କିମ୍ବା ପିଜୁଳି ଚାଷ ହୋଇଥିବ କିମ୍ବା ଆମ୍ବ ଲଗେଇଥିବେ, ଗୋଟିଏ ଦିଗ ପ୍ରତି ଧ୍ୟାନ ଦେବେ ଯେମିତି ଜଳ ନିଷ୍କାସନ ହୋଇପାରୁଥିବ ଜମିରୁ, ସେଇଭଳି ଟିକେ ନାଳ କରି ଆମେ ପାଣିଟାକୁ ନିଷ୍କାସନ କରିପାରୁଥିବା ଜମିରୁ ସେହି ପ୍ରତି ଧ୍ୟାନ ଦେବେ, କିମ୍ବା ବର୍ଷା ଛାଡ଼ିଗଲା ପରେ ତାକୁ କେମିତି ଆମେ ସେହି ଜମିରେ ଗଛକୁ ଆମେ ଫିମ୍ପିନାଶକ ଔଷଧ ବ୍ୟବହାର କରିକି ଗଛକୁ ସୁସ୍ଥ ସବଳ ରଖିପାରିବା।
1: ଆମ୍ବ ଗଛରେ କେଉଁ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କଲେ ଅଧିକ ଲାଭ ମିଳିବ?
0: ଫଳ ଭିତରେ ରାଜା କହିବାକୁ ଗଲେ ଆମ୍ବ। ଆମ୍ବ ଚାଷୀ ଭାଇମାନେ ଯେଉଁମାନେ ଆମ୍ବ ଗଛ ଲଗାଉଛନ୍ତି ସେମାନେ ଗୋଟେ ଦିଗ ପ୍ରତି ଧ୍ୟାନ ଦେବେ, ଯେଉଁମାନେ ପ୍ରଥମରୁ ନୂଆ କରି ଆରମ୍ଭ କରୁଛନ୍ତି, ନୂଆ ଅର୍ଚାର୍ଡ ଆରମ୍ଭ କରୁଛନ୍ତି, ଗଛଟିଏ ଲଗାଉଛନ୍ତି, ଯେତେବେଳେ ପ୍ରଥମେ ଗଛକୁ ଲଗାଯାଏ, ଯେତେବେଳେ ଆମେ ଟିକେ ଖତ ସାର ଦେଇକି ଲଗେଇବା, ଗଛ ବଢ଼ିଲା ବେଳକୁ ଆମେ ମାଟିରୁ 75 cm ରୁ 100 cm ଯାଙ୍କେ ଆମେ ସିଙ୍ଗିଲ ଗଛ ବଢ଼ିବାକୁ ଦେବା। ତାପରେ 75 cm ପରେ ଆମେ ତାକୁ କାଟିଦେବା, କାଟି ଦେଇକିରି ତାର ଡାଳ ଶାଖା ପ୍ରଶାଖା ତାକୁ 4 ଦିଗକୁ ଶାଖା ଛାଡ଼ିବାକୁ ଦେବା, କିନ୍ତୁ 75 ରୁ 100 cm ମାନେ ମାଟି ଲେବୁଲରୁ ଉପର ଯାଙ୍କେ କୌଣସି ଶାଖା ବଢ଼ିବାକୁ ଦେବା ନାହିଁ। ଏଇଭଳି ଭାବରେ କରିବା ଗଛ ହୃଷ୍ଟପୃଷ୍ଟ ହେଇକିରି ଭଲ ଶାଖା ଦେଇକି ଭଲ ଗଛ ହେବ। ଏବଂ ଆଉ ଗୋଟେ ଜିନିଷ, 8-10 ବର୍ଷ ପୁରୁଣା ଗଛ ଆମ୍ବ ବଗିଚା ଅଛି, ସେମାନେ ଗୋଟେ ଦିଗ ପ୍ରତି ଧ୍ୟାନ ଦେବେ, ଡିସେମ୍ବର ମାସରେ ବଉଳ ଆସେ ଏବଂ ଆମର ଗଛରୁ ପ୍ରାୟ ଫଳ ସରିଯିବ, ଜୁଲାଇ ମାସ ଶେଷ ଆଡକୁ ଆମର ଫଳ ସରିଯାଏ। ଜୁଲାଇ ଅଗଷ୍ଟ ଏଇ 2 ମାସ ଆମକୁ କହନ୍ତି ଯେ ଗଛର ରେଷ୍ଟ ପିରିୟଡ, ଏହି ସମୟରେ ଆମର ସେ ଗଛକୁ କାଣ୍ଟ ଛାଣ୍ଟ କରାଯାଏ। କାଣ୍ଟ ଛାଣ୍ଟ କରାଯାଏ ମାନେ ଗଛରେ ଯେତେବେଳେ ଶୁଖିଲା ଡାଳ କିମ୍ବା ଗଛ ଯେ ଅତ୍ୟଧିକ ଡାଳ ହେଇଯାଇଥିବ, ଶାଖା ପ୍ରଶାଖା ବେଶୀ ହେଇଯାଇଥିବ କିମ୍ବା ଗଛ ଯଦି ବେଶୀ ଝଙ୍କାଳିଆ ହେଇଯାଇଥିବ, ଚାଷୀମାନେ ଆସିକି ଅଭିଯୋଗ କରନ୍ତି ଯେ ଆମ ଗଛ ବହୁତ ସାରା ବଢୁଛି କିନ୍ତୁ ସେତେ ଆଶାନୁରୂପେ ବଉଳ ଆସୁନି। ଯୋଉଠି କାଣ୍ଟ ଛାଣ୍ଟ କରିଦେଲେ ଆମକୁ ଯେତେ ସୂର୍ଯ୍ୟାଲୋକ ଭିତରକୁ ପଡ଼ିପାରୁଥିବ ସେଇ ଜାଗାରେ ଆମର ବଉଳ ଆସିପାରୁଥିବ। ତେଣୁ ସେଠି ଗୋଟେ କୁହାଯାଏ ଗୋଟେ କାଣ୍ଟ ଛାଣ୍ଟ ଯୋଉ କରାଯାଏ ତାର ବିଭିନ୍ନ ପ୍ରକାର ମେଥଡ ଅଛି। ଆମ୍ବରେ ସାଧାରଣତଃ ଗୋଟେ ସେଣ୍ଟ୍ରାଲ ଓପନ୍ ସିଷ୍ଟମ ମେଥଡ, ଗଛର ମଝି ଅଂଶର ଯୋଉ ଡାଳ ଗୁଡ଼ାକ କାଟିଦେଲେ ସୂର୍ଯ୍ୟାଲୋକ ଯଦି ଭିତରକୁ ବେଶୀ ପଡ଼ିପାରୁଥିବ ତାହେଲେ ଗଛରେ ବେଶୀ ମାନେ ଫଳ ଆସିପାରିବ। ସେଇଟାକୁ ଆମେ ଜୁଲାଇ ଅଗଷ୍ଟ ମାସରେ ସାଧାରଣତଃ ଏଇ କାଣ୍ଟ ଛାଣ୍ଟ କରାଯାଏ, ସେଇ ସମୟରେ କଲେ ଆମେ ମାନେ ଭଲ ଗଛକୁ ହୃଷ୍ଟପୃଷ୍ଟ ବଢ଼ିବାକୁ ଦେଇପାରିବା ଏବଂ ଭଲ ବି ଆମର ଫଳ ଆସିବ। ଆଉ ଗୋଟେ ହେଲା ଗଛର ବୟସ ଅନୁସାରେ ସାର ଦିଆଯାଏ, ବର୍ଷକୁ 2 ଥର ସାର ଦିଆଯାଏ, ଗୋଟେ ହେଲା ବର୍ଷା ପୂର୍ବରୁ ଏବଂ ବର୍ଷା ଛାଡ଼ିଗଲା ପରେ, ଏପ୍ରିଲ ମେ ମାସ ସେହି ସମୟରେ ସାର ଦିଆଯାଏ ଏବଂ ବର୍ଷା ଛାଡ଼ିଗଲା ମାନେ ସେପ୍ଟେମ୍ବର ମାସ ପରେ ଥରେ ସାର ଦିଆଯାଏ। ବୟସ ଅନୁସାରେ ଯୋଉ ସାରର ପରିମାଣ ଅଛି, ଗଛର ଯଦି ବୟସ ପ୍ରଥମ ବର୍ଷ କେତେ ଦିଆଯିବ, ଦ୍ୱିତୀୟ ବର୍ଷ ଗଛ ହେଇଥିଲେ କେତେ ସାର ଦିଆହବ, ଏମିତି ସବୁ ପରିମାଣର ସାର ଅଛି। ସେଇ ମୋତିତ ସାର ଯଦି ଆପଣ ଠିକ୍ରେ ଦେଇପାରିବେ ଗଛକୁ ଭଲ ହୃଷ୍ଟପୃଷ୍ଟ ବଢ଼େଇ ପାରିବେ ଏବଂ ଅମଳ ଭଲ ପାଇପାରିବେ। ଯଦି ପ୍ରଥମ ବର୍ଷ ହେଇଛି ଗଛ, ସେଥିରେ 2 ଝୁଡ଼ି କମ୍ପୋଷ୍ଟ ଦେବା ଏବଂ 176 ଗ୍ରାମ ୟୁରିଆ ଏବଂ 625 ଗ୍ରାମ ସୁପର ଫସ୍ଫେଟ୍ ଏବଂ 100 ଗ୍ରାମ ପଟାସ, ଏଇଟା ହେଉଛି ଗଛ ପ୍ରତି ଦେବା। ଯଦି ଦ୍ୱିତୀୟ ବର୍ଷ ହେଇଥିବ ଗଛକୁ ତାହେଲେ 3 ଝୁଡ଼ି ଗୋବର ଖତ ଏବଂ 350 ଗ୍ରାମ ୟୁରିଆ, 1250 ଗ୍ରାମ ସିଙ୍ଗିଲ ସୁପର ଫସ୍ଫେଟ୍ ଏବଂ 200 ଗ୍ରାମ ପଟାସ ସାର ଦରକାର ପଡ଼ିଥାଏ। 4 ବର୍ଷ ଗଛ ହେଇଥିବ ତାହେଲେ 4 ଝୁଡ଼ି ଗୋବର ଖତ, 1100 ଗ୍ରାମ ୟୁରିଆ ଏବଂ 1560 ଗ୍ରାମ ସିଙ୍ଗିଲ ସୁପର ଫସ୍ଫେଟ୍ ଏବଂ 668 ଗ୍ରାମ ପଟାସ ସାର ଦରକାର ପଡ଼ିଥାଏ। ଏବଂ ଯଦି 7 ବର୍ଷରୁ ଉର୍ଦ୍ଧ ହେଇଥିବ ଗଛ ତାହେଲେ 4 ଝୁଡ଼ି ଗୋବର ଖତ, 2200 ଗ୍ରାମ ୟୁରିଆ, 3125 ଗ୍ରାମ ସିଙ୍ଗିଲ ସୁପର ଫସ୍ଫେଟ୍ ଏବଂ 1000 ଗ୍ରାମ ପଟାସ ସାର ଗଛ ପ୍ରତି ଦରକାର କରିଥାଏ। ଟୋଟାଲ ମାତ୍ରାଟାକୁ 2 ଭାଗରେ ଦିଆଯାଏ, ଗୋଟେ ବର୍ଷା ପୂର୍ବରୁ ଏବଂ ଆଉ ଗୋଟେ ବର୍ଷା ପରେ।
1: ସାର ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଏଇ ଯୋଉ କଦଳୀ ଗଛର ପତ୍ର ବେଳେବେଳେ ଦେଖାଯାଏ ହଳଦିଆ ପଡ଼ିଯାଏ, ଏଇ ବର୍ଷା ଦିନେ ହଳଦିଆ ପଡ଼ିଯାଇଥିଲେ କଣ ପ୍ରତିକାର କରିବାକୁ ପଡିବ ଆମ ଚାଷୀ ଭାଇମାନଙ୍କୁ?
0: ସାଧାରଣତଃ ଦେଖାଯାଏ ଯୋଉଠି କଦଳୀ ଗଛ ଲଗେଇଥିବେ ବର୍ତ୍ତମାନ ଲଗାତାର ବର୍ଷା ହଉଛି, ପାଣି ଜମି ରହୁଥିବ, ସେଇ ଜାଗାରେ ସାଧାରଣତଃ ଦେଖାଯାଏ ପତ୍ର ହଳଦିଆ ପଡ଼ିଯାଏ। ଆମେ ପ୍ରଥମେ ଦେଖିବା ଯଦି ଯୋଉଠି ଗଛ ପତ୍ର ହଳଦିଆ ପଡ଼ିଯାଉଛି ସେଇ ଗଛର ପ୍ରଥମେ ଆଗ ଦେଖିବା ଯେ ଚେରକୁ ତାର ଯଦି ଟିକେ ମୂଳଟାକୁ ମାଟି କାଢିକି ଚେର ଆଗ ସଢିଛି କି ନାହିଁ। ଯଦି ଚେର ଠିକ ଅଛି, ପତ୍ର ହଳଦିଆ ପଡ଼ିଯାଉଛି, ତାହେଲେ ସିଗାଟୋକା ବୋଲିକି ଗୋଟେ ତାର ରୋଗ କହିବାକୁ ଗଲେ ସେଇଟା ହୁଏ, ବହୁତ ଶୀଘ୍ର ବ୍ୟାପିଯାଏ, କାରଣ ଗଛକୁ ଗଛ ଲାଗିଥିଲେ ସେ ତାର ସେ ପାଣିରେ ବି ମାଧ୍ୟମରେ ବି ଏ ରୋଗଟା ବ୍ୟାପିଯିବ। ପ୍ରଥମ କଥା ହେଲା ଯେ ଜଳ ନିଷ୍କାସନ କେମିତି ସେ ଜମିରୁ ଜଳ ନିଷ୍କାସନ ହେଇପାରିବ ଧ୍ୟାନ ଦେବା ଦରକାର ଚାଷୀ ଭାଇମାନେ, ଏବଂ ମୂଳକୁ ମାଟି ଟିକେ ଭଲ ଭାବରେ ସେମାନେ କେମିତି ତାକୁ ଦେଇପାରିବେ ସେଇ ଦିଗ ପ୍ରତି ଧ୍ୟାନ ଦେବେ। ଏବଂ ଯେଉଁ ଗଛରେ ଯଦି ସେ ପତ୍ର ହଳଦିଆ ପଡ଼ିଯାଉଛି ତାହେଲେ ସେଇଥିରେ ସେମାନେ ଗୋଟେ ବାବିଷ୍ଟିନ୍ ବଜାରରେ ମିଳୁଛି କାର୍ବୋଡିଜିମ୍ ସେଥିରେ 2 ଗ୍ରାମ ଗୋଟେ ଲିଟର ପାଣିରେ, ଏବଂ ତା ସହିତ ପ୍ଲାଣ୍ଟୋମାଇସିନ୍ 1 ଗ୍ରାମ ଗୋଟେ ଲିଟର ପାଣିରେ, କାରଣ କଦଳୀ

0: ପତ୍ରରେ ସାଧାରଣତଃ ଔଷଧ ସ୍ପ୍ରେ କଲେ କୌଣସି କଦଳୀ ପତ୍ରରେ ରହିବନି, ସିଏ ସାଙ୍ଗେ ସାଙ୍ଗେ ବୋହିଯିବ। ତେଣୁ ତା ଦେହରେ ଷ୍ଟିକର ଗୋଟେ ଅଠାଳିଆ ଔଷଧ ବ୍ୟବହାର କରାଯାଏ, ଯୋଉଟାକି ସେ କଦଳୀ ପତ୍ରରେ ଟିକେ ଲାଖିକି ରହିବ। ଗୋଟା ଷ୍ଟିକର ବଜାରରେ ମିଳୁଛି, ସେ ଷ୍ଟିକରକୁ ଆମେ ବ୍ୟବହାର କରିବା। ସେଇ ଷ୍ଟିକର 5 ml ଖଣ୍ଡେ ସେଥିରେ ପକେଇକିରି ଏଇ ସବୁ ଦ୍ରବଣକୁ ସ୍ପ୍ରେୟରରେ ମେସିନରେ ସ୍ପ୍ରେ କରିକିରି ତାକୁ ଯଦି କଦଳୀ ଗଛରେ ପକେଇବା, ତାହେଲେ ଏଇ ଯୋଉ ସିଗାଟୋକା ଡିଜିଜ୍ ଯୋଉଟା ଆମର ସାଧାରଣତଃ ହୁଏ ସେଇଟାକୁ ଆମେ ରକ୍ଷା କରିପାରିବା। ଏବଂ ଯୋଉ ପତ୍ର ହଳଦିଆ ପଡିଯାଉଛି, ଟିକେ ପୋଡିଲା ଭଳିଆ ଦେଖାଯାଉଥିବ, ସେଇ ପତ୍ରଟାକୁ କାଟିକିରି ଆମେ ଦୂର ଜାଗାରେ ନେଇକିରି ତାକୁ ପୋଡିଦେବା, ସେଇ ଫିଲ୍ଡକୁ ପରିଷ୍କାର ରଖିବା, ତାହେଲେ ଏଇ ରୋଗ ଦାୟରୁ ରକ୍ଷା କରିପାରିବା।
1: ବର୍ଷା ଦିନେ ଅମୃତଭଣ୍ଡା ଗଛ ଦେଖାଯାଏ ହଳଦିଆ ପଡିଯାଏ ତା ପତ୍ର ଗୁଡିକ, ତାର ପ୍ରତିକାର କଣ କେମିତି କରିବା?
0: ଦେଖନ୍ତୁ, ବର୍ଷା ଦିନରେ ସେଇ ଯୋଉ ସମସ୍ୟା ରହୁଛି, ବେଶୀ ଦିନ ପାଣି ରହିଯାଉଛି, ଏଇଟା ପ୍ରାୟତଃ ଆମେ ପରିଲକ୍ଷିତ ହେଉଛି ଗଛ ହଳଦିଆ ପଡିକି ଝାଉଁଳିଲା ଭଳିଆ ଦେଖାଯାଉଛି। ତେଣୁ ଚାଷୀ ଯୋଉଠି ଅମୃତଭଣ୍ଡା ଲଗେଇଛନ୍ତି ନୂଆକିରି, ସେମାନେ କେମିତି ଜଳ ନିଷ୍କାସନ କରିବେ ମୁଖ୍ୟତଃ ସେଇଟାକୁ ଆଗ ସେମାନେ ଧ୍ୟାନ ଦେବେ। ତାପରେ ଜଳ ନିଷ୍କାସନ କରିକି ମୂଳ ଭଲକି ମାଟି କେମିତି ଚଢେଇବେ ସେଟା ଧ୍ୟାନ ଦେବେ। ବେଶୀ ଦିନ ଯଦି ପାଣି ଜମି ରହିଲା, ତାହେଲେ ମୂଳକୁ ଟିକେ ମାଟି କାଢିକି ଦେଖିବେ, ଚେରଟା ଯଦି ସଢି ଯାଉଥିବ ତାହେଲେ ନିହାତି ତାହେଲେ ପାଣି ରହିକି ତାର ଚେରଟା ପଚି ଯାଉଛି, ମାନେ କିଛି ଫଙ୍ଗାଲ ଗ୍ରୋଥ ହଉଛି। ସେଇ ଜାଗାରେ ଆମେ ପାଣିଟାକୁ ଆଗ ନିଷ୍କାସନ କରିବା, ମୂଳକୁ ମାଟି ଦବା, କେମିତି ଅନ୍ୟ ଗଛକୁ ନ ବ୍ୟାପିବ ସେଇ ରୋଗ। ତେଣୁ ତାକୁ ଆମେ ସେଇ ଯୋଉ କାର୍ବେଡିଜିମ ମାର୍କେଟରେ ଯୋଉ ମିଳୁଛି ବାବିଷ୍ଟିନ, 2 gram ଗୋଟେ ଲିଟର ପାଣିରେ ପ୍ଲସ୍ ପ୍ଲାଣ୍ଟୋମାଇସିନ ମିଶେଇକିରି ସେ ଗଛକୁ ଭଲ ଭାବରେ ସ୍ପ୍ରେ କରିବା। ଜୀବାଣୁଟା ସେ ଚେରର ମାଟିରେ ହିଁ ଥାଏ, ସେ ମାଟିକି ଆମେ ଯଦି ତାକୁ ଭିଜେଇ ପାରିବା, ତାହେଲେ ସେ ଜୀବାଣୁକୁ ନଷ୍ଟ ଯଦି କରିପାରିବା, ତାହେଲେ ସେ ଯୋଉ ହଳଦିଆ ପଡିଯାଉଛି ଯୋଉଟା ଆମର କହୁଛେ ଝାଉଁଳ ରୋଗ ପାଖାପାଖି ଟିକେ ଦେଖାଯାଏ, ସେଇଟାକୁ ଆମେ ତାକୁ ଦମନ କରିପାରିବା। ଏବଂ ଯଦି ପ୍ରଥମ ଅବସ୍ଥାରେ ତାକୁ ଦମନ କରିଦେବା, ତାହେଲେ ଆଗକୁ ଆଉ ବେଶୀ ବ୍ୟାପିବନି ଏବଂ ତାକୁ ଆମେ ନିରାକରଣ କରିପାରିବା।
1: ଆଉ ଗୋଟେ କଥା, ଯୋଉ କଥା ଟିକେ ପୂର୍ବରୁ କଥା ହଉଥିଲେ କଦଳୀ ଗଛ, ଏଇ କଦଳୀ ପୁଆକୁ ଲଗାଇବା ସମୟରେ କିପରି ବିଶୋଧନ କରିବା ନିହାତି ଦରକାର?
0: କଦଳୀ ପୁଆକୁ ଯୋଉଠୁ ବି ଆପଣ ଆଣନ୍ତୁ, ଯଦି ପୁଆକୁ ଆପଣ ଲଗାଉଛନ୍ତି, ପୁଆକୁ ଲଗେଇବା ପୂର୍ବରୁ ଆପଣ ବିଶୋଧନ କରିକି ଲଗେଇବା ଉଚିତ। ଆଉ ଯଦି ଟିସୁ କଲଚର ଗଛ ଆଣିକି ଲଗାଉଛନ୍ତି, ଯୋଉ ଗଛକୁ ବିଶୋଧନ କରିବା ଦରକାର ନାହିଁ, ଅଲରେଡି ସେ ଗଛ ବିଶୋଧନ ହେଇକି ରହୁଛି। କିନ୍ତୁ ଯଦି ପୁଆ ଗଛ ଆଣିକି ଆମେ ଲଗାଉଛେ, ଚାରା ଆକାରରେ ଆଣୁଛେ, ତାକୁ ବିଶୋଧନ କରିକି ଲଗେଇବା ଉଚିତ। ଗୋଟେ ବାଲ୍ଟିରେ ଆମେ ଦ୍ରବଣ ପ୍ରସ୍ତୁତ କରିବା, ଗୋଟେ ଲିଟର ପାଣିରେ ଆମେ ବାବିଷ୍ଟିନ 2 gram, ପ୍ଲାଣ୍ଟୋମାଇସିନ 1 gram, ସେଇ ଅନୁସାରେ କେତେ ପୁଆ କରିବା ସେଇ ଅନୁସାରେ ସେତିକି ପରିମାଣର ପାଣି ଦେଇକିରି ଆମେ ଦ୍ରବଣ ପ୍ରସ୍ତୁତ କରିକି ସେଇ ପୁଆ ଗୁଡ଼ିକ ବୁଡ଼େଇକି ରଖିବା। କମସେ କମ୍ ତା ମୂଳ ଗୁଡ଼ିକ 15-20 minutes ଖଣ୍ଡେ ବୁଡ଼େଇକି ରଖିଲା ପରେ, ତାପରେ ତାକୁ ଟିକେ ଛାଇ ଜାଗାରେ ରଖିବା, ସେଇଥିରୁ ଜଳ ନିଷ୍କାସନ ହେଇଗଲା ପରେ, ତାପରେ ଆମେ ମୁଖ୍ୟ ଜମିରେ ଯୋଉ ଗାତ କରିଥିବା ତାକୁ ଯାଇକି ଯଦି ଲଗେଇବା, ତାହେଲେ ଆମେ ମୂଳରେ ଯଦି କିଛି ଜୀବାଣୁ ଥିବ ସେ ନଷ୍ଟ ହେଇଯାଏ। ଏବଂ ଲଗେଇବା ସମୟରେ ଯୋଉ ଗାତ ଆମେ କରୁଛେ 1.5 ft x 1.5 ft ଯୋଉ ଗାତ କରୁଛେ, ସେଇଥିରେ କିଛି ନିମ ପିଡ଼ିଆ କିମ୍ବା କରଜ ପିଡ଼ିଆ ତାକୁ କିଛି ଦେଇକିରି ଆପଣ ସେଥିରେ ଯଦି ଲଗେଇବେ, ତାହେଲେ ଭଲ ଗଛ ହବ। ମାଟିରେ ଯୋଉ ପ୍ରକାର ଅନିଷ୍ଟକାରୀ ଜୀବାଣୁ ଥିବେ ସେମାନେ ସବୁ ନଷ୍ଟ ହେଇଯିବେ।
1: କଦଳୀ ଗଛରେ ଆମେ କେମିତି କଣ ସାର ପ୍ରୟୋଗ କରିବା ଓ ତାର ପରବର୍ତ୍ତୀ ଯତ୍ନ କେମିତି କଣ ନବା, ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
0: କଦଳୀ ଗଛ ଲଗେଇବା ଠୁ ନେଇକି ଅମଳ ପର୍ଯ୍ୟନ୍ତ ଆମକୁ ପ୍ରତି ମାସ ଅନ୍ତରରେ କି 2 months ଅନ୍ତରରେ ଆମକୁ ସାର ଦେବାକୁ ପଡିଥାଏ, ଏବଂ ତାର ବୟସ ଅନୁସାରେ ଆମେ ଯୋଉ ସାର ପରିମାଣ ଅଛି ସେଇ ଅନୁସାରେ ଆମକୁ ଯଦି ଠିକ ସମୟରେ ସାର ପରିଚାଳନା କରିବା, ତାହେଲେ ଆମେ ଆଶାନୁରୂପେ ଅମଳ ପାଇବାର ଆମେ ଗୋଟେ ଆଶା ରଖିବା। ସେମିତି ଲଗେଇବା ସମୟରେ ଆମେ ଖାଲି ନିମ ପିଡ଼ିଆ ହଉ କରଞ୍ଜ ପିଡ଼ିଆ ହେଇକି ଆମେ ଟିକେ ନାକୁ ଗାତ ପିଛା 250 gram ଖଣ୍ଡେ ଦବା, ଏବଂ ତା ସହିତ ଲଗେଇବା ସମୟରେ 250 gram ଖଣ୍ଡେ ସିଙ୍ଗିଲ ସୁପର ଫସ୍ଫେଟ୍ ସାର ଖାଲି ଦେଇକି ଲଗେଇବା। ଲଗେଇବାର 2 months ପରେ ଗୋଟେ ଗଛ ପିଛା 150 gram ଖଣ୍ଡେ ୟୁରିଆ ଏବଂ 250 gram ପଟାସ ସାର ଖାଲି ଦବା, ଗୋଟେ ଗାତ ପିଛା ଏବଂ ଗଛ ପିଛା। ଲଗେଇବାର 4 months ପରେ 250 gram ଖାଲି ୟୁରିଆ ସାର ଏବଂ 250 gram ପଟାସ ସାର ଦବାକୁ ପଡିଥାଏ। ଲଗେଇବାର 6 months ପରେ 250 gram ୟୁରିଆ ସାର ଏବଂ 250 gram ପଟାସ ସାର ଦରକାର ପଡିଥାଏ। ତାପରେ 7 months ପରେ ଆମର ଫଳ ଆସିଯାଇଥାଏ, ଆଉ ତାପରେ ଆମକୁ ସାର ପ୍ରୟୋଗ କରିବାକୁ ପଡିନଥାଏ। 7-8 months ଭିତରେ ପ୍ରାୟ ଖାନ୍ଦି ଆସିଯିବାର ସମ୍ଭାବନା ଥାଏ। ତାପରେ ଚାଷୀ ଭାଇମାନେ କଣ କରନ୍ତି, କଦଳୀ ଖାନ୍ଦି ଆସିଗଲା ପରେ ଗୋଟେ ଦେଖିବେ ତଳେ ଯୋଉ ଭଣ୍ଡାଟି ଆମର ଥାଏ, ସେଇ ଭଣ୍ଡାଟିକୁ ଭାଙ୍ଗି ଦିଅନ୍ତି। କଦଳୀ ହୃଷ୍ଟପୃଷ୍ଟ ଆସିବା ପାଇଁ ତାର ବି ଗୋଟେ ଟେକ୍ନିକ୍ ଅଛି, ସେ ଯୋଉ ଭଣ୍ଡାଟା ଭାଙ୍ଗି ଦେଲା ପରେ ଆମେ 20 cm ଖଣ୍ଡେ ରଖିଲା ପରେ ତାକୁ ଭାଙ୍ଗିଦେବା। ଭାଙ୍ଗି ଦେଇସାରିଲା ପରେ ସେଥିରେ କଞ୍ଚା ଗୋବର ଏବଂ ସେଥିରେ ଆମୋନିୟମ ସଲଫେଟ 15 gram, ସଲଫେଟ୍ ଅଫ୍ ପଟାସ 7.5 gram, କଞ୍ଚା ଗୋବର 500 gram ସେଥିରେ ମିଶେଇକିରି ସେ ଯୋଉ କଟା ଜାଗାରେ ପଲିଥିନରେ ବାନ୍ଧି ଦେଇକି ଦବା। ଫେଣାରେ ଯୋଉ କଦଳୀ ଗୁଡାକୁ ଖାଆନ୍ତି ଫିଙ୍ଗର, ସେ ଫିଙ୍ଗର ସାଇଜ ବଡ ହବ, 30% ଅଧିକ ଅମଳ ଆମେ ପାଇପାରିବା।
1: ସାର ଆଉ ଗୋଟେ କଥା ଜାଣିବା ପାଇଁ ଯାଇ, ଏଇ ବର୍ଷା ଦିନେ ଅଧିକ ବିଜୁଳି କିପରି ହବ, ଅଧିକ ଅମଳ ଚାଷୀ ଭାଇମାନେ କେମିତି ପାଇବେ, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ଯୋଉମାନେ

0: ବ୍ୟବସାୟିକ ଭିତରେ ପିଜୁଳି ଚାଷ କରୁଛନ୍ତି,
1: ଆଜ୍ଞା
0: ବର୍ତ୍ତମାନ ଆପଣଙ୍କର ମାର୍କେଟରେ ଗୋଟେ ବଡ ବଡ ପିଜୁଳି ସବୁ ବିକ୍ରି ହେଉଛି, ଗୋଟେ ଗୋଟେ ପିଜୁଳିର ଓଜନ ହେଉଛି 1.5 କିଲୋ ପାଖାପାଖି, ସେଟାକ ହେଉଛି ବିହି ଗୋଟେ ଭେରାଇଟି ଯୋଉଟାକ ବ୍ୟବସାୟିକ ଭିତରେ କରୁଛନ୍ତି, ସେଟା ଦେଖିବେ ଛୋଟିଆ ଗଛରେ ଅଧିକ ଫଳ ଆସୁଛି।
1: ସେଇଟା କଣ ସାର କଲମୀ ଗଛ ନା ଏମିତି?
0: ସେଟା କଲମୀ ଗଛ, ବିହି ଗୋଟେ ଭେରାଇଟି, ସେଟାକୁ ଆମେ କରୁଛେ ସାଧାରଣତଃ ଲଗାଉଛେ। ତେଣୁ ଆଉ ଗୋଟେ ହେଲା ଆମେ ସାର ଠିକ ପରିଚାଳନା କରିବା, ପିଜୁଳି ଗଛକୁ ଭଲ ଭାବରେ କରିପାରିବା। ଏବେ ଆଉ ଗୋଟେ ଆମେ ଦେଖୁଛେ ବୈଜ୍ଞାନିକ ମାନେ ଗୋଟେ ନୂଆ ଟେକ୍ନିକ ବାହାର କରିଛନ୍ତି, ବେଣ୍ଡିଂ ଟେକ୍ନୋଲୋଜି। ପିଜୁଳି ଡାଳ ଗୁଡାକ ଜଷ୍ଟ କାଣି ଆଙ୍ଗୁଠି ମୋଟାର ବଢି ବଢି ଯାଉଥିବ, ଯୋଉଟାକ ଦାନ୍ତ କାଠି ଭଳିଆ ଆପଣ ଯୋଉଟାକ ବ୍ୟବହାର କରୁଛନ୍ତି ସେଇଭଳିଆ ଡାଳ ହେଇଥିବ, ଅଗରୁ ପତ୍ର ଗୁଡାକ 2 ହାତ ଲମ୍ବାର ଛିଣ୍ଡେଇ ଦଉଛନ୍ତି, ତାକୁ କଣ କରୁଛନ୍ତି ନା ବଙ୍କା କରିକି ମୂଳ ଯାଙ୍କେ ତାକୁ ବଙ୍କା କରି ବାନ୍ଧି ଦଉଛନ୍ତି, ସେଟା କରିଦେବା ଫଳରେ ବହୁତ ଗୁଡ଼େ ଡାଳ ବାହାରୁଛି। ଯେତେ ଅଧିକ ଡାଳ ବାହାରୁଛି ସେତିକି ଆମର ଫୁଲ କଷି ଅଧିକ ଆସୁଛି, ଏବଂ ଛୋଟିଆ ଗଛରେ ଅଧିକ ଫୁଲ କଷି ଆସିକି ଆମର ଅଧିକ ଫଳ ଆସୁଛି।
1: କାଜୁ ବାଦାମ ଗଛରେ ଯତ୍ନ କିପରି ନେବେ ଚାଷୀ ଭାଇମାନେ?
0: ଏବେ କାଜୁ ବାଦାମ ବି ଆମର ପ୍ରାୟ ସବୁ ଚାଷୀ ଭାଇମାନେ କାଜୁ ବାଦାମ ଚାଷ କରୁଛନ୍ତି, ସରକାରଙ୍କ ତରଫରୁ କାଜୁ ବାଦାମ ଚାଷକୁ ବହୁତ ପ୍ରୋତ୍ସାହନ ଦିଆଯାଉଛି। ଅନୁର୍ବର ଜମି ଯୋଉଠି କିଛି ନ ହୁଏ ସେଠି କାଜୁ ବାଦାମକୁ ଲଗେଇଦେଲେ ବି ସେଠି ହୁଏ, କିନ୍ତୁ ଆମେ ପ୍ରାୟ ଦେଖୁଛୁ ଯେ ସେଥିରେ ତ ସାର ଖତ ସେମାନେ ପ୍ରାୟ ଦଉନାହାନ୍ତି ଯୋଉ ଏରିଆରେ ଲଗେଇଛନ୍ତି, କିନ୍ତୁ ଟିକେ ଯଦି ବର୍ଷା ଦିନେ ସାର ଖତ ବର୍ଷା ଛାଡିଗଲା ପରେ ଟିକେ ସାର ଦେବେ ଏବଂ ତାକୁ ଟିକେ କାଣ୍ଡ ଛାଣ୍ଡ କରିବେ, ତାହେଲେ ସେଥିରୁ ସେମାନେ ଆଶାନୁରୂପେ ଭଲ ଅମଳ ପାଇବେ। ଏବଂ ଆମେ ଆଶା କରୁଛୁ ଯେ ତାଙ୍କୁ ଯଦି ଚାଷୀ ଭାଇମାନେ ସେଇ ଦିଗ ପ୍ରତି ଟିକେ ଧ୍ୟାନ ଦେବେ ତ ମୁଁ ଭାବୁଛି ନିଶ୍ଚୟ ସେମାନେ କାଜୁ ବାଦାମ ଚାଷରୁ ବି ଲାଭ ପାଇପାରିବେ।
1: ଡକ୍ଟର ମହାପାତ୍ର, ଆପଣ ଆସିଲେ ଆମ କାର୍ଯ୍ୟକ୍ରମକୁ ବର୍ଷା ଦିନିଆ ଫଳ ଚାଷ ବିଷୟଟିକୁ ଅତି ସୁନ୍ଦର ଭାବରେ ବୁଝାଇ କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର
1: ଭାଇ, ବର୍ଷା ଦିନିଆ ଫଳ ଚାଷ ବିଷୟଟି କେମିତି ଲାଗିଲା?
2: ଜେମାପା,
1: ହଁ
2: ଖୁବ ଭଲ ଲାଗିଲା।
1: ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ। ଏ ଭାଇ, ଆଉ ଗୋଟେ କଥା।
2: କଣ?
1: ଅନୁଭୂତିର କଥା, ମୋ ଚାଷବାସର ଅନୁଭୂତି କଥା।
2: ତାହେଲେ ଅନୁଭୂତି ଟିକେ ଶୁଣିବା।
3: ମୋ ନାଁ ରାମଚନ୍ଦ୍ର ବେହେରା, ଘର ମୁଗୁପାଳ, ବ୍ଲକ ରସୁଲପୁର, ଜିଲ୍ଲା ଯାଜପୁର।
1: ଆପଣ ଚାଷବାସ କରୁଛନ୍ତି, କଣ କଣ ଚାଷ କରୁଛନ୍ତି, କେତେ ଜମିରେ ଚାଷ କରୁଛନ୍ତି, ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ।
3: ବେଶୀ ପନିପରିବା ଚାଷଟା ମୋର ହେଉଛି ବେଶୀ ପ୍ରାଧାନ୍ୟ। ଧାନ ଚାଷ ହେଉଛି, ବାଦାମ ବି କରାହଉଛି, ମୁଁ 4 ଏକର ଚାଷ କରୁଛି ଆଜ୍ଞା। ମୁଁ ପନିପରିବାର ଭଲ ଭେରାଇଟି କରୁଛି। ଏବେ ମୋର ଜମିରେ କାକୁଡ଼ି ରହିଛି, ପୋଟଳ, ଭେଣ୍ଡି, ଜହ୍ନି, ଝୁଡ଼ଙ୍ଗ, କଲରା ଏବେ ସବୁ ବାହାରୁଛି। ଆଉ ମୋର ସ୍ପେଶାଲିଟି ଲାଗେ ବ୍ରୋକୋଲି, କୋବିଟା, ରେଡ୍ ବନ୍ଧା, ରେଡ୍ ଫୁଲ, ଏସବୁ ଭେରାଇଟିର ଚାଷ କରେ। ସୁଇଟ୍ କର୍ଣ୍ଣ ମଧ୍ୟ ବି କରେ। ଚାଷ କରିବାର ମନ କଲି କାହିଁକି, ମୁଁ ସବୁ ୟୁଟ୍ୟୁବ ମାଧ୍ୟମରେ ଦେଖିଲି ସବୁ। ଏଗୁଡ଼ା ସବୁ ଆମର କ'ଣ କି ବାହାରୁ ଏ ଜିନିଷ ଗୁଡା ଆସୁଛି, ଆମ ଏରିଆରେ ବହୁତ ରେଟ୍ରେ ବିକ୍ରି ହେଉଛି। ଦେଖି ଆମେ ଚେଷ୍ଟା କରିବା ପାଇଁ, ଏଇ ମନୋବଳ ନେଇକି ମୁଁ ଆଗେ ଟ୍ରାଏଲ୍ ବେସିସ୍ରେ କରିବା ପାଇଁ ମାନେ ଇଚ୍ଛା ପ୍ରକାଶ କଲି, କିନ୍ତୁ କରିକି ମୁଁ ଦେଖିଲି ଯେ ମୁଁ ସେଥିରେ ବହୁତ ସକ୍ସେସ୍ ବି ହେଲି।
1: ଆଉ କ'ଣ ଚାଷ କରୁଛନ୍ତି?
3: ଟିକାଟୋର, ସିମଲା, ଏବେ ବି ମୁଁ କାଙ୍କଡ଼ ପ୍ରସ୍ତୁତ କରୁଛି, ଏଇ ଚାରା ସବୁ ପ୍ରସ୍ତୁତ କରିକି ଲଗା ଆରମ୍ଭ ହେଇଛି।
1: ଆଉ ଭାଇ, ଏଇ ଯୋଉ ବର୍ଷା ହେଲା ଆପଣଙ୍କର କିଛି ସେଥିରେ କ୍ଷତି ହେଇଛି କି?
3: ବର୍ଷା ହେଲେ ତ ନିଶ୍ଚିତ ଭାବରେ କ୍ଷତି ହବ, ଯଦିଓ ଏପଟେ ଆମର ନଈ ପାଣିର କିଛି ନାହିଁ, କିନ୍ତୁ ବର୍ଷା ପାଣି ତ ଆମକୁ କ୍ଷତି ବି କରୁଛି, କାରଣ ଗଛର ଫୁଲ କଷି ରଖୁନି, ଅମଳ ପରିମାଣ ବହୁତ କମିଯାଉଛି, କିଛି କିଛି ଜାଗାରେ ବି ଗଛ ନଷ୍ଟ ହେଇଯାଉଛି, ମରିଯାଉଛି, ଯୋଉ ଜହ୍ଲା ସଳା ଧରିକି। ଗୋଟେ ଚେଷ୍ଟା ଜାରି ରଖିଲେ ସବୁକିଛି ହବ। ଆଉ ଆମେ ତ ଯଦି ଭାବିବା ଏଇଟା ଲସ୍ ହେଲା ଆଉ କରିବାର ନାହିଁ, ଚାଷ କରୁଛନ୍ତି ମାନେ ଗୋଟାକରେ ହେଲାନି, ଆଉ ଗୋଟା ପାଇଁ ବିକଳ୍ପ କରିବା।
1: ଆଉ ଏଇ ଯୋଉ ବର୍ଷାରେ କ୍ଷୟକ୍ଷତି ହେଇଗଲା, ମନ ଟିକେ ଦୁଃଖ ହଉଥିବ, ତଥାପି ଆପଣ ଯୋଉ ଅଲଗା ଚାଷ କରିବେ ଶୀତଦିନିଆ ଚାଷ, ସେଥିରେ ଭରଣା ହେଇଯିବ।
3: ଆଜ୍ଞା ଆଜ୍ଞା, ବହୁତ ମନ ଦୁଃଖ ହଉଛି, ତଥାପି ତା ଭିତରେ ସାହସ ବାନ୍ଧିକି ଚାଲିଛୁ ଆମେ ଯେହେତୁ ଯୋଉ ଚାଷୀ।
1: ବହୁତ ବହୁତ ଧନ୍ୟବାଦ ରାମଚନ୍ଦ୍ର ଭାଇ, ଆପଣଙ୍କୁ ରହୁଛୁ, ନମସ୍କାର।
3: ନମସ୍କାର।
2: ହଁ ଯେ ମାପା, କଣ କୁହ?
1: ଆଉ କଣ କହିବି, ବଜାରରେ କେତେ କଣ ଭାଉ ଅଛି, ଦର ଦାମ କଥା, ସେ କଥା ଟିକେ ଶୁଣିବାନି କି?
2: ହଁ ହଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 20-30 ଟଙ୍କା, ପିଆଜ କିଲୋ ପ୍ରତି 25-35 ଟଙ୍କା, ଟମାଟୋ କିଲୋ ପ୍ରତି 30-40 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, କୋବି କିଲୋ ପ୍ରତି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-90 ଟଙ୍କା, ଭେଣ୍ଡି କିଲୋ ପ୍ରତି 50-70 ଟଙ୍କା, କଖାରୁ କିଲୋ ପ୍ରତି 30-40 ଟଙ୍କା, ଝୁଡ଼ଙ୍ଗ କିଲୋ ପ୍ରତି 50-60 ଟଙ୍କା, ଜହ୍ନି କିଲୋ ପ୍ରତି 50-60 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଗାଜର କିଲୋ ପ୍ରତି 50-70 ଟଙ୍କା, ସଜନା ଛୁଇଁ କିଲୋ ପ୍ରତି 60-80 ଟଙ୍କା ରହିଛି। ମନେ ରଖନ୍ତୁ,

0: ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ସୁବାସ ଭାଇ, ଏଇ ଯୋଉ ବର୍ଷା ପାଗ ଦେଖୁଛ, ପାଣିପାଗ କଥା ଅଛି, କେମିତି କଣ ପାଗ ଯୁଗ ରହିଛି, ବର୍ଷା କେମିତି କଣ ହଉଛି, ଆଉ ସେ ବିଷୟ ଟିକେ ଶୁଣିବାନି? ପାଣିପାଗ କଥା ଟିକେ ଶୁଣିବା ନା? ଆଉ
2: ହଁ, ପାଣିପାଗ ବିଷୟରେ ଶୁଣିବା।
1: ଶ୍ରୋତା ବନ୍ଧୁ, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସେଥିମଧ୍ୟରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼ ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାଇ, ଆ ଶବ୍ଦ ହେଲା, ଏଥର ଉଠିବା?
2: ହଁ, ଉଠିବା।

0: ଶୁଣିଲେ କାର୍ଯ୍ୟକ୍ରମ କିଷାନ ବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: କାର୍ଯ୍ୟକ୍ରମ ରିଲେ କରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ସମବେତ କଣ୍ଠରେ କେତୋଟି ଦେଶାତ୍ମବୋଧକ ଗୀତ। କାର୍ଯ୍ୟକ୍ରମ ପ୍ରଥମେ ଶିଳ୍ପୀମାନେ ଗାଇଛନ୍ତି ସୁଧାରଣୀ ମିଶ୍ରଙ୍କ ରଚନାରୁ।

କାର୍ଯ୍ୟକ୍ରମରେ ଶେଷରେ ଶିଳ୍ପୀମାନେ ଗାଇଥିଲେ ଡକ୍ଟର ଶିବ କୁମାର ରଥଙ୍କ ରଚନାରୁ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ବର୍ତ୍ତମାନ ଶିଳ୍ପୀ ଜଗଜିତ ସିଂ ଗାଇଥିବା କେତୋଟି ହିନ୍ଦୀ ଭକ୍ତି ଗୀତ। ଗୀତ ରଚନା ଶ୍ରୀ ଅରବିନ୍ଦ ସୋସାଇଟି ପଣ୍ଡିଚେରୀର ସଦସ୍ୟ ମଣ। କଣ୍ଠ ସଙ୍ଗୀତ ଜଗଜିତ ସିଂ।

ଶୁଣୁଥିଲେ ହିନ୍ଦୀ ବ୍ୟକ୍ତିଗୀତ ଶିଳ୍ପୀ ଜଗଜିତ ସିଂ, ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ପୋର୍ଟସ୍ କାନ୍ ରିଲେ କରି ଶୁଣୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମ ଏତେବେଳେ ଯାଏଁ ରିଲେ କରି ଶୁଣିଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ହଁ ଶ୍ରୋତା ବନ୍ଧୁ, ଆଜି ମଙ୍ଗଳବାର, ବର୍ତ୍ତମାନ ରାତି 10ଟା ହେବାକୁ ଯାଉଛି। ଏ ସମୟ ଆପଣମାନଙ୍କର ଆପଣଙ୍କ ଅନୁରୋଧର ପ୍ରଚାର କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଥମେ ନେଇଛୁ ବର୍ଷାତ କଥାଚିତ୍ରର ଗୀତଟିକୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଓ ସାଥୀ। ଗୀତ ରଚନା ଶୈଳେନ୍ଦ୍ର, ସ୍ୱର ସଂଯୋଜନା ଶଙ୍କର ଜୟକିଶନ। ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପଶ୍ଚିମ ସିଂହଭୂମି ଚାଇଁବାସା ଝାଡ଼ଖଣ୍ଡରୁ ଶିବା ଗୋପ, ପ୍ରେମ ଗୋପ, କପିଳ ଗୋପ, ଶିବାଂଶୁ ଗୋପ, ସଙ୍ଗୀତା ଗୋପ, ଲିପି ଗୋପ ଏବଂ ଦୀପାଳୀ ଗୋପ।

କାର୍ଯ୍ୟକ୍ରମରେ ଏଥର ଆମର ଅନୁରୋଧ କରି ଶ୍ରୋତାମାନେ ହେଲେ ଛବିଲାଲ, ବାସନ୍ତୀ, ହୀରାଲାଲ ଏବଂ ମହେଶ୍ୱର ଝରିଆଗୁଡ଼ା କୋକସରା ଜିଲ୍ଲା କଳାହାଣ୍ଡିରୁ ଶୁଣିବାକୁ ଚାହିଁଛନ୍ତି ହିରୋ କଥା ଚିତ୍ରର ଗୀତଟିକୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର, ମନୋହର ଉଦାସ, ଗୀତରଚନା ଆନନ୍ଦ ବକ୍ସି, ସ୍ୱର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, କଥାଚିତ୍ର ହିରୋ।

ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଏଥର ସନମ ବେବଫା ସନମ ଏହି କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ସୋନୁ ନିଗମ। ଗୀତ ରଚନା ଯୋଗେଶ୍ୱର, ସଂଯୋଜନା ନିଖିଳ ବିନୟ। କଥାଚିତ୍ର ବେବଫା ସନମ ଶୁଣିବାକୁ ଯାଇଛନ୍ତି ଏ ଗୀତଟିକୁ। ନୂଆଗୁଡ଼ା ଭବାନୀପାଟଣା କଳାହାଣ୍ଡିରୁ ହିତେଶ ମିତା ପରମାନନ୍ଦ ଜାନି, ଖମାର ହଳଦୀ ଧର୍ମଗଡ଼ରୁ ସତ୍ୟନାରାୟଣ ନାୟକ ଏବଂ ମିଚାଙ୍ଗା ଜୁନାଗଡ଼ କଳାହାଣ୍ଡିରୁ ଗୋଲାପ ଦଣ୍ଡସେନା।

କାର୍ଯ୍ୟକ୍ରମରେ ଏ ଗୀତଟି ପାଇଁ ଆମର ଅନୁରୋଧକାରୀ ଶ୍ରୋତାମାନେ ହେଲେ ରଣପୁର ଜୁନାଗଡ଼ କଳାହାଣ୍ଡିରୁ। ହେମନ୍ତୀ, ପୁରୁଷୋତ୍ତମ, ବର୍ଷା, ପରି, ତ୍ରିଷା, କାଳୁଚରଣ, ଜୟପ୍ରକାଶ, ଜ୍ୟୋତ୍ସ୍ନାରାଣୀ ଏବଂ ସେମାନଙ୍କ ସାଙ୍ଗସାଥୀ ଶୁଣିବାକୁ ଯାଇଛନ୍ତି କରଣ ଅର୍ଜୁନ କଥାଚିତ୍ରର ଗୀତଟିକୁ। କଣ୍ଠଦାନ କରିଛନ୍ତି ଅଳକା ୟାଗ୍ନି, କୁମାର ସାନୁ, ଉଦିତ ନାରାୟଣଙ୍କ ସାଥୀ। ଗୀତ ରଚନା ଇନ୍ଦିବର, ସ୍ୱର ସଂଯୋଜନା ରାଜେଶ ରୋଶନ। କଥାଚିତ୍ର କରଣ ଅର୍ଜୁନ।

କୁରୁକ୍ଷେତ୍ର କଥାଚିତ୍ରର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ଅଳକା ୟଗ୍ନୀ କୁମାର ସାନୁ ଓ ସୋନୁ ନିଗମ। ଗୀତ ରଚନା ସୁଧାକର ଶର୍ମା, ସ୍ୱର ସଂଯୋଜନ ହିମେଶ ରେଶମିଆ। ଏହି ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ସାନ ଡୁଙ୍ଗୁରୀଗୁଡ଼ା କର୍ଲାମୁଣ୍ଡା କଳାହାଣ୍ଡିରୁ ନାଗୁ ପାତ୍ର ଏବଂ ମଞ୍ଜୁଳା ପାତ୍ର।

ଶୁଣୁଛନ୍ତି ଏହି ଗୀତଟି ଆବାର କଥାଚିତ୍ରରୁ ମୁକେଶଙ୍କ କଣ୍ଠରେ। ଗୀତ ରଚନା ଶୈଳେନ୍ଦ୍ର, ସ୍ୱର ସଂଯୋଜନା ଶଙ୍କର ଜେ କିଶନ। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ହାରାମାଲରୁ ସଞ୍ଜୀବ କୁମାର ପଣ୍ଡା।

ବିଭକ୍ତି ଗୀତରେ କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଚେତନା ଚିନ୍ତନ ପ୍ରଚାର କରିବୁ ସକାଳ 6:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ ଭାଗବତ ଶୁଣିବେ ସକାଳ 6:35। ଗୀତା ଗୀତାଞ୍ଜଳି 7:25। ଚାଷର କଥା 7:40। ପୁରାତନୀ କ୍ରମରେ ପ୍ରଚାର କରିବୁ କେତୋଟି ଛାନ୍ଦ ସକାଳ 7:45। ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ସଙ୍ଗୀତ ଲହରୀ ଶୁଣିବେ ସକାଳ 8:35। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବଳିଆସାର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45। ସକାଳ 9:00 ହିନ୍ଦୀ କଥାଚିତ୍ରର ଗୀତ, ସକାଳ 9:30 ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ। ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ସକାଳ 10:10। ଏଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଏଥିସହିତ ଶେଷ କରୁଛୁ ଆଜିର ଅଧିବେଶନକୁ ପୁଣି।